ସୂର୍ଯ୍ୟ ଦେବତାଙ୍କ କିରଣରୁ ଆରମ୍ଭ ହୁଏ ଗୋଟିଏ ନୂଆ ସକାଳ। ପ୍ରଭୁ ନାରାୟଣଙ୍କର ନାମରୁ ଆରମ୍ଭ ହୁଏ ଗୋଟିଏ ନୂଆ ଦିନର। ସକାଳର ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଏହି ନୂଆ ଦିନକୁ ସ୍ୱାଗତ କରିବା ପ୍ରଭୁଙ୍କ ନାମ ଜପ ଆରମ୍ଭ।

ଅଞ୍ଜଳି ମୋର ଭରି ଦିଅ ପ୍ରଭୁ ଭକତ ଭକତି ରତନ ହେ, କାରଣ ଭକ୍ତିରେ ଅଛି ଅନେକ ଶକ୍ତି। ଭକ୍ତି ହେଉଛି ଈଶ୍ୱରଙ୍କୁ ପାଇବାର ସରଳ ମାଧ୍ୟମ। ଭକ୍ତର ଭକ୍ତିରେ ହିଁ ସେ ଶକ୍ତି ଅଛି ଯାହାଦ୍ୱାରା ପ୍ରଭୁ ନାରାୟଣଙ୍କର କୃପା ମିଳିଥାଏ।

ଏହି ସକାଳର ବନ୍ଦନା ପ୍ରଭୁ, ତୁମେ ହିଁ ସଞ୍ଜର ଆଳତୀ। ଏହି ଭକ୍ତି ଭାବ ମନରେ ରଖି ଈଶ୍ୱରଙ୍କୁ ସ୍ମରଣ କଲେ ତାଙ୍କରି କୃପା ସେ ଅଜାଡ଼ି ଦେଇଥାନ୍ତି ଭକ୍ତଙ୍କ ଉପରେ। ଭକ୍ତର ଭକ୍ତିରେ ଅଛି ସେହି ଶକ୍ତି ଯାହା ଈଶ୍ୱରଙ୍କର ନିକଟତର କରେଇଥାଏ ଆମକୁ। ଭକ୍ତିର ମାର୍ଗ ହେଉଛି ଶ୍ରେଷ୍ଠ ମାର୍ଗ, ଈଶ୍ୱରଙ୍କୁ ପାଇବାର ସବୁଠାରୁ ଶ୍ରେଷ୍ଠ ଆଉ ସରଳ ମାଧ୍ୟମ। ପ୍ରଭୁଙ୍କର ନାମ ନେଇଗଲେ ହିଁ ଭକ୍ତଟିର ଜୀବନ ଧନ୍ୟ ହୋଇଯାଏ। ତେଣୁ ଆସନ୍ତୁ ଏଇ ନୂଆ ସକାଳରେ ପ୍ରଭୁଙ୍କର ନାମ ଜପ କରି, ନାମ ଗାନ କରି ଆଜିର ଏହି ପବିତ୍ରକୁ, ଏହି ପବିତ୍ର ମୁହୂର୍ତ୍ତକୁ ଆହୁରି ପବିତ୍ର କରିନେବା।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଈଶ୍ୱରଙ୍କର ନାମ ନେଇ, ପ୍ରଭୁଙ୍କର ନାମ ନେଇ ଆଜିର ଏଇ ନୂଆ ସକାଳକୁ ଆମେ ଆରମ୍ଭ କରିଛେ। ପ୍ରଭୁଙ୍କର ପ୍ରିୟ ହେଉଛି ଭକ୍ତି ଆଉ ଭକ୍ତ। ନିଷ୍କାମ ଭକ୍ତି ଥିବା ସରଳ ମନରେ ହିଁ ନାରାୟଣ ସଦା ସର୍ବଦା ବାସ କରନ୍ତି। ଭାବ ଭକ୍ତିର ପୁଷ୍ପଟିଏ ଅର୍ପଣ କରିଦେଲେ ଈଶ୍ୱର ତାକୁ ଗ୍ରହଣ କରନ୍ତି ଆଉ ଭକ୍ତଙ୍କ ଉପରେ ନିଜର ଆଶୀର୍ବାଦ ଢାଳି ଦିଅନ୍ତି।

ଜ୍ଞାନ, ଆଧ୍ୟାତ୍ମ ଜ୍ଞାନ। ଦେବଗଣ ମଧ୍ୟ ଭଗବାନଙ୍କ ଶକ୍ତି ଓ ମାୟା ବିଷୟରେ କହିଥିଲେ। ମୈତ୍ରେୟ ମୁନି ଏହି ପ୍ରସଙ୍ଗରେ କହିଥିଲେ ଯେ ମଣିଷର ଦେହ ଭିତରେ ନାନା ସ୍ଥାନରେ ଭଗବାନ ବିରାଜିତ ହୋଇ କାର୍ଯ୍ୟକ୍ଷମ କରାନ୍ତି, ମଣିଷର ସେବାରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି।

ଆଜି ସକାଳର ମର୍ଣ୍ଣିଂ ଅପଡେଟ୍ ସହିତ ଆପଣଙ୍କ ସାଥିରେ ଅଛି ମୁଁ ଆପଣଙ୍କ କୋୟାଲ। ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 6:50 ଏବଂ ଏହି ସମୟରେ ଆପଣଙ୍କୁ କହି ରଖେ କି ଆଜି କଟକ, ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରେ ସର୍ବାଧିକ ତାପମାତ୍ରା 34°C ରହିପାରେ, 35 ମଧ୍ୟ ହୋଇପାରେ, ତା ସହିତ ସର୍ବନିମ୍ନ 28°C ରହିପାରେ। ଗରମ ତ ବହୁତ ହିଁ ରହିବ, ତା ସହିତ ହାଲକା ଫୁଲକା ମାନେ ଖରା ହେଉଥିବ, ଛାଇ ହେଉଥିବ, ଖରା ହେଉଥିବ, ଛାଇ ହେଉଥିବ, ଏମିତିଆ ପାଗ ରହିବ। କିନ୍ତୁ ଗୁଳୁଗୁଳି ବହୁତ ମାତ୍ରାରେ ରହିବ, 85% ଗୁଳୁଗୁଳି ରହିବାର ଆଜି ଚାନ୍ସ ଅଛି। ବର୍ଷା ହେବାର ଚାନ୍ସ ତ ନାହିଁ, କିନ୍ତୁ ବର୍ଷା ହେଇ ମଧ୍ୟ ପାରେ। ମାନେ ଆମେ ଆଜିର ଏଇ ନୂଆ ସକାଳକୁ ତ ସ୍ୱାଗତ।

କରିଛି ସକାଳରେ ଯାହା କିଛି ବି ଆସିବ ଆମ ଜୀବନର ରାସ୍ତାରେ ଆମେ ସବୁକୁ ଫେସ୍ କରିବା ପାଇଁ କି ମଧ୍ୟ ରେଡି ଅଛେ। ତେବେ ତା ସହିତ ଆପଣଙ୍କୁ କହି ରଖେ ଆଜି ହେଉଛି ଜୁନ୍ ମାସ 19 ତାରିଖ ଏବଂ ଜୁନ୍ ମାସ 19 ତାରିଖରେ ବହୁତ କିଛି କଥା ରହିଛି। ଯେମିତିକି ଆମେ ପ୍ରତ୍ୟେକ ଦିନ ସକାଳକୁ ସ୍ୱାଗତ କରନ୍ତି କିଛି ନୂଆ ଆଶା ନୂଆ କିଛି କଥା ନେଇକି ଆସିଥାଏ ଗୋଟେ ନୂଆ ସକାଳ। ଠିକ୍ ସେମିତି ଆଜି ଦିନର ସକାଳଟି ମଧ୍ୟ ବହୁତ କିଛି ନେଇକି ଆସିଛି। ଯେମିତିକି ଆଜି ଦିନଟିକୁ ଆମେ ବିଶ୍ୱ ସିକଲ୍ ସେଲ୍ ଦିବସ ଭାବରେ ପାଳନ କରୁଛେ। ତା ସହିତ ଆଜିର ଦିନଟି ଗୋଟିଏ ସଂଘର୍ଷରେ ମାନେ ଇଣ୍ଟରନ୍ୟାସନାଲ୍ ଡେ ଫର୍ ଦ ଏଲିମିନେସନ୍ ଅଫ୍ ସେକ୍ସୁଆଲ୍ ଭାୟୋଲେନ୍ସ ଇନ୍ କନ୍ଫ୍ଲିକ୍ଟ ସଂଘର୍ଷରେ ଯୌନ ହିଂସା ନିର୍ମୂଳନ ପାଇଁ ଆନ୍ତର୍ଜାତୀୟ ଦିବସ ଭାବରେ ଆଜିର ଦିନଟିକୁ ପାଳନ କରାଯାଉଛି। ବିଶ୍ୱ ସାନିଟରିଂ ଦିବସ ଭାବରେ ଆଜିର ଦିନଟିକୁ ପାଳନ କରାଯାଉଛି ଏବଂ ତା ସହିତ ବହୁତ ଗୁଡ଼ିଏ କଥା ରହିଛି। ପ୍ରଥମ ପିତୃ ଦିବସ 1910 ମସିହାରେ ଆଜିର ଦିନରେ ପାଳନ କରାଯାଇଥିଲା। ଆମେରିକାର ୱାଶିଂଟନରେ ବିଶ୍ୱର ପ୍ରଥମ ଆନୁଷ୍ଠାନିକ ପିତୃ ଦିବସ ମାନେ ଫାଦର୍ସ ଡେ ଆଜିର ଦିନରେ ପାଳନ କରାଯାଇଥିଲା। ଆଉ ଯଦି ଆମେ ଦେଖିବା 1964 ମସିହା ବିଷୟରେ ନାଗରିକ ଅଧିକାର ଆଇନ ମାନେ ଆମେରିକାର ସେନେଟ୍ ଦ୍ୱାରା ଐତିହାସିକ ସିଭିଲ୍ ରାଇଟ୍ସ ଆକ୍ଟ ଅଫ୍ 1964 ପାସ୍ କରାଯାଇଥିଲା, ଯାହା ଜାତି ଧର୍ମ ଆଉ ଲିଙ୍ଗ ଭେଦଭାବକୁ ବେଆଇନ ଘୋଷଣା କରିଥିଲା। ଠିକ୍ ସେମିତି ଆଜିର ଦିନରେ ଆଉ ଗୋଟିଏ ବିଶ୍ୱପ୍ରସିଦ୍ଧ ଏବଂ ସମସ୍ତଙ୍କ ପ୍ରିୟ ମାର୍ଜାର ଚରିତ୍ର ଗାର୍ଫିଲ୍ଡ କମିକ୍ ଷ୍ଟ୍ରିପ୍ ପ୍ରଥମ କରି ଆଜି ଦିନରେ ହିଁ ପ୍ରକାଶିତ ହୋଇଥିଲା ଏବଂ ଜୁନ୍ ମାସ 19 ତାରିଖରେ ବହୁତ ଜଣ ପ୍ରସିଦ୍ଧ ବ୍ୟକ୍ତିତ୍ୱ ମଧ୍ୟ ଜନ୍ମ ହୋଇଛନ୍ତି। କହିବି ଆପଣମାନଙ୍କୁ କି ଆଜିର ଦିନଟି ଆପଣମାନଙ୍କ ପାଇଁ ଖୁବ୍ ଖୁସିର ସହିତ ବିତୁ ଏବଂ ଆଜିର ଦିନଟିରେ ଆପଣମାନେ ଯାହା ବି ଚିନ୍ତା କରିଛନ୍ତି ଯାହା ପ୍ଲାନିଂ କରିଛନ୍ତି ସେହି ହିସାବରେ ହିଁ କାମ କରନ୍ତୁ ଏବଂ ଫୁଲ୍ ଏନର୍ଜି ସହିତ କାମ କରନ୍ତୁ। ଯେତେବେଳେ ଗୋଟେ ସପ୍ତାହ ସରି ସରି ଆସେ ନା ସେତେବେଳେ ଆମ ଏନର୍ଜି ଟିକେ ଡାଉନ୍ ହୋଇଯାଇଥାଏ ଟିକେ କମିଯାଇଥାଏ, କିନ୍ତୁ ଆପଣ ଫୁଲ୍ ଏନର୍ଜି ସହିତ ଆପଣ ଆଜି କାମ କରନ୍ତୁ। ଆସନ୍ତାକାଲିଠୁ କାହାର କାହାର ଛୁଟି ଥିବ କାହାର କାହାର ଛୁଟି ନଥିବ, କିନ୍ତୁ ଛୁଟି ଥାଉ କି ନଥାଉ ଆମକୁ ତ ନିଜ କାମ କରିବାକୁ ହେବ। ଆଉ ଆଜିର ଏଇ ନୂଆ ସକାଳରେ ରଜ ପରର ଯେଉଁ ମାହୋଲ ଅଛି ମାନେ ରଜ ସେଲିବ୍ରେସନ୍ ତ ସରିଯାଇଛି କିନ୍ତୁ ତାପରେ ମଧ୍ୟ ବହୁତ ଗୁଡ଼ିଏ ଜାଗାରେ ବହୁତ କିଛି କାର୍ଯ୍ୟକ୍ରମ ସବୁ ଚାଲିଛି। ଯଦି ଆପଣ ପାରୁଛନ୍ତି ଟିକେ ବୁଲାବୁଲି ବି କରନ୍ତୁ ସଞ୍ଜ ଟାଇମ୍ରେ, କାହିଁକି ନା ଏତେ ଗରମ ଗୁଳୁଗୁଳି ହେଉଛି ଘରେ ରହିବାକୁ ବିଲକୁଲ ବି ଭଲ ଲାଗୁନି। ତ ଘରେ ତ ଆମକୁ ଦିନସାରା ରହିବାକୁ ହିଁ ପଡ଼ିବ, ଆମେ ଖରାରେ କୁଆଡ଼େ ବାହାରି ପାରିବାନି, କିନ୍ତୁ ସଞ୍ଜ ଟାଇମ୍ରେ ହାଲକା ଫୁଲକା ପବନ ଖାଇବା ପାଇଁ ଆପଣ ପାର୍କକୁ ଯାଇପାରନ୍ତି, ୱାକ୍ କରିପାରନ୍ତି। ଛୋଟ ପିଲା ଯଦି ଅଛନ୍ତି ଘରେ ତାଙ୍କୁ ନେଇକି ପାର୍କରେ ବୁଲାବୁଲି କରନ୍ତୁ, ୱାକ୍ କରାନ୍ତୁ, ସେମାନଙ୍କୁ ଖେଳିବାକୁ ଛାଡ଼ନ୍ତୁ। ଏମିତି ଭାବରେ ନିଜର ପୁରା ଦିନଟିକୁ ଆପଣ ସେଲିବ୍ରେଟ୍ କରନ୍ତୁ। ଏବଂ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 6:55 ବାଜିବାକୁ ଯାଉଛି। ଆଉ ଆପଣମାନେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରିବୁ ଆମେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତେବେ ଆସନ୍ତୁ ବର୍ତ୍ତମାନ ଶୁଣିବା ସଂସ୍କୃତରେ ସମ୍ବାଦ।

0: ବାଜି 2 ମିନିଟ୍ରେ ଶୁଣିପାରିବେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣ ଫୋନ୍ ମାଧ୍ୟମରେ ନିଜର ମତ ରଖିପାରିବେ। ଦିନ 10ଟା ଆଉ ରାତି 10ଟାରେ ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍। ଦିନ 11ଟାରେ ଶୁଣିବେ କାର୍ଯ୍ୟକ୍ରମ କଳାକାର। ଦିନ 11:30ରେ ଶୁଣିପାରିବେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ। ମଧ୍ୟାହ୍ନ 12ଟାରେ ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଶୁଣିବେ ଦିନ 1:10ରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣ ନିଜର ମତାମତ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ ଦେଇପାରିବେ। ଦିନ 2:45ରେ ଶୁଣିବେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଅପରାହ୍ନ 3ଟାରେ ଶୁଣିପାରିବେ। ମୋ ଦେଶ ଶୁଣିପାରିବେ ଅପରାହ୍ନ 3:30ରେ। ସୁରିଲା ଆଫ୍ଟରନୁନ୍ ରହିଛି ଅପରାହ୍ନ 4ଟାରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିବେ 4:50ରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10ରେ। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30ରେ। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25ରେ। ଗୀତରେ ମିତରେ ଶୁଣିବେ ରାତି 8:02ରେ। ଅବଲା ସ୍ମୃତି କାର୍ଯ୍ୟକ୍ରମ ରହିଛି ଆପଣମାନଙ୍କ ପାଇଁ ରାତି 9:15ରେ। ଶ୍ରୋତବନ୍ଧୁ, ଇଏ ତ ଥିଲା ଆଜି ଦିନର କାର୍ଯ୍ୟକ୍ରମ ସୂଚନା। ଆପଣମାନଙ୍କ ପାଇଁ ଆଜି ଦିନଟି ଖୁବ୍ ସୁଖମୟ ଆଉ ସମୃଦ୍ଧି ନେଇ ଆସୁ ଏଇ ଉଦ୍ଦେଶ୍ୟ ସହିତ ଆପଣମାନଙ୍କ ପାଇଁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ତେବେ ଆଜିର ଏହି ଦିନଟି ଆପଣଙ୍କ ପାଇଁ ଖୁବ୍ ଖୁସିମୟ ହେଉ ଏବଂ ଖୁସିରେ ଖୁସିରେ ଆପଣଙ୍କର ଦିନ ବିତିଯାଉ। ପ୍ରଭୁଙ୍କର ନାମ ନେଇ ଆରମ୍ଭ କରନ୍ତୁ ଆଜିର ଏହି ନୂଆ ସକାଳକୁ। ନିଜର ସବୁ କାମକୁ ସଠିକ୍ ଭାବରେ କରିବା ପାଇଁକି ଚେଷ୍ଟା କରନ୍ତୁ। ଯେତେବେଳେ ଆମେ ଚେଷ୍ଟା କରନ୍ତି ନା ନିଜର ସବୁ କାମକୁ ସଠିକ୍ ଭାବରେ କରିବା ପାଇଁ, ସେତେବେଳେ ଭଗବାନ ମଧ୍ୟ ଆମକୁ ସାହାଯ୍ୟ କରିଥାନ୍ତି। ତେବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପୂର୍ବରୁ ଆପଣମାନଙ୍କ ପାଇଁ ରହିଛି କିଛି ବିଜ୍ଞାପନ ବିରତି।
1: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
2: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
2: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
0: ଶ୍ରୋତାବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ସକାଳର ଆଞ୍ଚଳିକ ସମ୍ବାଦ। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆପଣମାନଙ୍କ ପାଇଁ ଆଜି ସକାଳର ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 17ଟି ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଯୁବପିଢ଼ି ନିଯୁକ୍ତି ସୃଷ୍ଟିକାରୀ ଉଦ୍ୟୋଗୀ ଭାବେ ନିଜକୁ ଗଢ଼ି ତୋଳିବା ଆବଶ୍ୟକ ବୋଲି ରାଜ୍ୟପାଳ ଡକ୍ଟର

0: ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱରସ୍ଥିତ ସିଆଇପିଇଟି ଏବଂ ସିଟିଟିସି ପରିଦର୍ଶନ କରି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ପ୍ରତି ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି 1998 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ଏବଂ ନିଜ ପଦର ଅପବ୍ୟବହାର ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶଧାରା ଓଡ଼ିଶା ସାରା ସମ୍ମିଳନୀ ଆୟୋଜିତ ହୋଇଯାଇଛି। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ନେଇ ଟେବୁଲ୍ ଟପ୍ ଏକ୍ସରସାଇଜ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା, ଯାଜପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି, ଅଭ୍ୟାସ ଓ ସଚେତନତା ନେଇ ଆଲୋଚନା ହୋଇଥିଲା। ଯାଜପୁରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ରଥଯାତ୍ରା ସମୟରେ ନୀତି ନିର୍ଘଣ୍ଟ ନେଇ ଆଲୋଚନା ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସମ୍ମାନଜନକ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲକଅଁଳେଇ ନୋଡାଲ ହାଇସ୍କୁଲ ମନୋନୀତ ହୋଇଛି। ପ୍ରତିଯୋଗିତାରେ ଏହି ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ 10ମ ସ୍ଥାନ ଅଧିକାର କରିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଫାଇଲେରିଆ ଚିହ୍ନଟ ଅଭିଯାନ ଆରମ୍ଭ ହୋଇଛି। ଏଥିରେ 300ରୁ ଉର୍ଦ୍ଧ୍ୱ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ଆସନ୍ତାକାଲି ମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଶୀତଳଷଷ୍ଠୀରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରକ୍ତହୀନତା ରୋଗର କାରଣ ଓ ନିରାକରଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଜୀବନ ରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା ଶୀର୍ଷକ ନେଇ ଏହି ଦିବସ ପାଳନ କରାଯାଉଛି। ରକ୍ତ ଶିକୁଳି ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହା ସହ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା 42.8°C ରେକର୍ଡ ହୋଇଥିଲା। ଗୁଜରାଟର ଅହମ୍ମଦାବାଦରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତ୍ୟାଶା ରାୟ 200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପୂର୍ବରୁ ପ୍ରତ୍ୟାଶା ଏହି ପ୍ରତିଯୋଗିତାର 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ କାଂସ୍ୟ ପଦକ ଜିତିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଛି ଆମର ସ୍ୱାସ୍ଥ୍ୟ। ଆଜିର ବିଷୟବସ୍ତୁ ରହିଛି ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରୋଲର ଭୂମିକା। ଆଲୋଚନା କରୁଛନ୍ତି ଡକ୍ଟର ବାସୁଦେବ କର।
2: ଆଜିକାଲି ପ୍ରାୟ ସମସ୍ତେ ଜାଣନ୍ତି ଯେ ରକ୍ତରେ କୋଲେଷ୍ଟ୍ରୋଲ ମାତ୍ରା ଅଧିକ ରହୁଥିଲେ ତାହା ହୃଦବ୍ୟାଧି ଓ ହାର୍ଟ ଆଟାକ୍କୁ ଡାକି ଆଣିଥାଏ। ତେଣୁ ପିଲାବୁଢ଼ା ନିର୍ବିଶେଷରେ ସଭିଏଁ ଏବେ ରକ୍ତ କୋଲେଷ୍ଟ୍ରୋଲ ସ୍ତର କମିବା ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। କୋଲେଷ୍ଟ୍ରୋଲ ସମ୍ବନ୍ଧରେ ସାଧାରଣ ଜ୍ଞାନ ନଥାଇ ବି କ୍ୱାକ୍ ଡାକ୍ତରମାନେ ତାହା ଏକ ଘୋର ଅନିଷ୍ଟକାରୀ ପଦାର୍ଥ ବୋଲି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ଆତଙ୍କ ସୃଷ୍ଟି କରନ୍ତି। ସେଥିପାଇଁ ଆମ ଶରୀରରେ କୋଲେଷ୍ଟ୍ରୋଲ ଅନିବାର୍ଯ୍ୟ ଆବଶ୍ୟକତା ସମ୍ବନ୍ଧରେ ଜନସାଧାରଣ କିଛି କିଛି ଅବଗତ ହେବା ଅତ୍ୟନ୍ତ ଜରୁରୀ। ଆମ ଶରୀରରେ ଥିବା ଜୀବକୋଷିକାମାନଙ୍କ ଗଠନ ତଥା ସେଥିରେ ଘଟୁଥିବା ଯାବତୀୟ କ୍ରିୟା ଅଭିକ୍ରିୟା ପାଇଁ କୋଲେଷ୍ଟ୍ରୋଲର ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ତାହା ସମ୍ଭବ କରାଇବା ପାଇଁ ରକ୍ତ ପ୍ରବାହରେ ତାହାର ସୁଲଭ୍ୟ ଯୋଗାଣ ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା। ସେଥିପାଇଁ ଆମ ରକ୍ତର ପ୍ରତି 100 ମିଲିମିଟରରେ ପ୍ରାୟ 200ରୁ 230 ମିଲିଗ୍ରାମ ଯାଏ କୋଲେଷ୍ଟ୍ରୋଲ ତରଳ ସ୍ଫଟିକୀୟ ରୂପରେ ପ୍ରବାହିତ ହେଉଥାଏ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ଜୀବକୋଷ ଓ ତା ଭିତରେ ଥିବା ବିଭିନ୍ନ ଅଙ୍ଗିକାମାନଙ୍କର ଆବରଣୀ ଗଠନ କରିବା, ସେଗୁଡ଼ିକୁ

0: କେନ୍ଦ୍ର ଓ ମସୃଣ କରି ରଖିବା, ଦୁଇରେ ଏହା ତାପ ଓ ବିଦ୍ୟୁତ୍କୁ ପରିବାହୀ ହୋଇଥିବା ଯୋଗୁଁ ସ୍ନାୟୁ ଓ ପେଶୀର ନିୟନ୍ତ୍ରିତ କାର୍ଯ୍ୟକାରିତା ପାଇଁ ଏହାର ଅନିବାର୍ଯ୍ୟତା ଖୁବ୍ ବେଶି। ତିନିରେ ଯକୃତରେ ପିତାମ୍ଳ ସୃଷ୍ଟି କରି ଆମ ଖାଦ୍ୟର ସ୍ନେହସାର ପରିପାଚନ ପାଇଁ ଏହାର ଆବଶ୍ୟକତା ବେଶ୍ ଅଧିକ। ଚାରିରେ ସବୁ ପ୍ରକାର ଷ୍ଟିରଏଡ୍ ହରମୋନ୍ ଯଥା କର୍ଟିସଲ, ଟେଷ୍ଟୋଷ୍ଟେରନ୍, ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍ ଆଦି ତିଆରି କରିବାର ମୂଳପିଣ୍ଡ ହେଉଛି ଏହା। ପାଞ୍ଚ, ଭିଟାମିନ୍ ଡି ପ୍ରସ୍ତୁତି, ଏହାର ଭଲ ରୂପକୁ ଏଚ୍ଡିଏଲ୍ କୋଲେଷ୍ଟ୍ରଲ୍ ଓ ମନ୍ଦ ରୂପକୁ ଏଲ୍ଡିଏଲ୍ କୋଲେଷ୍ଟ୍ରଲ୍ କୁହାଯାଏ। ଏହାକୁ ଗଠନ କରୁଥିବା ରାସାୟନିକ ପିଣ୍ଡର ଭାଗ ମାପରେ କିଛିଟା ଭିନ୍ନତା ଥିବା ଯୋଗୁଁ ଏହାର ଗୁଣରେ ପରିବର୍ତ୍ତନ ଘଟିଥାଏ। ବିଭିନ୍ନ ତନ୍ତୁରୁ ଉତ୍ସର୍ଜିତ ତଥା ରକ୍ତରେ ପ୍ରବାହିତ ହେଉଥିବା କୋଲେଷ୍ଟ୍ରଲ୍ର ସିଂହଭାଗ ହେଲା ଏଲ୍ଡିଏଲ୍ କୋଲେଷ୍ଟ୍ରଲ୍। ଏହାକୁ ଯକୃତ ମଧ୍ୟକୁ ବୋହି ନେଇଥାଏ ଏଚ୍ଡିଏଲ୍ କୋଲେଷ୍ଟ୍ରଲ୍। ସେଠାରେ ତା'ର ଯଥାଯଥ ଶୋଧନ ଓ ପ୍ରକ୍ରିୟାକରଣ କରାଇଲା ପରେ ତାହା କିଛି ପରିମାଣ ପିତ୍ତ ମାଧ୍ୟମରେ ନିଷ୍କାସିତ ହୁଏ ଏବଂ ଅବଶିଷ୍ଟାଂଶ ପୁଣି ରକ୍ତସ୍ରୋତକୁ ଫେରିଆସେ। ମନ୍ଦ ଏଲ୍ଡିଏଲ୍ କୋଲେଷ୍ଟ୍ରଲ୍ର ସମ୍ଭାବ୍ୟ ଅପକ୍ରିୟାକୁ ଏହିଭାବେ କିଛିଟା ନିୟନ୍ତ୍ରିତ କରୁଥିବାରୁ ହୁଏତ କୋଲେଷ୍ଟ୍ରଲ୍ର ଏଚ୍ଡିଏଲ୍ ରୂପକୁ ଭଲ କୋଲେଷ୍ଟ୍ରଲ୍ ବୋଲି ଆଖ୍ୟା ଦିଆଯାଇଛି। ସ୍ୱାସ୍ଥ୍ୟାନୁକୂଳ ଏପରି ଗୁଣ ପାଇଁ ହୁଏତ ପ୍ରକୃତି ଏଚ୍ଡିଏଲ୍ କୋଲେଷ୍ଟ୍ରଲ୍ର କର୍ମକ୍ଷମ ଅବଧି ବା ହାଫ୍ ଲାଇଫ୍କୁ ସହୋଦର ଅନ୍ୟ ସ୍ନେହପିଣ୍ଡ ଯଥା ଏଲ୍ଡିଏଲ୍, ଭିଏଲ୍ଡିଏଲ୍ଙ୍କ ଠାରୁ ଅଧିକତର ପ୍ରଲମ୍ବିତ। ରକ୍ତରେ କୋଲେଷ୍ଟ୍ରଲ୍ର ପରିମାଣରେ ସାମଗ୍ରିକ ଆଧିକ୍ୟ ତଥା ଏଲ୍ଡିଏଲ୍ ଓ ଏଚ୍ଡିଏଲ୍ର ଅନୁପାତ ବୃଦ୍ଧି ସହ ମାତ୍ରାଧିକ ଟ୍ରାଇଗ୍ଲିସେରାଇଡ୍ ପରି ତ୍ରିବିଧ ବିଲକ୍ଷଣ ହିଁ ହୃଦରୋଗ, ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ର ମୁଖ୍ୟ ହେତୁ ବୋଲି ଧରାଗଲା। ପରବର୍ତ୍ତୀ କାଳରେ ବହୁ ପରୀକ୍ଷା ନିରୀକ୍ଷାରୁ ଏବେ ନିର୍ଦ୍ଦିଷ୍ଟ ଭାବରେ ଜଣାଗଲା ଯେ ଆଉ ଯାହା କାରଣ ଥାଉ ବା ନଥାଉ, ଯଦି ରକ୍ତରେ ଏଲ୍ଡିଏଲ୍ କୋଲେଷ୍ଟ୍ରଲ୍ ଓ ତା'ର ପୋଷିକା ମାତା ସାମଗ୍ରିକ ବା ଟୋଟାଲ୍ କୋଲେଷ୍ଟ୍ରଲ୍ ଅତ୍ୟଧିକ ପରିମାଣର ଥାଏ ଏବଂ ଭଲ ଅଂଶ ଭାବେ ଆଖ୍ୟାତ ଏଚ୍ଡିଏଲ୍ କୋଲେଷ୍ଟ୍ରଲ୍ର ମାତ୍ରା 100 ମିଲିଲିଟର ରକ୍ତରେ 40 ମିଲିଗ୍ରାମରୁ କମ୍ ରହୁଥାଏ, ତାହା ନିଶ୍ଚିତ ରୂପେ ଭାବି ହୃତ୍ପାତର ବାର୍ତ୍ତାବହ ରୂପେ ବିବେଚିତ ହେବ। କୋଲେଷ୍ଟ୍ରଲ୍ର କଲ୍ୟାଣଧର୍ମୀ କ୍ରିୟାକୃତିର ବିକଳ୍ପ ବ୍ୟବସ୍ଥା ଆମ ଶରୀରରେ ଅନ୍ୟ କୌଣସି ଜୈବିକ ଉପାଦାନରେ ନାହିଁ, ତେଣୁ ଆମ ପାଇଁ ତା ସ୍ଥିତିର ଅପରିହାର୍ଯ୍ୟତା ନିଶ୍ଚୟ ଅଲଙ୍ଘନୀୟ। ତଥାପି ତା'ର ସ୍ୱକୀୟ ସ୍ନେହୀଳ ଓ ସହଜାତ ସିକ୍ତ ବା ଅଠାଳିଆ ଗୁଣ ଯୋଗୁଁ ତାହା ବହୁଧା ଅପନିନ୍ଦିତ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣମାନେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଏଥିରେ ଆଜିର ବିଷୟବସ୍ତୁ ଥିଲା ଆମ ସ୍ୱାସ୍ଥ୍ୟ ପାଇଁ କୋଲେଷ୍ଟ୍ରଲ୍ର ଭୂମିକା। ଆଲୋଚନା କରୁଥିଲେ ଡାକ୍ତର ବାସୁଦେବ କର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଛି ଆପଣମାନଙ୍କ ପାଇଁ ଓଡ଼ିଆରେ ସମ୍ବାଦ, ଯାହାକୁ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ତେବେ ଆସନ୍ତୁ, ସକାଳ 7:15 ହେବା ପାଇଁ ଯାଉଛି। 7:15ରେ ଆପଣମାନେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ।
2: ଦୁଇ ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକ।

ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాద. పిఎం భీబీఆర్వై యోజనార హితాధికారీ ఆజి నూఆదిల్లీ ప్రోత్సాహన రాశి ప్రదాన కరిబే ప్రధానమంత్రి. ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି. ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ. ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହୋଇଛି, ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ. ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନରେ ହିତାଧିକାରୀଙ୍କୁ ପ୍ରୋହାହନ ରାଶି ପ୍ରଦାନ କରିବେ. ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରାୟ 2,400 କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବେ. ଗତବର୍ଷ ଅଗଷ୍ଟ ମାସରୁ ପିଏମ୍ ଭିଭିଆର୍ୱାଇ ଯୋଜନା ଅଧୀନରେ 63 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି, ସେଥିମଧ୍ୟରେ ପ୍ରାୟ 30% ମହିଳା ଥିବା ସେ କହିଛନ୍ତି. ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଏହି ଅର୍ଥ ପ୍ରଦାନ ବ୍ୟବସ୍ଥା

0: କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଦେଶରେ ଛୋଟ ଛୋଟ ଉଦ୍ୟୋଗୀମାନଙ୍କୁ ସହାୟତା ଯୋଗାଇଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଭାରତର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାବେ ଏହି ଯୋଜନାର ଉଲ୍ଲେଖନୀୟ ଭୂମିକା ଉପରେ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଗତ 2 ବର୍ଷ ମଧ୍ୟରେ 3 କୋଟିରୁ 50 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋହାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆନ୍ତର୍ଜାତିକ ସିକଲ ସେଲ୍ ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ। ପରେ ରାଷ୍ଟ୍ରପତି ସେଠାରୁ ଓଡ଼ିଶା ଗସ୍ତରେ ଯିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏତଦ୍ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ରାଷ୍ଟ୍ରପତି ଆସନ୍ତାକାଲି ପାହାଡ଼ପୁର ଗସ୍ତ କରିବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ଲାଗି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ସମଗ୍ର ବିଶ୍ୱରେ ଏକ ବିଶ୍ୱସ୍ତ ଭାଗିଦାରୀ ରୂପେ ଉଭା ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ରାତିରେ ପ୍ୟାରିସ୍ଠାରେ ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଦିନ ଥିଲା ଯେତେବେଳେ କି ଦେଶ ଦେଶ ମଧ୍ୟରେ ସମ୍ପର୍କ କେବଳ ବାଣିଜ୍ୟ ଦ୍ୱାରା ନିର୍ଦ୍ଧାରିତ ହେଉଥିଲା, ମାତ୍ର ବର୍ତ୍ତମାନ ଏହି କ୍ଷେତ୍ରରେ ବାଣିଜ୍ୟ ସହିତ ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ବିଶ୍ୱସ୍ତ ଯୋଗାଣ ଶୃଙ୍ଖଳ ଓ ସ୍ଥିର ଭାଗିଦାରୀ ଲାଗି ପ୍ରତ୍ୟେକ ଦେଶ ଆଶାବ୍ୟକ୍ତ କରିଥାନ୍ତି। ଏଥିସହିତ ଦୀର୍ଘ ସମୟ ଧରି ବିଶ୍ୱାସ କରିପାରୁଥିବା ଏକ ଭାଗିଦାରୀ ରାଷ୍ଟ୍ରର ଅନ୍ୱେଷଣରେ ପ୍ରତ୍ୟେକ ଦେଶ ରହିଛନ୍ତି। ଆଗାମୀ ପିଢ଼ି ଲାଗି ଅଭିବୃଦ୍ଧି, ନବସୃଜନ ଏବଂ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିଥାନ୍ତି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: ହର୍ ଦେଶ ରିଲାଏବଲ ସପ୍ଲାଇ ଚେନ୍ ଚାହତା ହେ, ହର୍ ଦେଶ ଷ୍ଟେବଲ ପାର୍ଟନରସିପ୍ ଚାହତା ହେ, ହର୍ ଦେଶ ଏସେ ସାଥିଓ କି ତଲାଶ ମେ ହେ ଜିନ୍ ପର ଲମ୍ବେ ସମୟ ତକ ଭରୋସା କିଆ ଯା ସକେ ଔର ଏସେ ସମୟ ମେ ଭାରତ ବିଶ୍ୱ ମେ ଏକ ଟ୍ରଷ୍ଟେଡ ପାର୍ଟନର କେ ରୂପ ମେ ଉଭର ରହା ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଯାତ୍ରାରେ ଏହା ହେଉଛି ଏକ ନିର୍ଦ୍ଧାରକ ସମୟ, ଯେତେବେଳେ ଆକାଂକ୍ଷାଗୁଡ଼ିକ ଏକ ନୂତନ ଶିଖରରେ ପହଞ୍ଚପାରିଛି। ଏଭିଆନ୍ଠାରେ ଅନୁଷ୍ଠିତ G7 ବୈଠକରେ ଏକ ବିଶ୍ୱସ୍ତ ଭାଗିଦାରୀର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସମାବେଶୀ ବିଶ୍ୱସ୍ତରୀୟ ସୁଶାସନ ହିଁ ଅଧିକ ଫଳପ୍ରଦ ହୋଇପାରିବ ବୋଲି ଚଳିତ G7 ବୈଠକରେ ଭାରତର ସ୍ୱଷ୍ଟ ବାର୍ତ୍ତା ରହିଛି। ସେ କହିଛନ୍ତି ବିଶ୍ୱସ୍ତରରେ ଅଭିବୃଦ୍ଧି ଚିରସ୍ଥାୟୀ କରିବାକୁ ହେଲେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମାନବିକତା ଯେଭଳି ପ୍ରକୃତରେ ଉପକୃତ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଆହ୍ୱାନମୂଳକ ସମୟରେ ଭାରତ ଫ୍ରାନ୍ସ ଭାଗିଦାରୀ ବିଶ୍ୱାସ, ସ୍ଥିରତା ଓ ସହଯୋଗର ଏକ ସଶକ୍ତ ସ୍ତମ୍ଭ ରୂପେ ଉଭା ହୋଇଛି ବୋଲି ସେ କହିଛନ୍ତି। ଦୁଇ ଦେଶର ସମ୍ପର୍କକୁ ଏକ ସ୍ୱତନ୍ତ୍ର ବୈଶ୍ୱିକ ରଣନୈତିକ ଭାଗିଦାରୀରେ ପରିଣତ କରିବା ଲାଗି ଦୁଇପକ୍ଷ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆଗାମୀ ବର୍ଷ ଭାରତ ଫ୍ରାନ୍ସ ତ୍ରିଷ୍ଣା ଉପଗ୍ରହ ପ୍ରେରଣ କରିବେ। ଏହି ଉପଗ୍ରହ ମାଧ୍ୟମରେ ବିଶ୍ୱରେ ଜଳ ଓ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ତାଙ୍କ ସରକାର 12 ବର୍ଷ ପୂର୍ତ୍ତି କରିଥିବା ସମୟରେ ସେ ଫ୍ରାନ୍ସରେ ପହଞ୍ଚିଛନ୍ତି। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ହେବା ସହିତ ଜନସାଧାରଣ ଅଧିକ ସଶକ୍ତ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି
1: 12 ସାଲ କେ ଇସ୍ କାଳଖଣ୍ଡ ମେ ଭାରତ କା GDP ଦୋଗୁନା ହୁଆ ହେ, ଏୟାରପୋର୍ଟ କି ସଂଖ୍ୟା ଦୋଗୁନି ହୁଇ ହେ, ୟୁନିଭର୍ସିଟିଜ କି ସଂଖ୍ୟା ବି ଦୋଗୁନି ହୋ ଗଇ ହେ, ହାଇୱେ କନ୍ଷ୍ଟ୍ରକ୍ସନ କି ସ୍ପିଡ 3 ଗୁଣା ବଢ଼ ଗଇ ହେ, ଔର ମେଟ୍ରୋ ନେଟୱର୍କ 4 ଗୁଣା ବଡ଼ା ହୋ ଗୟା ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇଦେଶୀୟ ଗସ୍ତ ଅବସରରେ ଏକ ସଫଳ ତଥା ଫଳପ୍ରଦ ପ୍ୟାରିସ୍ ପରିଦର୍ଶନ ଶେଷ କରି ଗତକାଲି ଭାରତ ଅଭିମୁଖେ ଯାତ୍ରା କରିଛନ୍ତି।

0: ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି ଭାରତ ଫ୍ରାନ୍ସ ବନ୍ଧୁତ୍ୱ ଆଗାମୀ ଦିନରେ ଅଧିକ ସଶକ୍ତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ନିସ୍ଠାରେ ଭାରତ ଇନୋଭେଟ୍ସ କାର୍ଯ୍ୟକ୍ରମ ପରେ ଏଭିଆନ୍ରେ G7 ସମ୍ମିଳନୀ ଏବଂ ପରେ ପ୍ୟାରିସ୍ରେ ଭିଭାଟେକ୍ ସମ୍ମିଳନୀରେ ଉଦ୍ବୋଧନ ଦେବା ସହିତ ବହୁ ସଂଖ୍ୟାରେ ଗୋଷ୍ଠୀଗତ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ଅଗ୍ରଣୀ ଶିଳ୍ପାନୁଷ୍ଠାନଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ମତ ବିନିମୟ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଅଧିକ ସୁଦୃଢ଼ ହୋଇପାରିବ। ଏଥିଲାଗି ଶ୍ରୀ ମୋଦି ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍, ଫ୍ରାନ୍ସ ସରକାର ଏବଂ ସେଠାକାର ଦେଶବାସୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଶ୍ରୀ ମୋଦିଙ୍କର ଏହି ସଫଳ ଗସ୍ତ ମାଧ୍ୟମରେ ଭାରତ ଫ୍ରାନ୍ସ ସ୍ୱତନ୍ତ୍ର ବୈଷୟିକ ରଣନୀତିକ ଭାଗିଦାରୀକୁ ଅଧିକ ଗତି ମିଳିବା ସହିତ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଆଗେଇ ନେବା ଦିଗରେ ଥିବା ପ୍ରତିବଦ୍ଧତା ଅଧିକ ସଶକ୍ତ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ତାଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ଭିଡ଼ିଓ ପୋଷ୍ଟ କରିଛନ୍ତି। ଏହି ଗସ୍ତ ଲାଗି ରାଷ୍ଟ୍ରପତି ମ୍ୟାକ୍ରନ୍ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହିତ ଏହି ଗସ୍ତକୁ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ବନ୍ଧୁତ୍ୱ ଅଧିକ ସଶକ୍ତ ହୋଇପାରିବ ବୋଲି ସେ କହିଛନ୍ତି। ଆସନ୍ତା ଫେବୃୟାରୀ ମାସରେ ଶ୍ରୀ ମୋଦିଙ୍କୁ ସେ ସାକ୍ଷାତ କରିବେ ବୋଲି ଶ୍ରୀ ମ୍ୟାକ୍ରନ୍ ଆଶା ବ୍ୟକ୍ତ କରିଛନ୍ତି।
1: Evian, Paris. Man ise sadve daure keliye tuagat karke. France o barat ki dosti amarae.
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିବେ। ଆସନ୍ତାକାଲି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେଇ ଶ୍ରୀ ମୋଦି ଏହି ଅର୍ଥରାଶି ପ୍ରଦାନ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ 9,44,00,000 ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ସେଥିମଧ୍ୟରୁ 2,18,00,000 ଅଧିକ ମହିଳା ଚାଷୀ ଅନ୍ତର୍ଭୁକ୍ତ। 2019 ଫେବୃୟାରୀ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଦାନ କରାଯିବାକୁ ଥିବା ଅର୍ଥରାଶିକୁ ମିଶାଇ ଆବଣ୍ଟିତ ଅର୍ଥରାଶିର ପରିମାଣ 4,46,000 କୋଟିରୁ ଅଧିକ ହେବ ବୋଲି ମନ୍ତ୍ରଣାଳୟ କହିଛି। ଏହି ଗସ୍ତ ଅବସରରେ ପଶ୍ଚିମବଙ୍ଗରେ କେତେକ ପ୍ରମୁଖ କୃଷି ପଦକ୍ଷେପର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ପୁନଃ ପ୍ରସ୍ତୁତ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା ଆଦି ଅନ୍ତର୍ଭୁକ୍ତ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ ଭାରତ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କରିଛି। ଏଥିସହିତ ଭାରତ କ୍ରମାଗତ ଭାବେ ତୃତୀୟ ବିଜୟ ହାସଲ କରି ପୁଲ୍ ଏ'ର ପଏଣ୍ଟ ତାଲିକାର ସର୍ବୋଚ୍ଚ ସ୍ଥାନରେ ରହିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଅଗ୍ରସର ହେଉଛି। ଆସନ୍ତାକାଲି ଭାରତୀୟ ଦଳ ଚିଲିକୁ ଭେଟିବ। ପିଏମ୍ ଭିଭିଆର୍ୱାଇ ଯୋଜନାର ହିତାଧିକାରୀଙ୍କୁ ଆଜି ନୂଆଦିଲ୍ଲୀରେ ପ୍ରୋହାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଆନ୍ତର୍ଜାତିକ ସିକଲ୍ ସେଲ୍ ଦିବସ ଅବସରରେ ଆଜି ମଧ୍ୟପ୍ରଦେଶରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପରେ ଓଡ଼ିଶା ଗସ୍ତରେ ଯିବାର ରହିଛି କାର୍ଯ୍ୟସୂଚୀ ଏବଂ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ର ଗତକାଲିର ମ୍ୟାଚ୍ରେ 3-2 ଗୋଲ୍ରେ ଉରୁଗୁଏକୁ ପରାସ୍ତ କଲା ଭାରତ।
2: ଶୁଣୁଥିଲେ ଆପଣମାନେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନୂଆ ଦିନ ନୂଆ କିଛି ସ୍ୱପ୍ନ, ନୂଆ ଆଶା, କିଛି ନୂଆ ପ୍ରେରଣା। ନୂଆ ଦିନର ନୂଆ ସକାଳରେ ମନରେ ବାନ୍ଧି ନୂଆ ଆଶା ଉଡ଼ିଯିବା ଆମେ ନିଜ ସ୍ୱପ୍ନ ଆକାଶରେ। ଶ୍ରୋତା ବନ୍ଧୁ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେ ଏକ ଦିଲ୍ ସି ଦିଲ୍ ତକ। ଆପଣଙ୍କ କହିବାର ଅଛି ଆପଣମାନଙ୍କ

ସାଥିରେ ଆଜିର ବ୍ୟୁଟିଫୁଲ ମର୍ଣ୍ଣିଂରେ ମୋ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଗୋଟେ ନୂଆ ସକାଳର। ଆଜିର ଏହି ଶୁଭ ସକାଳକୁ ଆହୁରି ବି ଶୁଭ ଆହୁରି ବି ମଧୁର କରିବା ପାଇଁ ଆପଣଙ୍କ କୋୟାଲ ଆସି ପହଞ୍ଚି ସାରିଛି। ମୋ ତରଫରୁ ଅ ଭେରି ଭେରି ଭେରି ଗୁଡ୍ ମର୍ଣ୍ଣିଂ ଟୁ ଅଲ୍ ଅଫ୍ ୟୁ ଏବଂ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଜିର ଏହି ନୂଆ ଶୁଭ ସକାଳର। ଆସନ୍ତୁ ନିଜ ମନରେ ଯେଉଁ ସ୍ୱପ୍ନର ଡିଣା ଆମେ ବାନ୍ଧିଛେ ନା, ସେଇ ଜାଗାକୁ ଆମେ ଉଡ଼ିଯିବା ନିଜ ମନର କିଛି ଆଶାକୁ ନେଇ। ଆଜିର ଏହି ନୂଆ ସକାଳକୁ ଆରମ୍ଭ କରିବା ଗୋଟେ ପଜିଟିଭ୍ ଏନର୍ଜି ସହିତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣଙ୍କ କହିବାର ଅଛି ଆପଣମାନଙ୍କ ସାଥିରେ ମୋ ତରଫରୁ ୱାନ୍ସ ଅଗେନ୍ ଅ ଭେରି ଗୁଡ୍ ମର୍ଣ୍ଣିଙ୍ଗ ଆଣ୍ଡ ଶୁଭ ସକାଳ। ଶ୍ରୋତା ବନ୍ଧୁ, ଆଜିର ଏହି ନୂଆ ସକାଳ ନା ବହୁତ କିଛି ନେଇକି ଆସିଛି। ସତରେ ଯଦି ଆମେ ସକାଳଟିକୁ ବୁଝିବାକୁ ଚେଷ୍ଟା କରିବା ନା, କିଛି ନୂଆ ଆଶା, ନୂଆ ବିଶ୍ୱାସ, ନୂଆ ପ୍ରେରଣା, ସବୁ କିଛି ଆମ ପାଇଁ ନେଇକି ଆସିଛି। ତେବେ ଚାଲନ୍ତୁ ଖୁସିରେ ଖୁସିରେ ଆଜିର ଏହି ନୂଆ ସକାଳକୁ ଆମେ ସ୍ୱାଗତ କରିବା। ଆମ ଜୀବନର ଆଉ ଗୋଟିଏ ନୂଆ ଫର୍ଦ୍ଦକୁ ଆମେ ଲେଖିବାକୁ ଚେଷ୍ଟା କରିବା। ହଁ, ଏହି କଲମ ଆମର ସାଥ ନ ଦେଇପାରେ, ଆମେ ଯାହା ଚେଷ୍ଟା କରୁଛୁ ତାହା ଲେଖା ନ ଯାଇପାରେ, କିନ୍ତୁ ତା ମାନେ ନୁହେଁ କି ଆମେ ଅଟକିଯିବା ବା ଆମ ହାତ ଅଟକିଯିବ। ଆମେ କେବେ ବି ଅଟକିବାନି କି ଆମ ହାତକୁ ରୋକିବାନି, କାହିଁକି ନା ଆଗକୁ ବଢ଼ିବାର ନା ହିଁ ଜୀବନ। ଆଉ ଜୀବନ ଯେତେ ଯାହା ବି ଆମକୁ ଦେଉନା କାହିଁକି, ଜୀବନ ବହୁତ ସୁନ୍ଦର। ତାକୁ ସବୁବେଳେ ଗୋଟେ ସକାରାତ୍ମକ ଚିନ୍ତାଧାରା, ଗୋଟେ ପଜିଟିଭ ୱେରେ ଯଦି ଆମେ ଦେଖିବା, ତାହେଲେ ନିହାତି ଭାବରେ ଜୀବନକୁ ଆମେ ଏଞ୍ଜୟ କରିପାରିବା। ଏବଂ ପ୍ରତ୍ୟେକଟି ମୁହୂର୍ତ୍ତରେ ଯାହା ବି ଆମ ଜୀବନରେ ଆସୁଛି ନା, ଜୀବନର ରାସ୍ତାରେ ଆସୁଛି ନା, ତାକୁ ଆମେ ଫେସ୍ କରିପାରିବା। ସୋ ଚାଲନ୍ତୁ ଏଇ ନୂଆ ପଜିଟିଭ ଚିନ୍ତାଧାରା ସହିତ ଆଜିର ଏଇ ନୂଆ ସକାଳକୁ ସ୍ୱାଗତ କରିବା ଓ ଆଗକୁ ବଢ଼ିଯିବା। ଗୋଟେ ଲଭଲି ଟ୍ରାକ୍ ଶୁଣାଉଛି, ଆପଣଙ୍କୁ ଏଞ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲତା କୋୟଲ ଆପଣମାନଙ୍କ ସାଥିରେ ଅଛି ଆଜିର ଏଇ ନୂଆ ସକାଳରେ। ଏଇ ନୂଆ ସକାଳକୁ ଆମେ ସମସ୍ତେ ମିଶି ୱେଲକମ୍ କରୁଛେ, ଆଉ ଗୋଟେ ପଜିଟିଭ୍ ଏନର୍ଜି ସହିତ ହିଁ ୱେଲକମ୍ କରୁଛେ। ତେବେ ଶ୍ରୋତା ବନ୍ଧୁ, ଆଜିର ଏଇ ଦିନଟିରେ ଆହୁରି ମଧ୍ୟ ଅନେକ କିଛି ଖାସ କଥା ରହିଛି। କିଛି ପ୍ରମୁଖ ଘଟଣା ସବୁ ଆଜିର ଏଇ ଦିନରେ ଘଟିଥିଲା। 1865 ଆଜିର ଦିନରେ ଆମେରିକାରେ ଦାସତ୍ୱ ପ୍ରଥାର ଅନ୍ତ ହୋଇଥିଲା। ଆମେରିକାର ଟେକ୍ସାସ ସହରରେ ଥିବା କୃଷ୍ଣକାୟ

ଚାଷମାନଙ୍କୁ ସେମାନଙ୍କର ମୁକ୍ତି ବିଷୟରେ ଆଜିର ଦିନରେ ହିଁ ଜଣାଯାଇଥିଲା। ଆଉ ଏହି ଐତିହାସିକ ଦିନକୁ ଆମେରିକାରେ ଜୁଣ୍ଟିନଥ ବା ମୁକ୍ତି ଦିବସ ଭାବରେ ପାଳନ କରାଯାଉଛି ଆଜିର ଦିନଟିକୁ। ତା ସହିତ ଆପଣଙ୍କୁ ତ କହିଥିଲି ଆମେରିକାର ୱାଶିଂଟନ୍ଠାରେ ବିଶ୍ୱର ପ୍ରଥମ ଆନୁଷ୍ଠାନିକ ପିତୃ ଦିବସ ଫାଦର୍ସ ଡେ ଆଜିର ଦିନରେ ହିଁ ପାଳନ କରାଯାଇଥିଲା। ଏବଂ କିଛି ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଆଜିର ଦିନରେ ଜନ୍ମ ହୋଇଥିଲେ। ଫ୍ରେଞ୍ଚ ଗଣିତଜ୍ଞ ଏବଂ ପଦାର୍ଥ ବିଜ୍ଞାନୀ 1623 ମସିହାରେ ଜନ୍ମ ହୋଇଥିଲେ ବ୍ଲାଇସି ପାସ୍କାଲ, ଯିଏକି ବିଶ୍ୱର ପ୍ରଥମ ଯାନ୍ତ୍ରିକ କାଲକୁଲେଟର ଆବିଷ୍କାର କରିଥିଲେ। ଏବଂ ପଦାର୍ଥ ବିଜ୍ଞାନରେ ପାସ୍କାଲ ନିୟମ ମଧ୍ୟ ସେ ହିଁ ଆଣିଥିଲେ। ତା ସହିତ ଆଜି ପ୍ରସିଦ୍ଧ ଭାରତୀୟ ବ୍ରିଟିଶ ଲେଖକ, ଯିଏକି ନିଜର ଚର୍ଚ୍ଚିତ ଉପନ୍ୟାସ ମିଡ୍ ନାଇଟ୍ ଚିଲ୍ଡ୍ରେନ୍ସ ପାଇଁ ବୁକର ପୁରସ୍କାର ପାଇଛନ୍ତି, ସେ ହେଉଛନ୍ତି ସଲମାନ ରୁଶଦି। ଆଜିର ଦିନରେ ହିଁ 1947 ସେ ଜନ୍ମ ହୋଇଥିଲେ। ତା ସହିତ ମିଆଁମାରର ଜଣେ ରାଜନେତା, ଯିଏକି ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଅହିଂସା ସଂଗ୍ରାମ କରି ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି, ସେ ହେଉଛନ୍ତି ଆଙ୍ଗ ସାନ୍ ସୁଚି, ଯିଏକି ଆଜିର ଦିନରେ ଜନ୍ମ ହୋଇଛନ୍ତି। ବ୍ରିଟିଶର ଜଣେ ରାଜନେତା ଯିଏ ସଂଯୁକ୍ତ ରାଜତନ୍ତ୍ର ଆଉ ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ, 1964 ଆଜିର ଦିନରେ ସେ ଜନ୍ମ ହୋଇଛନ୍ତି, ସେ ହେଉଛନ୍ତି ବୋରିସ ଜନସନ। ତେବେ ଏସବୁ ଆଜି ଦିନର କିଛି ଖାସ୍ ଖାସ୍ କଥା ରହିଥିଲା ଆପଣମାନଙ୍କ ପାଇଁ। ଆଉ ସବୁଠୁ ଖାସ୍ କଥା କ'ଣ କହିଲେ, ଆପଣଙ୍କ ସ୍ମାଇଲ୍। ଯଦି ଆପଣଙ୍କ ସ୍ମାଇଲ୍ ସକାଳୁ ସକାଳୁ ଆପଣଙ୍କ ଓଠ ଉପରକୁ ଆସିଯିବ ନା, ତାହେଲେ ଦିନଟି ପୁରା ଖୁସିରେ ଭରିଯିବ ଆଉ ପଜିଟିଭରେ ଭରିଯିବ। ତେବେ ଚାଲନ୍ତୁ ଏଞ୍ଜୟ କରିବା ଆଜିର ନୂଆ ସକାଳକୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ ମୁଁ ଆପଣଙ୍କ କହିଲା ଆପଣମାନଙ୍କ ସାଥିରେ ଆପଣମାନଙ୍କ ପାଖରେ ଆଉ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ହୋଇଯାଇଛି 8:30। ଶ୍ରୋତବନ୍ଧୁ, ଆରମ୍ଭ କରିଦେବା ଆମର ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମ। ଆପଣଙ୍କ ମର୍ଣ୍ଣିଂକୁ ଟିକେ ଅଧିକା ମେଲୋଡିୟସ୍ କରିବା ପାଇଁ ମୋର ରହିବ ଚେଷ୍ଟା ଏହି କାର୍ଯ୍ୟକ୍ରମ ମାଧ୍ୟମରେ। ତେବେ ଗୋଟିଏ ନୂଆ ସକାଳ ଆସିଲେ ନା କିଛି ନୂଆ ବାର୍ତ୍ତା ବି ନେଇକି ଆସିଥାଏ ଆମ ପାଇଁ, ଆଉ ସେହି ବାର୍ତ୍ତା ଆମ ଜୀବନକୁ ବହୁତ ସମୃଦ୍ଧ କରିବାରେ ସାହାଯ୍ୟ ବି କରେ। ତେବେ ଆଜିର ନୂଆ ସକାଳଟି କ'ଣ ନୂଆ ବାର୍ତ୍ତା ନେଇକି ଆସିଛି ଆମେ ସେ ବିଷୟରେ ଚିନ୍ତା କରିବା, ଆଉ ଆମେ ଚିନ୍ତା କରିବା କଥା ହେବା କି କେମିତି ସେହି ନୂଆ ସକାଳର ନୂଆ ବାର୍ତ୍ତାଟି ଆମ ଜୀବନକୁ ସୁନ୍ଦର କରିତୁଲୁଛି। ପ୍ରତ୍ୟେକ ନୂଆ ସକାଳ ଆସିଲେ ନା ଆମ ଜୀବନରେ ଗୋଟିଏ ନୂଆ ଆଶା, ସ୍ୱପ୍ନ ଆଉ ସମ୍ଭାବନା ନେଇକି ଆସିଥାଏ। ରାତିର ଅନ୍ଧକାର ତ ବହୁତ ଗାଢ ଥାଏ, କିନ୍ତୁ ତାପରେ ସୂର୍ଯ୍ୟଙ୍କର ସୁନେଲି କିରଣ ଯେତେବେଳେ ଧରାପୃଷ୍ଠକୁ, ଧରଣୀକୁ ଛୁଇଁଥାଏ ନା, ଆଲୋକିତ କରି ତ ଦେଇଥାଏ ସିଏ, ତା ସହିତ ଆମ ମନରେ ଗୋଟିଏ ନୂଆ ଉତ୍ସାହ ମଧ୍ୟ ସୃଷ୍ଟି କରିଥାଏ। ସକାଳର ଥଣ୍ଡା ଥଣ୍ଡା ପବନ, ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ଆଉ ପ୍ରକୃତିର ସବୁ ଜୀବା ଆମକୁ ଗୋଟିଏ ସକାରାତ୍ମକ ଚିନ୍ତାଧାରା ଆଡ଼କୁ ନେଇଯାଇଥାଏ। ଏମିତି ଗୋଟିଏ ସୁନ୍ଦର ପରିବେଶରେ ଚାଲନ୍ତୁ ଆଜି ଦିନର ଏହି ସମୟରେ ଆଗକୁ ବଢ଼ି ଚାଲିବା, ଜୀବନର ରାସ୍ତାରେ ଆଗକୁ ବଢ଼ି ଚାଲିବା।

ୱେଲକମ୍ ବ୍ୟାକ୍ ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସି ଦିଲ୍ ତକ୍ ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି। ନୂଆ ସକାଳର ନୂଆ ବାର୍ତ୍ତା ଆଜି ଆମକୁ ଆଗକୁ ବଢ଼ିବାର ପ୍ରେରଣା ବି ଦେଉଛି। ନୂଆ ସକାଳ ଆମକୁ ଏହି ବାର୍ତ୍ତା ଦିଏ

0: ଚାରି ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେଇ ଦିଲ୍ ତକ୍। ସୋ ମୁଁ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଉ ମର୍ଣ୍ଣିଂ ମେଲୋଡି କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି। ଶ୍ରୋତବନ୍ଧୁ, ଗୋଟିଏ ନୂଆ ସକାଳ ଆସିଲେ କ'ଣ ସବୁ ନୂଆ ବାର୍ତ୍ତା ଆମ ପାଇଁ ନେଇକି ଆସେ ସେ ବିଷୟରେ ଆଜି ଆମେ କଥା ହେଉଛେ, ଆଉ ଆମେ ନୂଆ ସକାଳର ନୂଆ ବାର୍ତ୍ତାକୁ ବୁଝିବାକୁ ବି ଚେଷ୍ଟା କରୁଛେ। ନୂଆ ସକାଳ ଯେତେବେଳେ ଆସେ ନା, କେବଳ ଗୋଟିଏ ନୂଆ ଦିନର ଆରମ୍ଭ ହୁଏନି, ବରଂ ନୂଆ ଲକ୍ଷ୍ୟ, ନୂଆ ସଂକଳ୍ପ ଆଉ ସଫଳତା ପଥରେ ଆଗେଇ ଯିବା ପାଇଁକି ସେ ପ୍ରେରଣା ଦେଇଥାଏ ଆମକୁ। ତେଣୁ ଆମକୁ କ'ଣ କରିବାର ଅଛି, ସେ ପ୍ରେରଣାକୁ ବୁଝିବାର ଅଛି, ସେ ପ୍ରେରଣାକୁ ଗ୍ରହଣ କରିବାର ଅଛି ଆଉ ଜୀବନର ରାସ୍ତାରେ ଆଗେଇ ଯିବାର ଅଛି। କାହିଁକି ନା ଯେତେ ଝଡ଼ ଛଞ୍ଜା ଆସୁ, ଯେତେ ପାଦ ଝୁଣ୍ଟି ଯାଉ ପଛେ, ଆମକୁ ଜୀବନର ରାସ୍ତାରେ ଆଗକୁ ହିଁ ଚାଲିବାକୁ ପଡ଼ିବ। ଆଉ ଏଇ ଆଗକୁ ଚାଲିବାର ନାଁ ହିଁ ହେଉଛି ଜୀବନ। ତେବେ ଆସନ୍ତୁ ନା ସମସ୍ତେ ମିଶି ପ୍ରତ୍ୟେକ ନୂଆ ସକାଳ ଯାହା ଆମ ଜୀବନରେ ଆସୁଛି, ସେହି ପ୍ରତ୍ୟେକ ନୂଆ ସକାଳକୁ ଆମେ ସ୍ୱାଗତ କରିବା ଆଉ ଆମ ଜୀବନକୁ ସୁନ୍ଦର ଆଉ ସାର୍ଥକ କରିବା।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ ୱାନ୍ସ ଅଗେନ୍ ସ୍ୱାଗତ କରୁଛି ଆପଣମାନଙ୍କୁ ମୁଁ ଆପଣଙ୍କ କୋୟାର ଶ୍ରୋତାବନ୍ଧୁ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 9:00 ଆଉ ମୁଁ ଜାଣିଛି ଆପଣ ଅପେକ୍ଷା କରି ରହିଥିବେ କି କେତେବେଳେ ଆଜି କଲ୍ କରିବାର ମୌକା ମିଳିବ ଆଉ ଆପଣ କଲ୍ କରିକି ମୋ ସହିତ କଥା ହେବେ ମୁଁ ବି ବହୁତ ବହୁତ ବହୁତ ଅପେକ୍ଷା କରିଥିଲି ଆପଣମାନଙ୍କ ସହିତ କଥା ହେବା ପାଇଁ ତେବେ ଶ୍ରୋତାବନ୍ଧୁ ଆଜିର ଏଇ ବ୍ୟୁଟିଫୁଲ୍ ଟାଇମ୍କୁ ଆରମ୍ଭ କରିବା ଗୋଟେ ଲଭ୍ଲି ଟ୍ରାକ୍ରୁ କିନ୍ତୁ ତା ସହିତ ମୁଁ ଜାଣିବା ପାଇଁ ଚାହିଁବି ଦେଖନ୍ତୁ ଗୀତ ତ ମୁଁ ଆପଣଙ୍କୁ ବହୁତ ଗୁଡ଼ାଏ ଶୁଣାଏ ସକାଳୁ ସକାଳୁ ଏମିତି ଗୀତ ବି ଶୁଣାଏ ଯୋଉଟାକି ଆପଣଙ୍କ ମନକୁ ଆଉ ଟିକେ ଖୁସିରେ ଭରିଦେବ ତାଜା ପଣରେ ଭରିଦେବ କାହିଁକି ନା ଗୀତର ବିଭିନ୍ନ ପ୍ରକାରର ଫିଲ୍ ଥାଏ ତାର ଅନୁଭୂତି ଥାଏ ବିଭିନ୍ନ ସିଚୁଏସନ୍କୁ ନେଇକି ବିଭିନ୍ନ ପରିସ୍ଥିତିକୁ ନେଇକି ବିଭିନ୍ନ ପ୍ରକାରର ଗୀତର କମ୍ପୋଜ୍ ସବୁ କରାଯାଇଛି ହେଲେ ଏମିତି କିଛି ଗୀତ ଥାଏ ଯୋଉଟା ଶୁଣିଲେ ଆମକୁ ବହୁତ ଭଲ ଲାଗେ ଆଉ ବାରମ୍ବାର ସେଇ ଗୀତ ଶୁଣିବାକୁ ଭଲ ଲାଗେ ସେମିତି ଗୀତଟି ଆପଣଙ୍କ ଜୀବନରେ କ'ଣ ଅଛି ମାନେ କୋଉ ଗୀତ ଶୁଣିଲେ ଆପଣଙ୍କ ମନ ଭଲ ହେଇଯାଏ ମନ ବହୁତ ଖରାପ ଥାଏ ଟିକେ ଖରାପ ଖରାପ ଫିଲ୍ କରୁଥାଏ ମନ ଦୁଃଖ ଥାଏ କିନ୍ତୁ ଏମିତି କୋଉ ଗୋଟେ ଗୀତ ନିହାତି ଆପଣଙ୍କ ଜୀବନରେ ଥିବ ଯାହାକୁ ଶୁଣିଲା ପରେ ଆପଣଙ୍କୁ ଫୁଲ୍ ଏନର୍ଜି ମିଳୁଥିବ ଯାହାକୁ ଶୁଣିଲା ପରେ ଆପଣଙ୍କର ମନ ଭଲ ହେଇଯାଉଥିବ ତ ସେଇ ଗୀତ ବିଷୟରେ ମୋ ସହିତ ସେୟାର କରନ୍ତୁ କଲ୍ କରିବା ପାଇଁ ନମ୍ବରଟି ହେଉଛି 0671230315 ଏ ନମ୍ବରରେ ଫଟାଫଟ କଲ୍ କରନ୍ତୁ ତା ଭିତରେ ମୁଁ ଶୁଣେଇ ଦେଉଛି ଆପଣଙ୍କୁ ଗୋଟେ ଲଭ୍ଲି ଟ୍ରାକ୍

0: ଇଚ୍ଛା ହୁଏ ଆଉ ସେଇ ଗୀତ ଶୁଣିଲା ପରେ ମାନେ ଆପଣଙ୍କ ମନ ଏକଦମ ଭଲ ହେଇଯାଏ। ଯେତେ ଖରାପ ଥାଉ ମନ, ମନର ସ୍ଥିତି ଯାହା ବି ଥାଉ ନା କାହିଁକି, ସେ ଗୀତ ଶୁଣିଲା ପରେ ଆପଣଙ୍କ ମନ, ଆପଣଙ୍କ ମୁଡ୍ ଏକଦମ ଠିକ ହେଇଯାଇଥାଏ। ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ,
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: କେମିତି ଅଛନ୍ତି ଆପଣ?
1: ଭଲ ଅଛି। ଆପଣ ତ ବହୁତ ଦିନ ପରେ ଆସିଲେ ଗ୍ୟାପ୍ରେ,
0: ଆପଣ ଅପେକ୍ଷା କରିଥିଲେ
1: ନିଶ୍ଚିନ୍ତ
0: ଭାବେ। ହଉ ଠିକ ଅଛି,
1: ମିସ୍ କରୁଥିଲୁ।
0: ଠିକ ଅଛି, ଆସି ତ ଯାଇଛି, କଥାବାର୍ତ୍ତା ବି ଆରମ୍ଭ ହେଇଯାଇଛି ଆପଣ ମାନଙ୍କ ସାଙ୍ଗରେ। ତ କୁହନ୍ତୁ, କୋଉ ଗୀତଟା ଏମିତି ଅଛି ଯୋଉଟା ଶୁଣିଲା ପରେ ଆପଣଙ୍କ ମନ ପୁରା ଭଲ ହେଇଯାଏ?
1: ଏ ଜୀବନ ଯୌବନ ସବୁ ପରା ତୁମ ଦାନ, କିଛି ଦେଇ ନା ବୋଲି କରିବି କି ଅଭିମାନ।
0: ବାଃ, ବହୁତ ସୁନ୍ଦର ଭଜନଟା। ଏଇ ଗୀତକୁ ଆପଣ ବାରମ୍ବାର ଶୁଣିବାକୁ ଭଲ ଲାଗେ ଆପଣଙ୍କୁ?
1: ଆଜ୍ଞା ଆଜ୍ଞା।
0: କଣ କଣ ଭଲ ଲାଗେ ଏଇ ଗୀତରେ, କଣ ଭଲ ଲାଗେ ଆପଣଙ୍କୁ? ତାର ମ୍ୟୁଜିକ, ତାର ଲିରିକ୍ସ,
1: ଭଜନଟି ଭଲ ଲାଗେ। ଭଜନଟା ମନକୁ ପ୍ରଫୁଲ୍ଲିତ କରେ ଆଉ ଭଲ ଲାଗେ ଆଉ।
0: ଠିକ ଅଛି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
1: ଗୀତ ଆପଣଙ୍କ ପାଖରେ ଅଛି?
0: ହଁ ଅଛି। ଆପଣ କଣ ଶୁଣିନାହାନ୍ତି କେବେ ଏଫ୍ଏମ୍ ରେନ୍ବୋରେ? କେତେ ଥର ତ ମୁଁ ବି ପ୍ଲେ କରିଥିବି। ଠିକ ଅଛି, କେତେବେଳେ ମୌକା ମିଳିଲେ ମୁଁ ନିଶ୍ଚୟ ଆପଣଙ୍କ ପାଇଁ ପ୍ଲେ କରିବି। ଓକେ,
1: ଧନ୍ୟବାଦ,
0: ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଆପଣମାନେ ବି କଲ୍ କରିପାରିବେ ମୋତେ। କଲ୍ କରିବା ପାଇଁ ନମ୍ବରଟି ଆପଣ ତ ଜାଣିଛନ୍ତି, ଆଉ ଥରେ କହିଦେଉଛି, 0671230315 ଏ ନମ୍ବରରେ କଲ୍ କରନ୍ତୁ ଆଉ ମୋତେ କୁହନ୍ତୁ ଏମିତି କ'ଣ ଗୀତ ଅଛି ଯେଉଁ ଗୀତଟି ଶୁଣିଲା ପରେ ଆପଣଙ୍କ ମନ ପୁରା ଭଲ ହେଇଯାଇଥାଏ, ମନର ସ୍ଥିତି ଯାହା ବି ଥାଉ ନା କାହିଁକି। ଆଉ ଗୋଟିଏ କଲ୍ ଆସିଯାଇଛି ବର୍ତ୍ତମାନ, ସେ କଲ୍ଟି ନେଇଯିବା। ହ୍ୟାଲୋ,

0: ମା ପରି କିଏ ହେବ। ଜୟ ଜଗନ୍ନାଥ। ନମସ୍କାର।
1: ନମସ୍କାର, କିଏ କହୁଥିଲେ?
0: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡା ଜିଲ୍ଲା ଗଞ୍ଜ।
1: ତାହେଲେ ଆପଣଙ୍କର ପସନ୍ଦର ଗୀତ ଏଇଟା ଯୋଉଟା ଆପଣ ଗାଇଲେ?
0: ଆଜ୍ଞା।
1: କେତେ ଥର ଆପଣ ଶୁଣନ୍ତି ଏଇ ଗୀତଟି?
0: ଗୀତଟା ତ ମୁଁ ସବୁବେଳେ ପ୍ରାୟ ଶୁଣେ ମୋବାଇଲ ୟୁଟ୍ୟୁବରୁ, ବହୁତ ଭଲ ଲାଗେ। ଆଉ ଗୀତଟା ଗୋଟେ ହୃଦୟ ଦରଦ ଭରା ଗୀତ।
1: ଠିକ ଅଛି, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର।
0: ନମସ୍କାର।

0: ଆହୁରି ଫିଲ୍ମ ଗୀତ କହିଲେ ଗୋଟେ ଅଛି ଦହିବ ଦୌଡ଼ିର ଗୋଟେ ମତେ ବହୁତ ଭଲ ଲାଗେ। ଆଉ ଚକା ଭୋର ଗୋଟେ ଗୀତ ଅଛି ଭଲ ଲାଗେ। ଦୌରାର ଗୋଟେ ଅଛି ବହୁତ ବଢିଆ ଲାଗେ। ଇଶା ନିକାଶର ଗୋଟେ ଅଛି ଏଇଟା ଆହୁରି ବଢିଆ ଲାଗେ। ବୋଲେ ଏମିତି ବିଭିନ୍ନ ପ୍ରକାର ଗୀତ ଅଛି, ଗୀତ ଗୁଡାକ ଶୁଣିଗଲେ ଅଧିକା ନିଜକୁ ଜୀବନ୍ତ ଭଳିଆ ଲାଗେ। ଆଉ ଗୋଟେ ଗୀତ ଏମିତି ପର୍ଟିକୁଲାର ମୁଁ କହିପାରିବିନି, କିନ୍ତୁ ବିଭିନ୍ନ ପ୍ରକାର ଗୀତ ଅଛି, ମତେ ସବୁ ଗୁଡାକ ବହୁତ ଭଲ ଲାଗେ। ଆଉ ଅକ୍ଷୟ ମହାନ୍ତିଙ୍କ ଗୀତ ତମେ ଆମେ ନ କହିଲେ ଆହୁରି ଭଲ। ତାଙ୍କର କୌଣସି ଗୀତ ମୁଁ ମିସ୍ କରିନି, ଦେଲା ମାନେ ମୁଁ ନିଶ୍ଚିତ ଆଗରୁ ଶୁଣିବି, ସେ ଯାତ୍ରା ହେଇଯାଉ। ହଁ, ଆଉ ଗୋଟେ ଗୀତ କହିଲି ଯୋଉ ଆମର ନୌକା ଗୀତଟା ଅକ୍ଷୟ ମହାନ୍ତି, ଏଇଟା ବାର ବାର ମାନେ ଦିନକୁ ଯଦି ଦଶ ଥର ବାଜିବ ମୁଁ ଦଶ ଥରରୁ ତିରିଶ ଥର ଶୁଣିବାକୁ ଇଚ୍ଛା କରେ। ମତେ ବହୁତ ଭଲ ବି ଲାଗେ।
1: ଆଚ୍ଛା, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ଏତେ କଥା ସେୟାର କଲେ, ବହୁତ ହି ବଢିଆ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି। ରହିଲି, ନମସ୍କାର।
0: ଧନ୍ୟବାଦ ମ୍ୟାମ, ରହିଲି, ନମସ୍କାର।
1: ଶ୍ରୋତା ବନ୍ଧୁ, ସତରେ ମନର କନେକ୍ସନ୍ ଥାଏ ଗୀତ ସହିତ, ଆମ ହୃଦୟର କନେକ୍ସନ୍ ଥାଏ ଗୀତ ସହିତ, ଆମ ଇମୋସନ୍ସର କନେକ୍ସନ୍ ଥାଏ ଗୀତ ସହିତ। ସେଇଥିପାଇଁ ତ ଗୀତ ଆମକୁ ଭଲ ଲାଗେ। ଆଉ ଏମିତି ବହୁତ ମୁହୂର୍ତ୍ତ ଅଛି ଆମ ଜୀବନର ଯେଉଁ ମୁହୂର୍ତ୍ତରେ ଆମକୁ ସେଇ ଗୀତଟି ଆମ ମନକୁ ଖୁସି ଦେଇପାରେ, ସେଇ ଗୀତଟି ଆମ ମନକୁ ସାନ୍ତ୍ୱନା ଦେଇପାରେ, ସେଇ ଗୀତଟି ଆମ ମନକୁ ବଦଳେଇ ଦେଇପାରେ। ସେମିତି କିଛି ଗୀତ ବିଷୟରେ ଆଜି ଆମେ କଥା ହେଉଛେ। ଆଉ ଗୋଟେ କଲ୍ ବି ଆସିଛି, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ
2: ଦିଦି, ନମସ୍କାର।
1: ନମସ୍କାର,
2: ପ୍ରକାଶ ଚନ୍ଦ୍ର ସାହୁ ଭୁବନେଶ୍ୱର ସାଲିଆ ସାହିରୁ କହୁଛି। ଦିଦି
1: କେମିତି ଅଛନ୍ତି?
2: ହଁ ଦିଦି, ଭାଇ ବହୁତ ଭଲ ଅଛି। ଆଉ ରହିବାରେ ଗାଁକୁ ଯାଇଥିନି ପିଲା ଛୁଆଙ୍କୁ ନେଇକି, ପାଞ୍ଚ ଦିନ ବୁଲାବୁଲି କରିକି ଆଇନି, ପିଲାଙ୍କର ଟିକେ ଛୁଟି ଥିଲା।
1: ଆଚ୍ଛା, ରଜରେ ଯାଇଥିଲେ?
2: ଆଜ୍ଞା।
1: ହଉ, ରଜ କେମିତି କଟିଲା ତାହେଲେ ଗାଁରେ?
2: ହଁ ବହୁତ କଟିଲା, ସାନ ଶାଢୁ ଘରେ, ଶ୍ୱଶୁର ଘରେ, ତାପରେ ଆମ ଘରେ ଜନ୍ମଦାନ। ତାପରେ ଆରଡି ପଳେଇ ଯାଇଥିନୁ, ଦିଟା ପରିବାର ଆମ ସାନ ସରୁ ଘର, ଆମ ଘର ଆରଡି ପଳେଇ ଯାଇଥିନୁ ବୁଲିକି ଆଇନୁ। ଗାଁରୁ ଆସିଲା ବେଳକୁ ଛତିଆ ମନ୍ଦିର ବି ଟିକେ ବୁଲିକି ପଳେଇ ଆଇନୁ।
1: ତାହେଲେ ବହୁତ ବଢିଆ ସେ ଆପଣ କାଟିଛନ୍ତି ଆପଣଙ୍କର ରଜ ପର୍ବକୁ। ଆଉ ଏଥର କୁହନ୍ତୁ, କୋଉ ଗୀତ ଶୁଣିଲେ ଆପଣଙ୍କ ମନ ପରିବର୍ତ୍ତନ ହେଇଯାଏ?
2: ଆଉ ବହୁତ ଦିନ ତ ଦୋକାନ ବସୁ, କୋଉଠି ଯାଇପାରୁ ନାହିଁ, ଆଉ ପିଲାଙ୍କର ଛୁଟି ଥିଲା ବୋଲିକି ଯାଉ, ମୁଁ ପାଞ୍ଚ ଦିନ ବୁଲିକି ଆଇନି, ମତେ ବି ବହୁତ ଭଲ ଲାଗିଲା।
1: ନିହାତି ନିହାତି କାମ ଭିତରେ ଟିକେ ବ୍ରେକ ନିହାତି ଦରକାର, ନହେଲେ ଜୀବନଟା ସେତିକି ମାନେ ଭଲ ଲାଗିବନି କି କାମ କରିବାକୁ ବି ଭଲ ଲାଗିବନି।
2: ଆଉ ଦିଦି ଅଣ୍ଡା କାନୁର ଗୋଟେ ଗୀତ ଲଗେଇ ଦିଅନ୍ତୁ।
1: ଏବେ ତ ଗୀତ ମୁଁ ପ୍ଲେ
2: ରୋତେ ହସନା ସିକୋ ହସେ ହସେ, ଦିଦି ଏଇ ଗୀତଟା ଲଗେଇ ଦିଅନ୍ତୁ, ଭାରି ଭଲ ଲାଗିବ।
1: ଏଇ ଗୀତଟା ଆପଣଙ୍କୁ ଭଲ ଲାଗେ?
2: ଏଇ ଗୀତ ବି ଭଲ ଲାଗେ, ବହୁତ ଗୀତ ଭଲ ଲାଗେ ଫିଲ୍ମରେ, ମାନେ ବହୁତ ଛୋଟ ବେଳୁ ବହୁତ ଫିଲ୍ମ ଦେଖିଛି।
1: ଏଇ ଗୀତରୁ କଣ ଶିଖିଛନ୍ତି ଆପଣ ଆଗ କହିଲେ ମତେ?
2: ଶିଖିଛି ମୋ ଝିଅ ଯେମିତି ଅଛି, ସେ ଝିଅଟା କାନ୍ଦିବ, ଆଉ ତାଙ୍କ ବାପା ଅମିତାଭ ବଚ୍ଚନ ତାଙ୍କ ହାତ ଧରିକି ଗାଇବ, ବହୁତ ଭଲ, ତାଙ୍କ ପରିବାରଟା ନଷ୍ଟ ହେଇଯିବ, ଅମିତାଭ
1: ଦିଟା। ଫିଲ୍ମ ର ଷ୍ଟୋରି ପଚାରିନି ଆପଣଙ୍କୁ, ଗୀତରୁ ଆପଣ କଣ ଶିକ୍ଷା ପାଇଛନ୍ତି ସେଇଟା ପଚାରୁଛି।
2: ହଁ ମୋ ଝିଅ ଯେମିତି କାନ୍ଦିବ, ଗୋଟେ ଜିନିଷ ମାଗିବ ମୁଁ ଦେଇପାରିବି ନାହିଁ, ସେତେବେଳେ ମୋ ଝିଅଟା କାନ୍ଦିବ, ଆଉ ମୁଁ ସେତେବେଳେ ସେ ଗୀତଟା ଗାଇକି ମୋ ଝିଅକୁ ଖୁସି କରିବି।
1: ଆଚ୍ଛା ଠିକ ଅଛି, ଆପଣ କହିଲେ ଗୀତଟିକୁ ପ୍ଲେ କରିଦେବା ପାଇଁ। ବର୍ତ୍ତମାନ ଯୋଉ ପ୍ରୋଗ୍ରାମ ଚାଲିଛି, ପ୍ରୋଗ୍ରାମଟି ଅଲଗା ପ୍ରୋଗ୍ରାମ ଚାଲିଛି,
2: ଟିକେ ପଠେଇ ପାରୁନାହିଁ।
1: ହଁ ଠିକ ଅଛି, ମୁଁ ଆପଣଙ୍କ ପାଇଁ ଗୀତଟା ପ୍ଲେ କରିଦେବି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମରେ, କିନ୍ତୁ ଏବେ ପ୍ଲେ କରିପାରିବିନି।
2: ଗୀତଟା ଶୁଣିବା ବହୁତ ଭଲ ଲାଗିବ।
1: ନିହାତି ନିହାତି, ରହିଲି, ନମସ୍କାର।
2: ନମସ୍କାର ଦିଦି।
1: ଶ୍ରୋତା ବନ୍ଧୁ, ଆପଣମାନଙ୍କର ସରଳିଆ ମନର ସୁନ୍ଦର ସୁନ୍ଦର କଥା ନା ଭାରି ଭଲ ଲାଗେ। ଆଉ ଆପଣ ନିଜ ମନ ଖୋଲିକି ଯେତେବେଳେ କଥା ହୁଅନ୍ତି, ଆପଣଙ୍କ ମନର କଥା କୁହନ୍ତି, ସେଟା ତ ଆହୁରି ବି ଭଲ ଲାଗେ। ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ। ହ୍ୟାଲୋ,
3: ମନ୍ଦିର ଠାକୁର ମୋ ପାଇଁ ମୋ ବାପା ବୋଉ ଜଳନ୍ତି ଠାକୁର।
1: କିଏ କହୁଥିଲେ?
4: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ, ନମସ୍କାର, କିଏ କହୁଥିଲେ?
4: ବିଜୟ କୁମାର ଦାସ, ସୌରୀ ମହାସିଂହପୁର ବହୁରାମ କଟକ।
1: ଆଚ୍ଛା, କଣ କରନ୍ତି ଆପଣ?
4: ମୁଁ ଏଲ୍ଆଇସି ରେ କାମ କରେ।
1: ଆଚ୍ଛା, କଣ କୋଉ ଗୀତ ଆପଣଙ୍କୁ ଭଲ ଲାଗେ, ଯୋଉ ଗୀତଟା ଗାଇଲେ
4: ଭଲ ଲାଗେ?
1: ଆଚ୍ଛା, କଣ ଏଇ ଗୀତରେ କଣ ଏମିତି ଅଛି ଯେ ଆପଣଙ୍କୁ ଭଲ ଲାଗେ, ବାରମ୍ବାର ଶୁଣନ୍ତି ଏଇ ଗୀତକୁ?
4: ପ୍ରକୃତ କଥା ହଉଛି ଏଇଆ, କଣ ଆମର ତ ବାପା ମାଙ୍କୁ ଦୁଃଖ କଷ୍ଟ ଦେଇକି ଆମ ମନ୍ଦିରକୁ ଯିବାକି ଲାଭ ଅଛି, ତାର ମର୍ମ ହଉଛି ଏଇଆ।
1: ଆଚ୍ଛା, ମାନେ ଗୀତଟାକୁ ଆପଣ ଭଲ ଭାବରେ ବୁଝି ଯାଇଛନ୍ତି?
4: ବାପା ମା ଯଦି ଘରେ ଅଛନ୍ତି, ତାକୁ ଯଦି ଅଶାନ୍ତି କରିବା, ତାଙ୍କ ମନରେ ଦୁଃଖ ଦେବା, ତାକୁ ଖରାପ କଥା କହିବା, ମନ୍ଦିର ଯାଇ ହଜାର ପୂଜିଲେ ଲାଭ କଣ ଅଛି?
1: ନିହାତି ନିହାତି ଠିକ କଥା କହିଲେ, ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର। ଜୟ ଜଗନ୍ନାଥ।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ ଏକ ଦିଲ୍ ସେ ଦିଲ୍ ତକ୍ କହିହେଲା ଅଛି ଆପଣମାନଙ୍କ ସାଥିରେ ବର୍ତ୍ତମାନ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ ଆଉ ଏହି ପ୍ରୋଗ୍ରାମ୍ରେ ଆପଣମାନେ କଲ୍ କରିକି ନିଜ ମନର କଥା ସେୟାର କରିଛନ୍ତି ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ ହ୍ୟାଲୋ
1: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
1: ବହୁତ ଦିନ ପରେ ଆପଣ ଆସିଲେ ଆପଣଙ୍କୁ ତ ମୁଁ ଅପେକ୍ଷା କରି ବସିଥିଲି ଆଉ
0: ଆଚ୍ଛା କିଏ କହୁଥିଲେ କୁହନ୍ତୁ
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତ୍ତିକା ବଜାର ଜଗତସିଂହପୁର
0: ଆଚ୍ଛା କେମିତି ଅଛନ୍ତି କଣ ସବୁ ଚାଲିଛି ଗରମ କେମିତି ଏଞ୍ଜୟ କରୁଛନ୍ତି
1: ପ୍ରବଳ ଗରମ ପୁରା ବେକ ଠାରୁ ପିଠି ପର୍ଯ୍ୟନ୍ତ ଚାରିଆଡେ ଖାଲି ଘିମିରି ଚୁନ୍ତି ଫୁଟେଲା ଭଳିଆ ଲାଗୁଥିଲା ଆଉ ଦୁଇ ଦିନ ହେଲା ଟିକେ ପାଗ ପରିବର୍ତ୍ତନ ହେଇଛି କୋହଲା କୋହଲା ପାଗ ହେଇଛି ଟିକେ ବର୍ଷା ହେଇଯାଇଛି ଟିକେ ଏମିତି ଡର୍ମିକୁଲ ପକେଇଲେ ଯେମିତି ଲାଗେନି ଏବେ ଟିକେ ପରିବର୍ତ୍ତନ ଆଡକୁ ଗତି କରୁଛି ଆଉ
0: ଆଚ୍ଛା କଣ କୋଉ ଗୀତଟି ଅଛି ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିଦିଏ ଆପଣଙ୍କୁ ବହୁତ ଭଲ ଲାଗେ
1: ସମସ୍ତଙ୍କୁ ତ ସଙ୍ଗୀତ ଶୁଣିବାକୁ ଭଲ ଲାଗେ ବିଭିନ୍ନ ପ୍ରକାର ଅଛି ଆପଣଙ୍କର ଶାସ୍ତ୍ରୀୟ ସଙ୍ଗୀତ ଅଛି ଫୋକ୍ ସଙ୍ଗ ଅଛି ବିଭିନ୍ନ ସଙ୍ଗୀତ ଅଛି ଫିଲ୍ମ ସଙ୍ଗ ଅଛି ବିଭିନ୍ନ ପ୍ରକାର ଅଛି ମତେ ଟିକେ ସ୍ଲୋ ମୋସନ ସଙ୍ଗୀତ ସବୁ ଶୁଣିବାକୁ ଭଲ ଲାଗେ ଆଉ 90s ସଙ୍ଗୀତ ଯେତେ ଫିଲ୍ମ ଥିଲା ସେଇ ଗୀତ ଗୁଡା ବଢିଆ ଲାଗେ ଆଉ ମୋର ଫେଭରେଟ୍ ହେଉଛନ୍ତି ଲତା ମଙ୍ଗେସ୍କର ଆଉ ଏସ୍ପି ବାଲ ସୁବ୍ରମଣ୍ୟମ ଏମିତି ଲତା ମଙ୍ଗେସ୍କରଙ୍କର ଗୋଟେ ଗୀତ ଥିଲା ୟାରା ସିଲି ସିଲି ସେ ଗୀତଟା ଆଉ ଆପଣଙ୍କର ଏକ ଦୁଜେ କେଲିଏ ଆମ

0: ଗୋଟିଏ ସୁନ୍ଦର ଝଙ୍କାର ହେଉଛି ଗୀତ ଆଉ ଗୀତର ସୁର ବିନା ଗୀତର ତାଳ ବିନା ଗୀତର ଲୟ ବିନା ଆମ ଜୀବନଟା ପୁରାପୁରି ଅଧୁରା ସେଥିପାଇଁ ତ ଗୀତ ଆମକୁ ଭଲ ବି ଲାଗେ ଆଉ ଆମର ମନକୁ ସେ ବୁଝି ବି ପାରେ ମନକୁ ପରିବର୍ତ୍ତନ କରିବାରେ ଆମକୁ ସାହାଯ୍ୟ ବି କରିଥାଏ ଆଉ ଆଜି ଆମେ ସେହିସବୁ ଗୀତ ବିଷୟରେ କଥା ହେଉଛେ ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ୍ ଲାଇନ୍ରେ ହ୍ୟାଲୋ
1: ନମସ୍କାର
0: କିଏ କହୁଥିଲେ
1: ଗଞ୍ଜାମ ଜିଲ୍ଲା ଛଡ଼ା ବ୍ଲକ ଲୋକାମାରୁ ରାଜୀବ ଗୌଡ କହୁଥିଲି
0: ଆଚ୍ଛା କେମିତି ଅଛନ୍ତି
1: ହଁ ଭଲ ଅଛି ମ୍ୟାଡାମ
0: କୋଉ ଗୀତ ଆପଣଙ୍କୁ ଭଲ ଲାଗେ
1: ମ୍ୟାଡାମ ଐତରାଜ ଫୁଲେର ଗୋଟେ ଗୀତ ଅଛି ଆଖୁ ବନ୍ଦ କରିକେ ଯୋଉ ଏକ ଚେହେରା ନଜର ମେ ଆୟା ହେ ଓ ତୁମି ହୋ ଏ ଗୀତଟା ଗୋଟେ ଆଉ ତେଜା ଫିଲ୍ମର ଏକ ଦୋ ତିନ ତାପରେ ଫିଲ୍ମର
0: ଏସବୁ ଗୀତ ଶୁଣିଲା ପରେ ଆପଣଙ୍କ ମନ ପୁରା ପରିବର୍ତ୍ତନ ହେଇଯାଏ କେତେବେଳେ ମନ ଦୁଃଖ ଥିଲେ ମନ ଖୁସି ହେଇଯାଏ
1: ହଁ ମ୍ୟାଡାମ ଭଲ ଲାଗେ ମନଟା ଟିକେ ଖୁସି ରହେ
0: ଥ୍ୟାଙ୍କ ୟୁ ସୋ ମଚ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲେ ନମସ୍କାର
1: ନମସ୍କାର ମ୍ୟାଡାମ
0: ଶ୍ରୋତା ବନ୍ଧୁ ଆପଣ ମଧ୍ୟ କଲ୍ କରନ୍ତୁ 06712303153 ନମ୍ବରରେ ଆଉ ମୋ ସହିତ ସେୟାର କରନ୍ତୁ କୋଉ ଗୀତ ଏମିତି ଅଛି ଯୋଉଟା ଶୁଣିଲା ପରେ ଆପଣଙ୍କ ମନକୁ ପୁରା ରିଲାକ୍ସ ଲାଗେ ଆଉ ଆପଣଙ୍କ ମନକୁ

0: ସେ ବଦଳେଇ ବି ଦେଇପାରେ। ଗୀତର ମାଧୁର୍ଯ୍ୟତା, ଗୀତର ମିଠାସ ଯେତେବେଳେ ଆମ ଜୀବନରେ ଗୋଳେଇ ହେଇଯାଏ ନା, ସେତେବେଳେ ଆମ ଜୀବନଟା ହିଁ ମିଠା ହେଇଯାଏ। ଦେଖିବା ବର୍ତ୍ତମାନ କିଏ ଅଛନ୍ତି ମୋର ବନ୍ଧୁ ଫୋନ ଲାଇନରେ। ହ୍ୟାଲୋ,
1: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଥିଲେ?
1: ମୁଁ ସାଇ କହୁଛି, ବେଲବଡ଼ାରୁ।
0: ସାଇ, ବହୁତ ଦିନ ପରେ, କେମିତି ଅଛ?
1: ମୁଁ ପୁରା ବଢିଆ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲ ଅଛି। କୋଉ ଗୀତ ଭଲ ଲାଗେ ସାଇ?
1: ମତେ ତ ସେମିତି ସବୁ ଗୀତ ଶୁଣିବା ପାଇଁ ଭଲ ଲାଗେ, ସେ ହିନ୍ଦୀ ହଉ, ଓଡିଆ ହଉ, ଭଜନ ହଉ, ସବୁ ଭଲ ଲାଗେ। ଆଉ ମୁଁ ବେଶୀ କୁମାର ସାନୁ ଆଉ ମହମ୍ମଦ ଅଜିଜ ଆଙ୍କର ବେଶୀ ଶୁଣେ, ଆଉ ଇରା ମହାନ୍ତିଙ୍କର ଆଙ୍କ ଗୀତ ସବୁ ମତେ ବେଶୀ ଭଲ ଲାଗେ। ଆଉ ମୋର ଫେଭରେଟ୍ ସଙ୍ଗ ହଉଛି ଭଜନରେ ମତେ ଗୋଟେ ଗୀତ ବହୁତ ବଢିଆ ଲାଗେ, ମୁଁ ଦୀପଦ ଗାଇକିରି ଶୁଣେ ଦଉଛି। ଆଜ୍ଞା, ମତେ ସିଂହ ଦୁଆରରୁ ସ୍ୱର୍ଗ ଦ୍ୱାର ଯାଏ ବାଟେ।

0: ଦନା ମତେ ଶ୍ରୀ ଗୁଣ୍ଡିଚା ଦିନ ନ ମାରିଲୁ ନାହିଁ ଦେ ମାରି ହେରା ପଞ୍ଚମୀ ଦିନ ହାଏ ରେ ମୋ ଚକା ବଦନ ହାଏ ରେ ମୋ ଚକା ବଦନ
1: ସାଇ ବହୁତ ବଢିଆ ଗୀତ ଗାଉଛ ତମେ ବଢିଆ ଲାଗିଲା ମତେ ତମ ମୁହଁରୁ ଗୀତ ଶୁଣିକି ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ
0: ଧନ୍ୟବାଦ ଦିଦି ରହିଲି ନମସ୍କାର
1: ନମସ୍କାର ତେବେ ଆପଣମାନେ ବି କଲ୍ କରନ୍ତୁ ନମ୍ବରଟି ଆଉ ଥରେ ସେୟାର କରିଦେଉଛି 0671230315 ଆଉ ଗୋଟେ କଲ୍ ବି ଆସିଯାଇଛି କଲ୍ଟି ନେଇଯିବା ବର୍ତ୍ତମାନ ହ୍ୟାଲୋ
2: ନମସ୍କାର କୋଏଲ ମ୍ୟାମ୍
1: ନମସ୍କାର କି କହୁଥିଲେ
2: ମୁଁ ସମୀର ପଣ୍ଡା କହୁଛି ତେଲେଙ୍ଗା ପିଣ୍ଠ
1: କେମିତି ଅଛନ୍ତି
2: ଭଲ ଅଛି ଆଜ୍ଞା
1: କୁହନ୍ତୁ ଆପଣଙ୍କ ପସନ୍ଦିଦା ଗୀତ କୋଉଟା ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିଦିଏ
2: ସବୁ ଗୀତ ଭଲ ଲାଗେ ଭେରାଇଟି ମୁଁ ମେଣ୍ଟେନ କରେ ସବୁ ଗୀତ ଭିତରେ ବି କିଛି ବଛା ବଛା ଗୀତ ମାର୍କା ମରା ଗୀତ ଅଛି ଯେମିତିକି ସୌତନ ଫିଲ୍ମର ଜିନ୍ଦଗି ପ୍ୟାର କା ଗୀତ ହେ ମାନେ ସେ ଗୀତରେ ସେ ଯୋଉ ଶବ୍ଦ ସଂଯୋଜନ ହେଇଛି ଜୀବନର ବା ଜୀବନଚର୍ଯ୍ୟାର ପ୍ରତିଟି ମୁହୂର୍ତ୍ତ ପ୍ରତିଟି କଥାକୁ ସେଥିରେ ବଖଣା ଯାଇଛି ଏବଂ ତାକୁ ସୁନ୍ଦର ସ୍ୱରରେ ସଜେଇକି ଯେତେବେଳେ ଗାଇ ଦେଇଛନ୍ତି ତାର ମର୍ମ ବୁଝିଲେ ଜୀବନର ପ୍ରକୃତ ଅର୍ଥ ବୁଝା ପଡିବ ଆଉ ଦୁଃଖ ଥିଲେ ମନ ଭିତରେ ଟିକେ ଏନର୍ଜି ଚାଲି ଆସିବ ଆଉ ଗୋଟେ ଗୀତ ଅଛି ଅମୃତ ଫିଲ୍ମର ଦୁନିଆ ମେ କିତନା ଗମ୍ ହେ ମେରା ଗମ୍ କିତନା କମ୍ ହେ ଆମେ ସବୁବେଳେ ମାନେ ଦୁଃଖରେ ରହୁଛନ୍ତି ବା ଆମେ ଅନ୍ୟକୁ ତୁଳନା କରିଦେଉଛନ୍ତି କିନ୍ତୁ ସେ ଗୀତ ଆମକୁ ଶିଖାଏ ଯେ ଆମଠୁ ବି ଆହୁରି ହୀନସ୍ଥାରେ ଆହୁରି ଦୟନୀୟ ଅବସ୍ଥାରେ ଲୋକମାନେ ଅଛନ୍ତି ତେଣୁ ସବୁବେଳେ ଯେତିକି ମିଳୁଛି ସେତିକିରେ ସନ୍ତୁଷ୍ଟ ହବା ଏବଂ ଅନ୍ୟମାନଙ୍କ ପ୍ରତି ଟିକେ ସଦୟ ଦୟା ପରବଶ ହବା ସେ ଗୀତ ଶିଖାଏ ଏମିତି ଅନେକ ଗୀତ ଅଛି ଖୁନଭରି ମାଙ୍କର ବି ଜିନେ କେ ବାହାନେ ଲାଖ ହୁଏ ମାନେ ଜୀବନ ଜିଇଁବାର ତରିକା ଭିନ୍ନ ଭିନ୍ନ ପ୍ରକାର ଅଛି ତାକୁ ଜିଇଁବାର କୌଶଳ ବା କଳା କୌଶଳକୁ ଅକ୍ତିଆର କରିବା ମାନେ ହିଁ ଜୀବନ ଏମିତି ମାନେ ଗୀତ ମାଧ୍ୟମରେ ବୁଝେଇ ଦିଆଯାଇଛି ଜୀବନର ପ୍ରକୃତ ସଂଜ୍ଞା ଆଉ ଗୋଟେ ଗୀତ ଓଡିଆ ଫିଲ୍ମର ମୁଁ ଭାରି ଭଲ ପାଏ love.com ର ସବୁ ପାପର ପ୍ରାୟଶ୍ଚିତ ଥାଏ ସବୁ ଭୁଲର କ୍ଷମା ପ୍ରକୃତରେ ମାନେ ଶବ୍ଦ ମାଧ୍ୟମରେ ଏମିତି ସେ ଗୀତକୁ ସଜେଇ ଦେଇଛନ୍ତି ଜୀବନର କଥା ଏମିତି ବୁଝେଇ ଦେଇଛନ୍ତି ଗୀତ ଶୁଣିଲେ ବି ଭଲ ଲାଗିବ ମନ ଦୁଃଖ ଥିଲେ ବା ମନ ଉଣା ଥିଲେ ସେ ଦୁଃଖ ବି ଲାଘବ ହେଇଯିବ
1: ନିହାତି ବହୁତ ସୁନ୍ଦର ଭାବରେ ଆପଣ ବୁଝେଇଲେ କାହିଁକି ନା ଆପଣ ବୁଝିଛନ୍ତି ଗୀତକୁ ସେତେ ସୁନ୍ଦର ଭାବରେ ବହୁତ ବହୁତ ଧନ୍ୟବାଦ ସମୀର ଭାଇ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
2: ନମସ୍କାର

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୁକ୍ ଡାକ ଦିଲ୍ ସେ ଦିଲ୍ ତାକ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଉ ଆଜି ଆମେ କଥା ହେଉଛେ ଗୀତ ବିଷୟରେ ତ ଏମିତି କୋଉ ଗୀତ ଅଛି ଯେଉଁ ଗୀତ ଆପଣଙ୍କ ମନକୁ ପରିବର୍ତ୍ତନ କରିପାରେ ଆପଣଙ୍କୁ ବହୁତ ଭଲ ଲାଗେ ସେ ବିଷୟରେ ଆଜି ଆପଣମାନେ ସେୟାର କରୁଛନ୍ତି ଆଉ ଗୋଟେ କଲ୍ ମଧ୍ୟ ବର୍ତ୍ତମାନ ଆସିଯାଇଛି କଲ୍ଟି ନେଇଯିବା ହ୍ୟାଲୋ ହ୍ୟାଲୋ
1: ହଁ ମ୍ୟାଡାମ ନମସ୍କାର
0: ନମସ୍କାର କିଏ କହୁଥିଲେ
1: ମୁଁ ରମେଶ ଚନ୍ଦ୍ର ସାହୁ ଅହୁକୁମା ଭାବର ଢେଙ୍କାନାଳ କହୁଥିଲି
0: ଆଚ୍ଛା କେମିତି ଅଛନ୍ତି
1: ବହୁତ ବଢିଆ ଅଛି ମ୍ୟାଡାମ
0: ଆଚ୍ଛା କୋଉ ଗୀତ ବିଷୟରେ ଆପଣ ଆଜି କହିବେ
1: ମୁଁ ତ ଗୀତର ଗୋଟେ ପାଗଳ କହିବାକୁ ଗଲେ ଗୀତ ଶୁଣିବାକୁ ମୋତେ ସଦାବେଳେ ଭଲ ଲାଗେ
0: ଆଚ୍ଛା
1: ପ୍ରତ୍ୟେକ ଗୀତ ଓଡିଆ ହିନ୍ଦୀ ଯେକୌଣସି ରୋମାଣ୍ଟିକ ଗୀତ ହଉ ପ୍ରଭାଜନ ଗୀତ ହଉ ଆଉ ଏମିତିକି ମହମ୍ମଦ ଅଜିଜ କିଶୋର କୁମାର ଲତା ମଙ୍ଗେସ୍କର ସବୀର କୁମାର ଆଉ ଏମିତି ବହୁତ ତାଙ୍କ କଣ୍ଠସ୍ୱରରେ ଗୀତ ଶୁଣିବାକୁ ଭଲ ଲାଗେ ବିଶେଷ କରି ମୋତେ ପ୍ରଥମରଣର ଏ ଚଲାବା

0: ସେ ଯୋଉ ଗୀତଟା ମତେ ବହୁତ ଭଲ ଲାଗେ।
1: ଆଚ୍ଛା ଦୁଇ ପଦ ଗାଇକି ତାହେଲେ ଶୁଣେଇ ଦିଅନ୍ତୁ।
0: ଆଉ ପଏଣ୍ଟ ଗାଇପାରୁନି ଆଉ ଗ୍ରାହକ ହେଲେଣି, ରଖୁଛି ମ୍ୟାଡମ, ନମସ୍କାର।
1: ନମସ୍କାର ନମସ୍କାର। ଶ୍ରୋତା ବନ୍ଧୁ ଆପଣ ମଧ୍ୟ ମତେ କଲ୍ କରନ୍ତୁ, ଆମ ସହିତ ସେୟାର କରନ୍ତୁ କୋଉ ଗୀତ ଏମିତି ଅଛି ଯୋଉଟା ଆପଣଙ୍କ ମନକୁ ପରିବର୍ତ୍ତନ କରିପାରେ। ଆଉ ଗୋଟେ କଲ୍ ବି ଆସିଯାଇଛି, ବର୍ତ୍ତମାନ କଲ୍ଟି ନେଇଯିବା। ହ୍ୟାଲୋ,
2: ଟିକି ମିକି ଅଟେ ତୋର ମିଠା ମିଠା ହସ, ସେଇ ହସ ଆମ ଅଟେ ଥାଉ ବାର ମାସ, ହସ ବାନ୍ତି ଯେ ନାଚି ଗାଇ ଯେ ନାଚି ଗାଇ ଏ ଜୀବନ ହେଇ ଯାଉ ଶେଷ। କହିଲ ପା ନମସ୍କାର, ମୁଁ ସୁଲତା ସାହୁ କହୁଥିଲି ଆଠଗଡ଼ରୁ।
1: କେମିତି ଅଛନ୍ତି?
2: ଭଲ ଅଛି।
1: ଆଚ୍ଛା, ଏଇ ଗୀତଟି ତାହେଲେ ଭଲ ଲାଗେ?
2: ମତେ ଆହୁରି ବହୁତ ଭଲ, ବହୁତ ଗୀତ ଭଲ ଲାଗେ, କିନ୍ତୁ ଏଇଟା ଭଲ ଲାଗେ ଆଉ।
1: ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ, ସେୟାର କଲେ, ରହିଲି, ନମସ୍କାର। ସତରେ ଆପଣ ମାନେ ଯେତେବେଳେ କଲ୍ କରୁଛନ୍ତି ଆଉ ନିଜ ମନର କଥା କହୁଛନ୍ତି, ଗୋଟେ ସୁନ୍ଦର ସୁନ୍ଦର ଗୀତ ବିଷୟରେ କହୁଛନ୍ତି, ଗୀତର ଯୋଉ କୁହନ୍ତି ନା ଇମ୍ପୋର୍ଟାନ୍ସ, ଏଇଟା ଆହୁରି ଅଧିକ ବଢିଯାଉଛି। କାହିଁକି ନା ଗୀତ ଆମ ଜୀବନରେ ଗୋଟେ ସ୍ପେଶିଆଲ ଜାଗା ରହିଛି ଗୀତ ପାଇଁ, ଆଉ ଗୀତ ବିନା ମ୍ୟୁଜିକ ବିନା ଆମ ଲାଇଫଟା ବିଲକୁଲ ଅଧୁରା। ଦେଖିବା ବର୍ତ୍ତମାନ ଆଉ କିଏ ଅଛନ୍ତି ଫୋନ ଲାଇନରେ। ହ୍ୟାଲୋ
3: ହ୍ୟାଲୋ,
1: କିଏ କହୁଥିଲେ? ଗୁଡ୍ ମର୍ଣ୍ଣିଂ, ନମସ୍କାର।
3: ନମସ୍କାର, ମୁଁ
1: ଶୁଭଶ୍ରୀ କଣ କରନ୍ତି? କୋଉ କ୍ଲାସରେ? ପ୍ଲସ ଥ୍ରୀ ପଢୁଛନ୍ତି। କୋଉ କଲେଜରେ? ଆଚ୍ଛା, ତ କୋଉ ସବଜେକ୍ଟ ଉପରେ ପଢୁଛନ୍ତି?
3: ଓଡ଼ିଆ।
1: ବଢିଆ, ଆଉ ଆମେ ଓଡିଆ, ଭାରି ବଢିଆ। ତ ଆଗକୁ କଣ ହବାର ଇଚ୍ଛା ଅଛି? କିଛି ଲେକ୍ଚରସିପ୍ କରିବାର ଇଚ୍ଛା ଅଛି?
3: ଆଜ୍ଞା।
1: ଆଚ୍ଛା, ତ କୋଉ ଗୀତ ଭଲ ଲାଗେ?
3: ମତେ ଭଲ ଲାଗେ ଜଗନ୍ନାଥଙ୍କ ଗୋଟେ ଭଜନ ଭଲ ଲାଗେ, ଯୋଉ ନମିତା ଅଗ୍ରୱାଲଙ୍କର, ଜଗନ୍ନାଥ ହଉ ମୁଁ ତୁମ ଝିଅ ହୁଅନ୍ତି।
1: ଆଚ୍ଛା, ଏ ଗୀତଟା କାଇଁ ଭଲ ଲାଗେ ଏତେ? କଣ ଅଛି
3: ଭଲ ଲାଗେ ସେ ଗୀତଟା? ମାନେ ଶୁଣିଲେ ମନରେ ଗୋଟେ ଭାଇ ବେଶୀକି, ଯାହା ହଉ ଭଗବାନ ମତେ ନିଜ ଝିଅ ବୋଲି ଭାବୁଛନ୍ତି, ମୁଁ ତାଙ୍କୁ ନିଜ ବାପା ବୋଲି ଭାବୁଛି,
1: ବହୁତ ବହୁତ ଧନ୍ୟବାଦ ଶୁଭଶ୍ରୀ କଲ୍ କରିକି ମୋ ସହିତ ସେୟାର କରିଥିବାରୁ, ରହିଲି, ବାଏ, ନମସ୍କାର। ଶ୍ରୋତା ବନ୍ଧୁ ଆପଣଙ୍କ ମନର କଥା ମଧ୍ୟ ଆପଣ ସେୟାର କରିବେ ମୋତେ, ମୋତେ କଲ୍ କରିପାରିବେ। ଆଉ ଗୋଟେ କଲ୍ଟି ଆସିଯାଇଛି, କଲ୍ଟି ନେଇଯାଉଛି, ତାପରେ ଗୋଟେ ବଢିଆ ଗୀତ ଆପଣଙ୍କୁ ଶୁଣେଇ ଦେବି। ହ୍ୟାଲୋ ହ୍ୟାଲୋ
4: ହ୍ୟାଲୋ, ଶୁଭ ସକାଳ ମା ସାରାଙ୍କ ଆସିବେ ସପରେ ଭଲରେ ଥାନ୍ତୁ। କୋଇଲ ଭଉଣୀ
1: କେମିତି ଅଛନ୍ତି?
4: ଜଗତସିଂହପୁର ମେଡିକାଲ କଲୋନୀ ଟୁଣ୍ଡାନା କହୁଛି।
1: କେମିତି ଅଛନ୍ତି ଆପଣ?
4: ଆପଣଙ୍କ ଭଲପା ମା ସାରାଙ୍କ ଆସିବେ ବହୁତ ଭଲରେ ଅଛି, ଆଶା କରେ ମା ସାରା ନିଶ୍ଚିନ୍ତ ଆପଣ ଆପଣ ପରିବାରକୁ ଭଲରେ ଖୁସିରେ ରଖିବେ।
1: ନିହାତି ନିହାତି, ମାଙ୍କ ଆଶୀର୍ବାଦ ତ ସବୁବେଳେ ରହିଛି ଆମ ମାନଙ୍କ ଉପରେ। ତ କୋଉ ଗୀତଟା ଆପଣଙ୍କୁ ଭଲ ଲାଗେ, ଆପଣଙ୍କ ମନ ପରିବର୍ତ୍ତନ କରିପାରେ?
4: ଭଲ ଲାଗେ ହିନ୍ଦୀ ଫିଲ୍ମରେ ଶୋଲେ, ଆଉ ଓଡିଆ ଗୀତରେ ଭିତରେ ଗୋଟେ ଭଜନ ଭଲ ଲାଗେ, ଜୀବନ ଯୌବନ ସବୁ ପରାତ୍ମ ଦାନ, ଏଇ ଗୀତଟା ଭଲ ଲାଗେ। ଯେତେବେଳେ ଦୁଃଖ କଷ୍ଟ ଇଏ ସେଇ ଦିଟା ବୋଲେ, ଆଉ ବି ଗୀତ ଅଛି, ଏକ ଦିନ ବିତି ଯା ମାଟି ସେ ମୋର, ଏଇ ଗୀତଟା ବି ଭଲ ଲାଗେ। ଚଲତେ ଚଲତେ ହିନ୍ଦୀର କେତେ ଗୋଟେ ବ୍ୟାକଗ୍ରାଉଣ୍ଡ ଗୀତ ବି ଭଲ ଲାଗେ, ଆଉ ଶେଷ ଶ୍ରାବଣର ଗୋଟେ ଗୀତ ଅଛି ମାଝି ଗୀତଟା, କିନ୍ତୁ ଏଇ ଜୀବନ ଯୌବନ ଗୀତଟା ଭଗବାନଙ୍କର ଗୀତ ଅଛି, ସେଇ ଭଜନଟା ଆଉ ସୋଲେର ଦୋସ୍ତି ହେ ଦୋସ୍ତି ଏ ଦିଟା ଗୀତ ବୋଲେ ଏବଂ ଶୁଣେ ମନ ଠିକ ହେଇଯାଏ।
1: ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର।
4: ଆଉ ଥରେ ମା ସାରାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ସାରା ମୋ କୋଇଲ ଭଉଣୀଙ୍କୁ ଭଲରେ ଖୁସିରେ ରଖନ୍ତୁ।
1: ମୁଁ ଏବେ ଏବେ ମା ସାରଳାଙ୍କର ଦର୍ଶନ କରିକି ଆସିଛି, ଦି ଦିନ ହବ।

0: ଜୟ ମା ଶାରଳା।
1: ଜୟ ମା ଶାରଳା, କିଏ କହୁଛନ୍ତି? ନମସ୍କାର ନମସ୍କାର।
0: କହିଲପା, ମୁଁ ଶାରଦା ଭାଇ କହୁଛି ମା ଶାରଳାଙ୍କ କଣ୍ଟାପଡ଼ାରୁ।
1: ଆଚ୍ଛା, ଭଲ ଅଛନ୍ତି?
0: ଆଜ୍ଞା ଆଜ୍ଞା।
1: ଆଚ୍ଛା, ଏଇ ଯୋଉ ଗୀତଟା ଗାଇଲେ, ଏଇ ଗୀତଟା ଆପଣଙ୍କୁ

0: ଭଲ ଲାଗେ?
1: ହଁ, ମତେ ଅପା ପ୍ରତ୍ୟେକ ଭଜନ ଭଲ ଲାଗେ, ଆଉ ପୁରୁଣା ଓଡ଼ିଆ ଫିଲ୍ମ ଗୀତ ଭଲ ଲାଗେ।
0: କୋଉ ଗୀତ? ଗୋଟେ ଗୀତ କୁହନ୍ତୁ।
1: ପୁରୁଣାର।

ସୁନ୍ଦର ସୁନ୍ଦର ଗୀତ ବିଷୟରେ କହିଲେ। ଯେଉଁ ସବୁ ଗୀତ ଆପଣଙ୍କୁ ପ୍ରେରଣା ଦିଏ, ଆପଣଙ୍କ ମନକୁ ବଦଳେଇ ଦିଏ, ଆପଣଙ୍କ ମନକୁ ଖୁସି ଦିଏ। ଆଉ ଗୋଟିଏ ସୁନ୍ଦର ଗୀତ ସହିତ ଆଜିର ଏହି କାର୍ଯ୍ୟକ୍ରମକୁ ଶେଷ କରିବା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଛି ଆପଣଙ୍କ ପସନ୍ଦିଦା ଗୀତର କାର୍ଯ୍ୟକ୍ରମ, ମାନେ ରେନ୍ବୋ ଏସ୍ଏମ୍ଏସ୍, ଯେଉଁଥିରେ ଆପଣମାନେ ଶୁଣିପାରିବେ ଆପଣଙ୍କ ପସନ୍ଦର ଗୀତ। ତାହେଲେ ଜଲ୍ଦି ରେଡି ହେଇଯାଆନ୍ତୁ ଶୁଣିବା ପାଇଁ ନିଜ ପସନ୍ଦର ଗୀତ, ଆଉ ମେସେଜ କରିବା ଆରମ୍ଭ କରିଦିଅନ୍ତୁ। କେମିତି ମେସେଜ କରିବେ ସେଇଟା ମୁଁ ଆପଣଙ୍କୁ ଜଣେଇବି କିଛି ମୁହୂର୍ତ୍ତ ମଧ୍ୟରେ। ଷ୍ଟେ ଟ୍ୟୁନ୍ଡ।

ଯାଇଛି ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମର ତ ଶୁଣିବା ଆପଣଙ୍କ ପସନ୍ଦର ଗୀତ ପସନ୍ଦର ଗୀତ ଯଦି ଶୁଣିବା ପାଇଁ ଚାହୁଁଛନ୍ତି ମୋ ପାଖକୁ ମେସେଜ୍ କରିପାରିବେ ନିଜ ମୋବାଇଲ୍ର ମେସେଜ୍ ବକ୍ସକୁ ଯାଇ କ୍ୟାପିଟାଲ୍ ଲେଟର୍ରେ ଲେଖନ୍ତୁ FMRC ସ୍ପେସ୍ ଦେଇ ଲେଖନ୍ତୁ ଆପଣଙ୍କ ନାଁ ଆଉ ଠିକଣା ସ୍ପେସ୍ ଦେଇ ଲେଖନ୍ତୁ ଫିଲ୍ମ ବା ଆଲବମ୍ର ନାଁ ସ୍ପେସ୍ ଦେଇ ଲେଖନ୍ତୁ ଗୀତର ନାଁ ପଠାଇ ଦିଅନ୍ତୁ ଆମ ନମ୍ବର 09495963210କୁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକଟିଲ୍ ସେ ଦିଲ୍ ତକ୍ କୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ

ଚାଲିଛି। ସୋ ଆଜିର ଫାର୍ଷ୍ଟ ମେସେଜ ଟି ବର୍ତ୍ତମାନ ଆସି ମୋ ପାଖରେ ପହଞ୍ଚି ଯାଇଛି, ଯେଉଁଥିରେ ଲେଖାହେଇଛି ଆପଣଙ୍କୁ ଏବଂ ସମସ୍ତ ଶ୍ରୋତାଙ୍କୁ ମେଘୁଆ ପାଗର ଶୁଭ ସକାଳ। ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଆଲବମ୍ ଗୀତ ଅଜଣା ବାଟେ ଅଜଣା ହାତୀ ଝିଅଟିଏ ଦେଖିଲି, ଏ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଆଦିତ୍ୟ ନୂଆ ବଜାର କଟକରୁ ଡେଡିକେଟ୍ କରିଛନ୍ତି ସବୁ ଲିସନର ମାନଙ୍କ ପାଇଁ। ଏ ଗୀତଟିକୁ ମୁଁ ଆପଣଙ୍କ ପାଇଁ ଆଉ ସବୁ ଲିସନର ମାନଙ୍କ ପାଇଁ ନିଶ୍ଚୟ ପ୍ଲେ କରିଦେବି, ଶୁଣନ୍ତୁ ଆଉ ଏନ୍ଜୟ କରନ୍ତୁ। ନେକ୍ସଟ ଏସ୍ଏମ୍ଏସ୍ ଟି ଆସିଛି ପ୍ରଭାତ ବଳିଆର ସିଂଙ୍କର, ଚନ୍ଦନ ଟୁନି ଏ ସମସ୍ତେ ମିଶି ଲେଖିଛନ୍ତି ବାଙ୍କି କଲେଜରୁ ଶୁଣିବା ପାଇଁ ଚାହିଁଛନ୍ତି ଉଲ୍କା ଚଳଚ୍ଚିତ୍ରରୁ ମା ତୁମେ ମମତାର ସୀମାହୀନ ସାଗର। ଏ ଦୁଇଟି ଗୀତ ବ୍ୟାକ୍ ଟୁ ବ୍ୟାକ୍ ଆପଣମାନଙ୍କ ପାଇଁ, ଏନ୍ଜୟ କରନ୍ତୁ।

ଶ୍ରୋତା ବନ୍ଧୁ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ସି ତିଲ୍ତାକ୍ ସୋ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ଆଜିର ପରବର୍ତ୍ତୀ ମେସେଜ୍ଟିକୁ ଲେଖୁଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଆଲବମ୍ ଗୀତ ହି ପ୍ରିୟତମା ତ ଯଦି ଆପଣ ବି ଚାହୁଁଛନ୍ତି ନିଜ ପସନ୍ଦର ଗୀତ ଶୁଣିବା ପାଇଁ ମୋତେ ହ୍ୱାଟ୍ସଆପ୍ରେ ମେସେଜ୍ କରିପାରିବେ 8895254200 ହେଉଛି ହ୍ୱାଟ୍ସଆପ୍ ନମ୍ଘର

ମେସେଜଟିକୁ ଲେଖୁଛନ୍ତି। ଗୁଡ୍ ମର୍ଣ୍ଣିଂ କୋୟଲ ମ୍ୟାମ, ଦିଲୀପ ନାୟକ ପାରାଦୀପରୁ ଲେଖିଛନ୍ତି, ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି ଭିଗି ଭିଗି ସି ହେରାତେ। ଏଇ ଗୀତଟି ମୁଁ ଆପଣଙ୍କ ପାଇଁ ନିଶ୍ଚୟ ପ୍ଲେ କରିଦେବି, ଏନ୍ଜୟ କରନ୍ତୁ। ପରେ ପରେ ଆପଣମାନେ ଶୁଣିପାରିବେ ବେଟା ଚଳଚ୍ଚିତ୍ରରୁ ଧକ୍ ଧକ୍ କରେନେ ଲଗା, ଆଉ ଏଇ ଗୀତଟି ବହୁତ ହି ସୁନ୍ଦର ଗୀତଟି। ଏଇ ଗୀତଟି ଶୁଣିବା ପାଇଁ ମେସେଜ କରିଛନ୍ତି ମୋ ପାଖକୁ ସିମରନ ଏବଂ ଜଲିଲ ଖାନ କଟକରୁ, ଡେଡିକେଟ କରିଛନ୍ତି ସବୁ ଲିସନର ମାନଙ୍କ ପାଇଁ, ସବୁ ଆର୍ଜେ ମାନଙ୍କ ପାଇଁ, ସ୍ପେଶିଆଲି ଡେଡିକେଟ ଟୁ ୟୁ, ସ୍ପେଶିଆଲି ଡେଡିକେଟ ଟୁ ଟୁନା ଭାଇନା, ଆଉ ରାଜେଶ ନାୟକ, ଗରିବ ଖାନ, ବାସନ୍ତୀ ଖଟୁଆ ଶହୀଦ ନଗରରେ ଯିଏ ରୁହନ୍ତି ତାଙ୍କ ପାଇଁ, ସମସ୍ତଙ୍କ ପାଇଁ। ସୋ ଆପଣମାନଙ୍କ ପାଇଁ ଆପଣଙ୍କ ପସନ୍ଦର ଗୀତ ପ୍ଲେ କରୁଛି, ଏନ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ସେ ତେଲ ତାକ ସୋ କୋୟାଲ ଅଛି ଆପଣମାନଙ୍କ ସାଥିରେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ଆଜିର ପରବର୍ତ୍ତୀ ମେସେଜ ବର୍ତ୍ତମାନ ଅଛି ଏଇ ମେସେଜଟିକୁ ଲେଖିଛନ୍ତି ଦତରେଙ୍ଗି ଭାପା ଭାଟାପରା ଛତିଶଗଡ଼ରୁ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନୌଖେଲାଲ ବର୍ମା ଏ ସମସ୍ତେ ମିଶି ଲେଖିଛନ୍ତି ମନ୍ କି ଆଖେ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି ଦିଲ୍ କହେ ରୁକଜା ଆଉ ବହୁତ ହି ସୁନ୍ଦର ଗୀତଟି ଏ ଗୀତଟିକୁ ମୁଁ ନିଶ୍ଚୟ ଆପଣଙ୍କ ପାଇଁ ପ୍ଲେ କରିଦେବି ପରେ ପରେ ଆପଣମାନେ ଶୁଣିପାରିବେ ବେଟା ଚଳଚ୍ଚିତ୍ରରୁ ଆଉ ଗୋଟେ ସୁନ୍ଦର ଗୀତ ଖୁସିଓଁ କା ଦିନ ଆୟା ହେ ଜୋ ମାଙ୍ଗା ଓ ପାୟା ହେ ଗୁଡ୍ ମର୍ଣ୍ଣିଂ କୋୟଲ ଦିଦି ଜୟ ଜଗନ୍ନାଥ ଏହି ମେସେଜଟିକୁ ଲେଖିଛନ୍ତି ହେମନ୍ତ ଚାନ୍ଦ ମାଣିଆବନ୍ଦ ସୁନିଆ ପାଟନା ବଡମ୍ବାରୁ ଆପଣମାନଙ୍କର ମନପସନ୍ଦର ଗୀତ ଆପଣଙ୍କ ପାଇଁ ପ୍ଲେ କରୁଛି ଯେଉଁମାନେ ଏପର୍ଯ୍ୟନ୍ତ ମେସେଜ କରିନାହାନ୍ତି ଆପଣ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ କରିପାରିବେ ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 8895254200

ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ। ଆଜିର ପରବର୍ତ୍ତୀ ମେସେଜ୍ଟି ବର୍ତ୍ତମାନ ଅଛି ମୋ ପାଖରେ। ୟାକୁ ଲେଖିଛନ୍ତି ସୋମନାଥ ସାହୁ ଜିଗରଣ ପଟାମଣ୍ଡେଇ କେନ୍ଦ୍ରାପଡ଼ାରୁ। ସବୁ ଆର୍ଜେ ମାନଙ୍କ ପାଇଁ ଆଉ ସବୁ ଲିସନର୍ ମାନଙ୍କ ପାଇଁ ସେ ଡେଡିକେଟ୍ କରିଛନ୍ତି। ପାରିବନି ଧରି ମୁଜେ ନୀଳ ପରି ତ୍ରିନାଥ ମେଳା ଓଡ଼ିଆ ଚଳଚ୍ଚିତ୍ରରୁ ଏହି ଗୀତଟିକୁ ସେ ଶୁଣିବା ପାଇଁ ଚାହିଁଛନ୍ତି। ଏହି ଗୀତଟିକୁ ମୁଁ ପ୍ଲେ କରିଦେବି ଆପଣମାନଙ୍କ ପାଇଁ। ପରେ ପରେ ଆପଣମାନେ ଶୁଣିପାରିବେ ଆଉ ଗୋଟେ ସୁନ୍ଦର ଓଡ଼ିଆ ଆଲବମ୍ ଗୀତ ପୁନେଇ ଜହ୍ନରୁ ଜୀବନରେ ବେଳେବେଳେ ଏମିତିକା ଭୁଲ ହୋଇଯାଏ। ଆଉ ଏହି ସୁନ୍ଦର ଗୀତଟିକୁ କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ଆଉ ମମତା ପାଲ ଶୁଣିବା ପାଇଁ ଚାହିଁଛନ୍ତି। ତେବେ ଆପଣଙ୍କ ପସନ୍ଦର ଏହି ମିଠା ମିଠା ଗୀତ ସହିତ ଆଜି ପାଇଁ କୋୟଲ ଏଇଠି ବିଦାୟ ନେଉଛି। ବହୁତ ଜଲ୍ଦି ପୁଣି ଆପଣଙ୍କ ସାଙ୍ଗରେ କଥା ହେବା ପାଇଁ ଚାଲି ଆସିବି। ଆଜି ପୁରା ଦିନ ଅଛି ଆପଣଙ୍କ ହାତରେ, ତ ଏଞ୍ଜୟ କରନ୍ତୁ। ଆପଣ ବାସ୍ ଖୁସିରେ ରୁହନ୍ତୁ, ବିନ୍ଦାସ ରୁହନ୍ତୁ। ମୋ ପରି ପରେ ଆଉ ଜଣେ ଆର୍ଜେ ବି ଆସିଗଲେଣି ଆପଣଙ୍କ ସାଙ୍ଗରେ, ପୁରା ଦିନ ସାରା ସେ କାଟିବେ। ଆଉ ରେନ୍ବୋ ଏଫ୍ଏମ୍ ରେନ୍ବୋରେ ମିଠା ମିଠା ଗୀତ ଶୁଣି ଆପଣଙ୍କ ଦିନକୁ ଏକଦମ୍ ମେଲୋଡିୟସ୍ କରିଦେବେ। ସୋ ଆଜି ପାଇଁ କୋଏଲ୍ କେଇଠି ବିଦାୟ ଦିଅନ୍ତୁ। ରହିଲି ନମସ୍କାର, ବାସ୍ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ।

ଆରମ୍ଭ କରୁଛୁ କଳାକାର ଆଉ ମୁଁ ଅଛି ଆପଣଙ୍କ ସହ ମୋନାଲିସା। ଆଜି ଆମେ କଥା ହେବା ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯିଏ ଅନେକ ଗୀତରେ ଆମକୁ ନଚେଇଛନ୍ତି ଆଉ ଅନେକ ଅଭିନୟରେ ଆମକୁ କନ୍ଦେଇଛନ୍ତି।

ହଁ ସେଠି କେବେ ତାଙ୍କ ପାଇଁ ଫ୍ୟାନ ମାନଙ୍କ ଦିଲରେ କୁଛ କୁଛ ହେଇଛି ତ ଆଉ କେବେ ସେ ଦୁଲହନିଆ ସାଜି ଦିଲବାଲିଙ୍କ ହୃଦୟ ପୁରା ପୁରୀ ଚୋରି କରି ନେଇଛନ୍ତି କେବେ ସେ ବାଣ୍ଟିଛନ୍ତି କିଛି ଖୁସି ଆଉ ଦୁଃଖ ପୁଣି ସେ ପାଲଟିଛନ୍ତି କଭି ଖୁସି କଭି ଗମ୍ ହଁ ସେଠି ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ମୋଷ୍ଟ ବ୍ୟୁଟିଫୁଲ ଆକ୍ଟ୍ରେସ୍ କାଜଲ ତେବେ ସେଠି ଆଜିର କଳାକାର ସଫରରେ ଆମେ କାଜଲଙ୍କ ବିଷୟରେ ତ ଆଗକୁ ଢେର ସାରା କଥା ହେବା କିନ୍ତୁ ବର୍ତ୍ତମାନ ସମୟ ତାଙ୍କ ଫିଲ୍ମର ଗୋଟିଏ ବ୍ୟୁଟିଫୁଲ୍ ସଟ୍ ସଙ୍ଗ୍ ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

ଅଭିନେତାକାର ଆଉ କଳାକାର ଆଜି ଆମେ କଥା ହେଉଛେ ଦ ବ୍ୟୁଟିଫୁଲ ଆକ୍ଟ୍ରେସ କାଜଲଙ୍କ ବିଷୟରେ। କାଜଲ ଜନ୍ମ ହୋଇଥିଲେ 1974 ମସିହା ଅଗଷ୍ଟ ମାସ 5 ତାରିଖ ମହାରାଷ୍ଟ୍ରରେ। ଛୋଟବେଳୁ ସେ ବହୁତ କନ୍ଫିଡେଣ୍ଟ ଆଉ ଖୁସି ମିଜାଜର ଥିଲେ। ତାଙ୍କ କ୍ୟାରିୟରର ଜର୍ଣ୍ଣି 90s ଦର୍ଶକଙ୍କଠୁ ଷ୍ଟାର୍ଟ କରି ବର୍ତ୍ତମାନ ପର୍ଯ୍ୟନ୍ତ ପୁରା ପୁରି ଜାରି ରହିଛି।

ତେବେ ସତୀ କାଜଲ ତାଙ୍କ ଫିଲ୍ମ ଡେବ୍ୟୁ କରିଥିଲେ ବେଖୁଦୀ ମାଧ୍ୟମରେ। ଏହାପରେ ବାଜିଗର ଫିଲ୍ମରେ ସେ ତାଙ୍କର ବହୁ ସାରା ସଫଳତା ପାଇଥିଲେ। ତାଙ୍କ ସ୍ମାଇଲ୍ ଆଉ ନ୍ୟାଚୁରାଲ ଆକ୍ଟିଂରେ ସମସ୍ତଙ୍କ ମନ ଜିତି ନେଇଥିଲେ କାଜଲ।

କାଜଲ ଜଣେ ଏମିତି ଆକ୍ଟ୍ରେସ୍ ଯେ କେବଳ ଆକ୍ଟିଂ କରନ୍ତି ତା ନୁହେଁ, ବରଂ ପ୍ରତ୍ୟେକ କ୍ୟାରେକ୍ଟରକୁ ପୁରାପୁରି ଜୀବନ୍ତ କରିଦିଅନ୍ତି। ତାଙ୍କ ସ୍ମାଇଲ୍ ଦେଖିଲେ ଦିଲ୍ ଗାର୍ଡେନ୍ ଗାର୍ଡେନ୍ ହେଇଯିବା ସହ ତାଙ୍କ ଆକ୍ଟିଂ ଦେଖିଲେ ଦିଲ୍ କେବଳ ଫିଲ୍ କରେ ସେହି ରୋମାଣ୍ଟିକ ଭାବନାକୁ। ତେବେ ସାଥୀ, ଦିଲ୍ ବାଲେ ଦୁଲନିଆ ଲେ ଯାଇକିରେ ସିମରନ ସେ ଟ୍ରେନ୍ ସିନ୍, ଓଃ, ଆଜି ମଧ୍ୟ ସେ ଫିଲ୍ମ ଦେଖିଲେ ପୁରା ପୁରୀ ପୁରା ଫିଲ୍ ଆସିଯାଏ। ମାଇ ନେମ୍ ଇଜ୍ ଖାନ୍ରେ ତାଙ୍କ ଇମୋସନ୍ ପୁରା ପୁରୀ ଡିପ୍ ଥିଲା, ଯାହା ଦର୍ଶକଙ୍କ ହୃଦୟକୁ ବହୁତ ସାରା ଛୁଇଁଥିଲା। ତେବେ ଶୁଣନ୍ତୁ।

ଚଳଚଳ ତାଙ୍କର ନ୍ୟାଚୁରାଲ ଆକ୍ଟିଂ ପାଇଁ ପାଇଛନ୍ତି ଅନେକ ସମ୍ମାନ, ଅନେକ ଫିଲ୍ମଫେୟାର ଆୱାର୍ଡ, ନ୍ୟାସନାଲ ଆୱାର୍ଡ, ଜି ସିନେ ଆୱାର୍ଡ। ଏହାସହ ସେ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଗରିମାମୟ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ଜିତିଛନ୍ତି।

କାଜଲଙ୍କର ଏହିସବୁ ସଫଳତା ଆମକୁ ଶିଖାଏ, ଯଦି ଆମେ କାମକୁ ଭଲ ପାଇ ମନରୁ କରିବା ନା, ତେବେ ସକ୍ସେସ୍ ନିହାତି ଭାବରେ ଆମକୁ ମିଳିବ। ତେବେ ସାଥୀ, ଏ ଥିଲା ଆଜିର କଳାକାର ସଫରରେ କାଜଲଙ୍କ ବିଷୟରେ କିଛି ସୁନ୍ଦର କଥା। ତେବେ ସାଥୀ, ଆଜି ତ ସମୟ ହେଇଯାଇଛି କଳାକାର ସୋକୁ ଏଇଠି ରଖୁଛି।

ट्यून करिछंती 100.4 आकाशवाणी एफएम रेनबो कट दिल से दिल तक। ए दिल से दिल तक सफर रे मु अछि मोनालिसा आपण मनक साथिरे। ଗୀତ ଶୁଣିବାକୁ ଆମ ସମସ୍ତଙ୍କୁ ବହୁତ ଭଲ ଲାଗେ, ଆଉ ସେ ଗୀତ ଯଦି ଟିକେ ପୁରୁଣା ପୁରୁଣା ଥାଏ ନା, ସେ ଗୀତରେ ଗୋଟେ ଗୋଟେ ଫିଲିଙ୍ଗସ୍ ଥାଏ, ମାନେ ଗୋଟେ ସୁକୁନ ଥାଏ। ଯେତେବେଳେ ଆମେ କିଛି ସେଇ ପୁରୁଣା ଗୀତ ଶୁଣୁ, ବହୁତ ସାରା ମେମୋରୀ ତାଜା ହେଇଯାଏ, ଆଉ ଆମ ମନରେ କେତେ କ'ଣ ଭାବନା ସବୁ, ମାନେ ଆମେ ସବୁ ଭାବନା ଭିତରେ ପୁରା ଡୁବି ଯାଉ। କଣ ସାଥୀ, ଆପଣ ମୋ କଥା ଶୁଣି କିଛି ଭାବି ଗଲେଣି କି? କିଛି ମେମୋରିର ଫ୍ଲାସବ୍ୟାକ୍ ନିହାତି ହଉଥିବ। ତେବେ ସାଥୀ, ଆପଣଙ୍କ ଭାବନାକୁ ଟିକେ ଅଟକେଇ ମୁଁ ଶୁଣି ଦଉଛି ସେ ହିନ୍ଦୀ ଫିଲ୍ମର କିଛିଟା ଏଭରଗ୍ରୀନ୍ ସଙ୍ଗ, ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ। ତେବେ ପହଞ୍ଚେଇ ଦଉଛି, ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଟକ୍ ଭି ଟ୍ୟୁନ୍ ଭି ସବୁ କିଛି ଗୋଟେ ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋ ନାଲିସା ଆପଣଙ୍କ ସାଥିରେ। ଆଜି ଆମେ ଢେର ସାରା କଥା ହେବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ।

ଆପଣ ସମସ୍ତେ କେମିତି ଅଛନ୍ତି କହିଲେ? ଆଶା କରୁଛି ଜୀବନର ଏଇ ଧାଁ ଧପଡ଼ ରାସ୍ତାରେ ନିହାତି ବହୁତ ଭଲରେ ଥିବେ। ଆଚ୍ଛା, ଆପଣ କେବେ ଧ୍ୟାନ ଦେଇଛନ୍ତି ବାହାରେ ବର୍ଷାର ଟିପ୍ ଟିପ୍ ଶବ୍ଦ, ଆକାଶରେ ସୂର୍ଯ୍ୟଙ୍କର ଲୁଚକାଳି ଖେଳ, ଆଉ ବର୍ଷା ସରିଗଲା ପରେ ହଠାତ୍ ଆକାଶରେ ଇନ୍ଦ୍ରଧନୁ ଦେଖାଯାଏ, ଆଉ ସେ ଇନ୍ଦ୍ରଧନୁକୁ ଦେଖି ମନ ଭିତରେ ଗୋଟେ ଅଜଣା ଖୁସି ଭରିଯାଏ। କିଛି କାରଣ ନଥାଏ ବି ମନ କୁହେ, ୱାଓ କେତେ ସୁନ୍ଦର ଲାଗୁଛି ନା। ଠିକ୍ ସେମିତି କେବେ କେବେ କାହାର ଗୋଟେ ସ୍ମାଇଲ, ଗୋଟେ ମେସେଜ କିମ୍ବା ଛୋଟ ଛୋଟ କଥା ଆମ ଦିନକୁ ପୁରାପୁରି ରଙ୍ଗୀନ କରିଦିଏ। କଣ ସାଥୀ, ମୁଁ ଠିକ୍ କହିଲି ନା? ତେବେ ଚାଲନ୍ତୁ ଆଜି ଆମେ ସେଇ ପ୍ରେମର ରଙ୍ଗରେ ଭିଜିବା, କିଛି କଥା ହେବା, କିଛି ହସ ବାଣ୍ଟିବା, ଆଉ କିଛି ସ୍ମୃତିକୁ ସାଉଁଟିବା। ତେବେ ସାଥୀ, ଆପଣ ଘରେ ଥାଆନ୍ତୁ କି ଗାଡ଼ିରେ ଯାଉଥାନ୍ତୁ, ଘରର କାମରେ ବ୍ୟସ୍ତ ଥାଆନ୍ତୁ କି ବାଲକୋନିରେ ଚୁପଚାପ ବସୁଥାନ୍ତୁ, ଟିକେ ଟାଇମ୍ ପାଇଁ ସବୁ ଟେନସନକୁ ଟିକେ ସାଇଡ୍ କରିଦିଅନ୍ତୁ ନା, ଆଉ ପ୍ରେମର ସ୍ମୃତିରେ ହଜିଯାଆନ୍ତୁ ଏଇ ଗୀତ ସହ। ତେବେ ପହଞ୍ଚେଇ ଦଉଛି, ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ପୁରୀ ଝୁମି ଯାଆନ୍ତୁ।

ସାଥୀ, କାହା ପାଇଁ ପ୍ରେମ ହେଉଛି ପ୍ରଥମ ଦେଖାର ହସ, ତ କାହା ପାଇଁ ଲମ୍ବା ଅପେକ୍ଷା, ତ ଆଉ କାହା ପାଇଁ ନିରବରେ ଭଲ ପାଇବା। ତେବେ ସବୁ ପ୍ରେମ କାହାଣୀର ଶେଷ ଏକାଭଳି ହୋଇନଥାଏ, କିନ୍ତୁ ପ୍ରତ୍ୟେକ କାହାଣୀ ମନରେ ଗୋଟିଏ ସୁନ୍ଦର ଅନୁଭବଟିଏ ଦେଇଦିଏ। ଠିକ ଯେମିତି ବର୍ଷା ପରେ ଇନ୍ଦ୍ରଧନୁ ହସେ, ସେବେ ଲାଗେ ଯେମିତି ବି ସେ କାହା ଅପେକ୍ଷାରେ ବହୁତ ଦିନ ହବ ଥିଲା। ସାତ ରଙ୍ଗରେ ସଜେଇ ହୋଇ କହୁଛି, ଦେଖୁନ ପ୍ରେମ ଥିଲେ ସବୁକିଛି ସୁନ୍ଦର ଲାଗୁଛି।

ପ୍ରେମ କେବେ ପାଇବାର ନାଁ ନୁହେଁ। ପ୍ରେମ ହେଉଛି କାହାର ହସର କାରଣ ହେବା, ଦୁଃଖରେ ସାଥି ହେବା, ଆଉ ଜୀବନରେ ଯେତେ ବି କଷ୍ଟ ଆସୁନା କାହିଁକି କେବେ ବି ସାଥିର ହାତ ଛାଡ଼ିବାନି।

ହସରେ ବହୁତ କିଛି କଥା ଲୁଚି ରହିଥାଏ। ତେବେ ସାଥୀ ଯୋଉଠି ବି ଥାଆନ୍ତୁ ନା କାହିଁକି ଆପଣ ହସ ବାଣ୍ଟନ୍ତୁ, ଭଲ ପାଇବା ବାଣ୍ଟନ୍ତୁ। କିଏ ଜାଣେ ଆମର ଗୋଟେ ସ୍ମାଇଲ୍ କାହା ଲାଇଫ୍ର ଇନ୍ଦ୍ରଧନୁ ହେଇଯିବ। ତେବେ ସାଥୀ ଆଜି ତ ସମୟ ହେଇଯାଇଛି ଏଇ ସୁନ୍ଦର ଭାବନା ସହ କିଛି କଥା କିଛି ଗୀତ ସହକୁ ଏଇଠି ରଖୁଛି। ପୁଣି ଆସିବି ଆଉ କିଛି ସୁନ୍ଦର କଥା ନେଇ, ସୁନ୍ଦର କାହାଣୀ ନେଇ। ସେ ପର୍ଯ୍ୟନ୍ତ ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ, ଆଉ ମନ ଆକାଶରେ ପ୍ରେମର ଇନ୍ଦ୍ରଧନୁ ସବୁବେଳେ ତାଜା ରଖିଥାନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ ଦିନ 1:10 ବର୍ତ୍ତମାନ ସମୟ ଆପଣମାନଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ। ଯୋଉଠି ଢେର ସାରା ଚିଟ୍ଚାଟ୍ ସହ ଗାନାର ଝଲସା ଆଉ ମୁଁ ଅଛି ଆପଣମାନଙ୍କ ସହ ମୋନାଲିସା। ଆଜି ଆମେ ଢେର ସାରା କଥା ହେବା, ଗୀତ ମଧ୍ୟ ଶୁଣିବା ଆଜି ଚର୍ଚ୍ଚାରେ। ଆଜିର ଏଇ ଧାଁ ଧପଡ଼ ଦୁନିଆରେ ଆମେ ସମସ୍ତେ ବ୍ୟସ୍ତ ଆଉ ଆମେ ସବୁବେଳେ ସ୍କ୍ରିନ୍ ସହ ଅନେକ ସମୟ କାଟୁଛୁ, କିନ୍ତୁ ଗୋଟେ ବହିର ପୃଷ୍ଠାକୁ ଓଲଟେଇବାରେ ଯୋଉ ଖୁସି, ସେଇଟା ସେଇ ଖୁସି କୋଉଠି ବି ନଥାଏ। ଟିକେ ଭାବିଲେ ଆଲମାରିକୁ ମାନେ ଯେତେବେଳେ ଆମେ ଆମର ବହିର ଥାକକୁ ଖୋଜୁ, କିଛି ପୁରୁଣା ବହିର ପୃଷ୍ଠା ଓଲଟେଇଲେ କେତେ ମେମୋରି ଜୀବନ୍ତ ହେଇଯାଏ। କାହା ପାଇଁ ଗପ ବହି ତ କାହା ପାଇଁ କବିତା, କେହି ଉପନ୍ୟାସ ପଢ଼ିବାକୁ ଭଲ ପାଆନ୍ତି ତ ଆଉ କେହି କେହି ମାଗାଜିନ୍ ପଢ଼ିବାକୁ ବହୁତ ଭଲ ପାଆନ୍ତି। ପୁରୁଷ ସମୟରେ ବହି ଟିକେ ପଢ଼ିଦେଲେ ନା ପୁରା ରିଲାକ୍ସ ଲାଗେ, ଆଉ ଯଦି ଯଦି ସେ ବହି ମନପସନ୍ଦର ଥାଏ ନା ତେବେ କେତେ କଥା ଲୁଚି ରହିଥାଏ ଆଉ ମନ ପୁରାପୁରି ହାଲକା ହେଇଯାଏ। ତେବେ ସାଥୀ, ଆପଣଙ୍କୁ କୋଉ ବହି ପଢ଼ିବାକୁ ସବୁଠାରୁ ବେଶୀ ଭଲ ଲାଗେ? ଆପଣ ଆପଣଙ୍କର ମନର କଥା ଆମକୁ ମେସେଜ ମାଧ୍ୟମରେ ଲେଖି ପଠାନ୍ତୁ। ମେସେଜ ପାଇଁ ଟାଇପ୍ କରନ୍ତୁ FMRCA ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଆଉ ମେସେଜ ଲେଖି ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବରଟି ହେଲା 09495963210। ନମ୍ବରଟି ଆଉଥରେ କହି ରଖୁଛି 09495963210। ଆଉ ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895254200। ତେବେ ଡେରି ଜମା ବି କରନ୍ତୁନି, ଆଉ ଆପଣ ଆପଣଙ୍କର ମନର କଥା ଲେଖିକି ପଠାଇ ଦିଅନ୍ତୁ ମୋ ପାଖକୁ। ସେତେ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ୍ ସଙ୍ଗ୍ ଶୁଣେଇ ଦେଉଛି, ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

ସୋ ଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋ ନାଲିସା ଆପଣଙ୍କ ସାଥିରେ। ବହି କେବଳ ଅକ୍ଷରର ସମାହାର ତା ନୁହେଁ, ଏହା ହେଉଛି ଅନୁଭବର ଭଣ୍ଡାର। କେବେ ଗୋଟେ

ଆମକୁ ହସାଏ ତ କେବେ ଗୋଟିଏ କବିତା ଆମ ଆଖିକୁ ଭିଜାଏ, ଆଉ କେବେ କେବେ ଗୋଟିଏ ପ୍ରେରଣାଦାୟକ ବହି ଜୀବନକୁ ନୂଆ ଦିଗ ଦେଖାଇ ଦିଏ। ତେବେ କୁହନ୍ତୁ ତ ଆପଣମାନଙ୍କର ଫେଭରେଟ୍ ବୁକ୍ କ'ଣ, କେଉଁ ବହି ପଢ଼ିବାକୁ ଆପଣମାନଙ୍କୁ ବହୁତ ଭଲ ଲାଗେ। ଆପଣ ଆପଣଙ୍କ ମତାମତ ପାଇଁ ଆମକୁ ମେସେଜ କରନ୍ତୁ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଓ ମେସେଜ ଲେଖି ପଠାଇ ଦିଅନ୍ତୁ 09495963210। ଆଉ ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣମାନଙ୍କର ମନର କଥା ଆମକୁ ମେସେଜ ମାଧ୍ୟମରେ ଲେଖି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଏଇ ଗୀତଟି ଶୁଣୁଥାନ୍ତୁ ଆଉ ଏଞ୍ଜୟ କରନ୍ତୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାଡମ୍, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ମୋତେ ରାମଚରିତ ମାନସ ଶ୍ରୀ ଭାଗବତ ପଢ଼ିବାକୁ ବହୁତ ଭଲ ଲାଗେ। ଆଉ ସେ ଲେଖିଛନ୍ତି, ଦିଦି ଆପଣଙ୍କ ପ୍ରୋଗ୍ରାମ ଶୁଣି ମୁଁ କ'ଣ ଧନ୍ୟବାଦ ଦେବି ଚିନ୍ତା କରିପାରୁନି, ତଥାପି ଆନ୍ତରିକରୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ଆମ ତରଫରୁ ବହୁତ ସାରା ଧନ୍ୟବାଦ। ଆପଣ ଆମକୁ ଏତେ ସାରା ଭଲ ପାଇବା ଦେଉଛନ୍ତି, ଆଉ ଆମ ଏଫ୍ଏମ୍ ରେନ୍ବୋକୁ ଏତେ ମାତ୍ରାରେ ଭଲ ପାଉଛନ୍ତି, ଶୁଣୁଛନ୍ତି, ସେଥିପାଇଁ ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଶ୍ରଦ୍ଧା ବିଡ଼ାନାସୀ କଟକରୁ। ସେ ଲେଖିଛନ୍ତି, ନ୍ୟାସନାଲ ରିଡିଂ ଡେରେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ସେ ଲେଖିଛନ୍ତି, ବୁକ୍ସ ପଢ଼ିବାଟା ସବୁଠାରୁ ଭଲ ଅଭ୍ୟାସ। ଆଜିକାଲି ମୋବାଇଲ ଯୁଗରେ ଲୋକମାନେ ବହି ପଢ଼ିବା କମିଗଲାଣି, କିନ୍ତୁ ମୁଁ ସବୁ ପ୍ରକାର ବହି ପଢ଼ିବାକୁ ଭଲ ପାଏ। ଯେତେବେଳେ ସମୟ ପାଏ ସେତେବେଳେ ବହୁତ ସାରା ବହି ପଢ଼େ ଆଉ କାଦମ୍ବିନୀ ପତ୍ରିକା ମୋର ସବୁଠାରୁ ପ୍ରିୟ। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ଶ୍ରଦ୍ଧା ବିଡ଼ାନାସୀ କଟକରୁ। ସାଥୀ, ଆପଣଙ୍କର କ'ଣ ରହିଛି ଫେଭରେଟ୍ ବୁକ୍? କୋଉ ବହି ପଢ଼ିବାକୁ ଆପଣଙ୍କୁ ବହୁତ ଭଲ ଲାଗେ? ଆପଣ ଆପଣଙ୍କର ମତାମତ ଆମକୁ ମେସେଜ ମାଧ୍ୟମରେ ଲେଖି ପଠାଇ ଦିଅନ୍ତୁ। ଆମ ନମ୍ବରଟି ହେଲା 0949596320 ଆଉ ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ମନର କଥା ଆମକୁ ଲେଖିକି ପଠାଇ ଦିଅନ୍ତୁ।

ତେବେ ସାଥି ଆପଣଙ୍କର କଣ ମତାମତ ରହିଛି ଆଜିର ଚର୍ଚ୍ଚାର ବିଷୟକୁ ନେଇକି? ଆପଣଙ୍କୁ କୋଉ ବହି ପଢିବାକୁ ବେଶୀ ଭଲ ଲାଗେ? ଆପଣ ଆପଣଙ୍କର ମନର କଥା ଆମକୁ ଲେଖିକି ପଠାନ୍ତୁ ଏସ୍ଏମ୍ଏସ୍ ମାଧ୍ୟମରେ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ ଠିକଣା ଆଉ ମେସେଜ ଲେଖି ଆମକୁ ପଠାଇ ଦିଅନ୍ତୁ ଆମ ନମ୍ବରକୁ। ଆମ ନମ୍ବର ହେଉଛି 09495963210 ଆଉ ମୋ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣଙ୍କର ମେସେଜ ଆମକୁ ଲେଖି ପଠାନ୍ତୁ। ସେତେ ପର୍ଯ୍ୟନ୍ତ ଏଇ ଗୀତଟି ଶୁଣିଥାନ୍ତୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜକୁମାର ବେହେରା ଢେଙ୍କାନାଳରୁ। ସେ ଲେଖିଛନ୍ତି, ପ୍ରଣାମ ମ୍ୟାମ୍, ଶୁଭ ଅପରାହ୍ନ। ଆପଣଙ୍କୁ ମଧ୍ୟ ମୋ ତରଫରୁ ପ୍ରତି ନମସ୍କାର ଆଉ ଶୁଭ ଅପରାହ୍ନ। ସେ ଲେଖିଛନ୍ତି, କବିତା ମୋ ପ୍ରାଣ, କବିତା ମୋ ଜୀବନର ବଞ୍ଚିବାର ରାହା, ଆତ୍ମତୃପ୍ତିର ପରିଚୟ, ଭାବନାର ଯାହା। ସିଏ ମୋର ହସଖୁସି ଜୀବନର ସ୍ୱର, ତା ବିନା ଅପାର ଲାଗେ ଏ ସାରା ସଂସାର। ସୁଖ ଦୁଃଖ ଘଟଣାର ମୋ ପ୍ରେମ ଭଗୁଣ, କବିତା ପର ସେ ସବୁ ସୁନ୍ଦର ଛଗୁଣ। ବିରହର ମିଳନ ସିଏ ମୋ ମନର କଥା, ଫୁଟାଏ ସୁମନ କରେ ସବୁ ଗୁମନ ବ୍ୟଥା। ପୃଷ୍ଠ ଲେଉଟାଏ ଲେଖ ଯେ ପାଏ କେତେ ଶାନ୍ତି, ଇନ୍ଦ୍ରଧନୁର ରଙ୍ଗ ଆଣି ନୂଆ ଗୋଟିଏ ପ୍ରୀତି। ମେସେଜଟି କରିଥିଲେ ରାଜକୁମାର ବେହେରା ଢେଙ୍କାନାଳରୁ। ଖୁବ୍ ସୁନ୍ଦର ମେସେଜଟି। ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ପରବର୍ତ୍ତୀ ମେସେଜଟି କରିଛନ୍ତି ବିକ୍ରମ ଶତପଥୀ ଝାରସୁଗୁଡ଼ାରୁ। ସେ ଲେଖିଛନ୍ତି, ଜୟ ଜଗନ୍ନାଥ ଭଉଣୀ, ଆପଣଙ୍କୁ ମଧ୍ୟ ମୋ ତରଫରୁ ଜୟ ଶ୍ରୀ ଜଗନ୍ନାଥ। ସେ ଲେଖିଛନ୍ତି, ତାଙ୍କୁ ଓଡ଼ିଆ ପୁରାତନ କାବ୍ୟ କବିତା ସଂକଳନ ପଢ଼ିବାକୁ ବହୁତ ଭଲ ଲାଗେ। ଖୁବ୍ ସୁନ୍ଦର ମେସେଜଟି କରିଥିଲେ ବିକ୍ରମ ଶତପଥୀ ଝାରସୁଗୁଡ଼ାରୁ। ସାଥୀ, ଆପଣଙ୍କୁ କୋଉ ବହି ପଢ଼ିବାକୁ ବେଶୀ ଭଲ ଲାଗେ ଆମକୁ ମେସେଜ ମାଧ୍ୟମରେ ଲେଖିକି ପଠାନ୍ତୁ। ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ଠିକଣା ଆଉ ମେସେଜ ଲେଖି ଆମକୁ ପଠାଇ ଦିଅନ୍ତୁ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895254200। ତେବେ ଆପଣ ମେସେଜଟି କରୁଥାନ୍ତୁ, ସେତେ ପର୍ଯ୍ୟନ୍ତ ମୁଁ ଗୋଟେ ଗୀତଟି ଶୁଣାଇ ଦେଉଛି।

ବହି ଆମର ଏମିତି ଗୋଟେ ବନ୍ଧୁ ଯିଏକି କେବେ ବି ଆମ ହାତ ଛାଡ଼ିବନି, ସବୁବେଳେ ଆମ ସାଙ୍ଗରେ ଥିବ ଗୋଟେ ଦରଦୀ ବନ୍ଧୁଟେ ଭଳି। ତେବେ ସାଥୀ, ଯେବେ ବି ଟାଇମ୍ ମିଳୁଛି ନା, ଆପଣ ଆପଣଙ୍କର ପସନ୍ଦର ବହି ଯାହାକୁ ପଢ଼ିଲେ ଆପଣଙ୍କୁ ବହୁତ ଭଲ ଲାଗେ ସେହି ବହି ପଢ଼ନ୍ତୁ, ଆଉ ଆପଣ ସବୁବେଳେ ଟେନସନରୁ ଫ୍ରି ରୁହନ୍ତୁ। ତେବେ ସାଥୀ, କଥାରେ କଥାରେ ସମୟ କେତେବେଳେ ସରି ଆସିଲାଣି ଜମା ବି ଜଣାପଡ଼ୁନି, ତେବେ ଆଜି ତ ସମୟ ହୋଇଯାଇଛି, ଆଜିର ଚର୍ଚ୍ଚାର ସଉକୁ ଏଇଠି ରଖୁଛି। ତେବେ ଏତିକି କହିବି, ସବୁବେଳେ ଖୁସିରେ ରୁହନ୍ତୁ, ସବୁବେଳେ ପଜିଟିଭ ରୁହନ୍ତୁ, ଆଉ ଲାଇଫର ସବୁ ମୁମେଣ୍ଟ କୁ ପୁରା ପୁରି ଏଞ୍ଜୟ କରନ୍ତୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

0: ସାମୁହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ କହିଲେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୟୂରଭଞ୍ଜର ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ଭିଭିଭୂମି ଏବଂ ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ରାଷ୍ଟ୍ରପତି ଶୁଭାରମ୍ଭ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଇରଙ୍ଗପୁରଠାରେ ସ୍ୱାସ୍ଥ୍ୟସେବା ପାନୀୟ ଜଳ ଏବଂ ଭିଭିଭୂମି ପ୍ରକଳ୍ପଗୁଡ଼ିକର ଉତ୍ସର୍ଗ କରିବେ। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀମତୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହେବା ପୂର୍ବରୁ ଭାରତ ସିକିଲ୍ ସେଲ୍ ବା ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଦୂରୀକରଣ କରିପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି। ବିଶେଷକରି ଆଦିବାସୀ ସମ୍ପ୍ରଦାୟରେ ବଂଶାନୁକ୍ରମିକ ଭାବେ ରକ୍ତଶିକୁଳି ରୋଗ ଦେଖାଦେଉଥିବାରୁ ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ସାମୁହିକ ଉଦ୍ୟମର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ବିଶ୍ୱ ରକ୍ତଶିକୁଳି ଦିବସ ଅବସରରେ ମଧ୍ୟପ୍ରଦେଶର ଓମକାରେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସମସ୍ତ ରାଜ୍ୟ ସରକାର ଓ ଅଧିକାରୀମାନଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ରକ୍ତଶିକୁଳି ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହେଉଥିବାରୁ ଏହାର ନିରାକରଣ ପାଇଁ ଉଦ୍ୟମର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରକ୍ତଶିକୁଳି ସମ୍ପର୍କିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ମଧ୍ୟପ୍ରଦେଶରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
1: एनीमिया उन्मूलन मिशन के अंतर्गत मध्य प्रदेश ने जो बहुआयामी उपलब्धियां हासिल की है इसके लिए मैं राज्य सरकार की सराहना करती हूँ। वर्ष 2023 में राष्ट्रीय मिशन का शुभारंभ करते समय जो अनेक बड़े लक्ष्य देश के सामने रखा गया थे उनमें से स्क्रीनिंग का लक्ष्य समय से पहले ही पूरा हो गया है। 9000 शिशुओं से लेकर 40 वर्षों की आयु तक के 7 करोड़ से ज्यादा लोगों की स्क्रीनिंग का लक्ष्य पूरा हो चुका है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରରେ ପ୍ରଧାନମନ୍ତ୍ରୀ ସାନ୍ତାଳୀ ଜାହେରା ଓ ହୋ ଜାହେରାର ପ୍ରାର୍ଥନା କରିବା ସହ ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲ୍ ଗସ୍ତ କରିବେ। ଓଡ଼ିଶାରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଯୋଗଦେବେ। ଏହି ଗସ୍ତ କାଳରେ ଉଭୟ ନେତା 47 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିଭିଭୂମି, ରାସ୍ତା, ସଂଯୋଗୀକରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ପ୍ରକଳ୍ପ ରହିଛି। ପରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବେ। ହୁଗୁଳିର ତାରକେଶ୍ୱରଠାରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ। ଏହି ଯୋଜନାରେ 9,44,00,000 କୃଷକ ପରିବାରକୁ 18,880 କୋଟିରୁ ଅଧିକ ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଫସଲ ବୀମା ଯୋଜନା ଏଗ୍ରିଷ୍ଟାକ୍ ଏବଂ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ରବିବାର ଦିନ ପ୍ରଧାନମନ୍ତ୍ରୀ କୋଲକାତାରେ 2ଦଶ ଆନ୍ତର୍ଜାତିକ ଯୋଗ ଦିବସ ସମାରୋହରେ ଅଂଶଗ୍ରହଣ କରିବେ। ସେହିଦିନ ପ୍ରଧାନମନ୍ତ୍ରୀ ସ୍ୱଦେଶୀ ନିର୍ମିତ ନୌଜାହାଜ ଆଇଏନ୍ଏସ୍ ଦୁନାଗିରି, ସଂଶୋଧକ ଏବଂ ଆଗ୍ରେକୁ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ଲୋକାର୍ପଣ କରିବେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ନୂଆଦିଲ୍ଲୀସ୍ଥିତ ଆକାଶବାଣୀ ମୁଖ୍ୟାଳୟରେ ସ୍ୱତନ୍ତ୍ର ଯୋଗ ଅଧିବେଶନ ଆୟୋଜନ ହେବ। ଆକାଶବାଣୀର କର୍ମଚାରୀଙ୍କ ଲାଗି ହେବାକୁ ଥିବା ଯୋଗ ଅଧିବେଶନରେ ମୋରାର୍ଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ପ୍ରଶିକ୍ଷିକା ଶ୍ରୁତି ଅଗ୍ରୱାଲ ବିଭିନ୍ନ ଯୋଗାସନ ସମ୍ପର୍କରେ ପ୍ରଶିକ୍ଷଣ ଦେବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଲାଗି ପ୍ରତ୍ୟେକ ବର୍ଷ ଜୁନ୍ 21 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ ଶେଷ କରିଛନ୍ତି। ଫ୍ରାନ୍ସ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏଭିଆନ୍ରେ ଜି7 ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ

0: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଜର୍ମାନ୍ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଏବଂ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନେହାନ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ମିଳିତ ଭାବେ ଭାରତ ଇନୋଭେଟର୍ସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସ୍ଲୋଭାକିଆ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ପିଟର୍ ପେଲ୍ଗ୍ରିନ୍ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ଲୋଭାକିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ସ୍ୱରୂପ ଦି ଅର୍ଡର୍ ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ ଫାର୍ଷ୍ଟ କ୍ଲାସ୍ରେ ସମ୍ମାନିତ କରିଥିଲେ। କେନ୍ଦ୍ର ସରକାର ଆସନ୍ତା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଲାଗି ସାମାଜିକ ଗଣମାଧ୍ୟମ ଟେଲିଗ୍ରାମ ଉପରେ ଜାରି କରିଥିବା ସାମୟିକ ପ୍ରତିବନ୍ଧକ ନିୟମ ଅନୁଯାୟୀ ଯଥାର୍ଥ ବୋଲି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି। ବିଚାରପତି ଜଷ୍ଟିସ୍ ତେଜସ୍ କାରିଆ ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମର ଧାରା 69 ଏ ଅନୁଯାୟୀ କେନ୍ଦ୍ର ସରକାରଙ୍କ ନିଷ୍ପଭିକୁ ସଠିକ୍ ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ ଜାରି ନେଇ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ପକ୍ଷରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ଟେଲିଗ୍ରାମ ପକ୍ଷରୁ କୁହାଯାଇଥିଲା ଯେ ନିଟ୍ ପରୀକ୍ଷା ସମ୍ପର୍କିତ ଅନେକ ବିଷୟବସ୍ତୁକୁ ପୂର୍ବରୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଥିବା ବେଳେ ଏଭଳି ପ୍ରତିବନ୍ଧକର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ପ୍ରସ୍ତାବ ଅନୁଯାୟୀ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଭାରତରେ ବନ୍ଦ ରଖିବା ଲାଗି ନିଷ୍ପଭି ନେଇଥିଲେ। ଗତମାସ 12 ତାରିଖର ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ବାତିଲ କରାଯାଇଥିଲା। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ନିଟ୍ ୟୁଜି ପୁନଃ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଫିସିଆଲ୍ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କରିଛି। ଏନ୍ଟିଏ ପକ୍ଷରୁ କୁହାଯାଇଛି ସମସ୍ତ ଅଫିସିଆଲ୍ ଯୋଗାଯୋଗ ଏହି ଆକାଉଣ୍ଟ ଦ୍ୱାରା କରାଯିବ। ଆକାଉଣ୍ଟ ନମ୍ଘର ହେଉଛି 9178-27982877। ଏନ୍ଟିଏରୁ ଆସିଥିବା କୌଣସି ବାର୍ତ୍ତା ଉପରେ ବିଶ୍ୱାସ କରିବା ପୂର୍ବରୁ ବ୍ଲୁ ଭେରିଫିକେସନ୍ ଠିକ୍ ଚିହ୍ନ ଏବଂ ଏନ୍ଟିଏ ନାମ ଯାଞ୍ଚ କରିନେବାକୁ ପରୀକ୍ଷାର୍ଥୀମାନଙ୍କୁ କୁହାଯାଇଛି। ଯେଉଁ ପ୍ରାର୍ଥୀମାନେ ଜୁନ୍ 21 ପୁନଃ ନିଟ୍ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିସାରିଛନ୍ତି ସେମାନଙ୍କୁ ପୁଣି ଥରେ ଡାଉନ୍ଲୋଡ୍ କରିବାକୁ ପଡ଼ିବ ନାହିଁ। ଏନ୍ଟିଏ ପକ୍ଷରୁ କୁହାଯାଇଛି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିନଥିବା ଛାତ୍ରଛାତ୍ରୀମାନଙ୍କୁ ଏସ୍ଏମ୍ଏସ୍ ଓ ଇମେଲ୍ ଜରିଆରେ ବାର୍ତ୍ତା ପଠାଯାଇଛି। ମେ 3 ତାରିଖ ନିଟ୍ ପରୀକ୍ଷା ପାଇଁ ଜାରି କରାଯାଇଥିବା ଆଡ୍ମିଟ୍ କାର୍ଡ ପୁନଃ ନିଟ୍ ପରୀକ୍ଷାରେ ବ୍ୟବହାର ହୋଇପାରିବ ନାହିଁ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ଭିଧାନ ପ୍ରଦତ୍ତ ଅଧିକାର ହାସଲ ନିମନ୍ତେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାକୁ ଉପଯୁକ୍ତ ମାଧ୍ୟମ କରିବାର ସମୟ ଉପନୀତ ହୋଇଛି। ଆଜି ନୂଆଦିଲ୍ଲୀରେ 26ତମ ଅଖିଳ ଭାରତୀୟ ଫିଙ୍ଗର ପ୍ରିଣ୍ଟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ସମସାମୟିକ ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଜାତୀୟ ସ୍ୱୟଂଚାଳିତ ଫିଙ୍ଗର ପ୍ରିଣ୍ଟ ପ୍ରଣାଳୀ ନାଫିସ୍ ବିଷୟରେ ଶ୍ରୀ ଶାହା କହିଛନ୍ତି ଏଭଳି ଅନେକ ଜଟିଳ ମାମଲା ରହିଛି ଯେଉଁଠାରେ ଫିଙ୍ଗର ପ୍ରିଣ୍ଟ ଚିହ୍ନଟ ପ୍ରଣାଳୀ ବ୍ୟବସ୍ଥା ସମାଧାନ ଦିଗରେ ସହାୟକ ହୋଇଛି। ସେ କହିଛନ୍ତି ଏହି ପ୍ରଣାଳୀ କେବଳ ଅପରାଧୀମାନଙ୍କୁ ଠାବ କରିବା ଲାଗି ବ୍ୟବହାର କରାନଯାଇ ଅନ୍ୟାନ୍ୟ କ୍ଷେତ୍ରକୁ ବିସ୍ତାର କରାଯିବା ଆବଶ୍ୟକ।
1: ଅଗଷ୍ଟ 2019 ହମନେ ଏକ ଅଭିଯାନ ଶୁରୁ କିଆ ଥା ଅପରାଧିକ ନ୍ୟାୟ ପ୍ରଣାଳୀ କେ କାନୁନୋ ମେ ଆମୂଲଚୂର ପରିବର୍ତ୍ତନ ଉସକୋ ସମୟ ଅନୁକୂଳ ବନାନା ଆଧୁନିକ ବିଜ୍ଞାନ ଓ ତକନିକ କୋ ଇସକା ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ବନାନା ଔର ଏଫଆଇଆର କୋ ଲୋଜିକାଲ ଏଣ୍ଡ ତକ ଅପରାଧୀ କୋ ସଜା କରାନେ ତକ 3 ସାଲ ତକ ପହଞ୍ଚାନା। ମୁଝେ ଆନନ୍ଦ ହେ କି ହମ 7 ସାଲ କି ଯାତ୍ରା ମେ ଏକ କାମ କୋ ପୁରା କର ପାଏ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ବିହାର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପାଟନା ଏବଂ ଛପରାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ପାଟନାସ୍ଥିତ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଛପରା ରେଳ ଷ୍ଟେସନରୁ ଛପରା ଦିଲ୍ଲୀ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଅବସରରେ ଶ୍ରୀ ବୈଷ୍ଣବ ମାଉ ଦିଲ୍ଲୀ ଏକ୍ସପ୍ରେସ୍ ଏବଂ ଦୋରିଘାଟ ଅଉନରିହା ରେଳସେବାକୁ ବାରାଣାସୀ ପର୍ଯ୍ୟନ୍ତ ଚଳାଚଳର ଆଭାଜ ଜରିଆରେ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଉପସ୍ଥିତ ରହିବେ। ପରେ ଶ୍ରୀ ବୈଷ୍ଣବ ମରୋହରଠାରେ ରେଳ ଇଞ୍ଜିନ୍ ଫ୍ୟାକ୍ଟ୍ରି ପରିଦର୍ଶନ କରିବେ। ଫିଫା ବିଶ୍ୱକପ୍ରେ ଗୁଡାଲା ଜାରା ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ 1-0 ପରାସ୍ତ କରିଛି। ଏହି ବିଜୟ ସହ ପ୍ରଥମ ଦଳ ଭାବେ ମେକ୍ସିକୋ 32 ରାଉଣ୍ଡ ବିଶିଷ୍ଟ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଏବଂ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi concludes successful 5-day historic visit to France and Slovakia. Prime Minister Modi.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ମଧ୍ୟ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 ଟିପିଡି କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ, ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ପ୍ରତ୍ୟେକ ଅତିରିକ୍ତ ନିଯୁକ୍ତି ଉପରେ ନିଯୁକ୍ତିଦାତାଙ୍କୁ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ, ଶ୍ରମ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦ୍ଲାଜୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶରେ ରୋଜଗାର ସୃଷ୍ଟିକୁ ସମର୍ଥନ ତଥା ରୋଜଗାର କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଦେଶରେ କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଅନୁସୂଚିତ

0: ଜାତି ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତ ଶିକ୍ଷାବର୍ଷରେ ମୋଟ 10,372 ସିଟ୍ ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ କିଛି ନିର୍ଦ୍ଦିଷ୍ଟ ବିଷୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ଦ୍ଧିତ ସିଟ୍ ସଂଖ୍ୟା ସାମ୍ସ ପୋର୍ଟାଲରେ ଅପଡେଟ୍ କରାଯାଇଛି। ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ 1,216 ସିଟ୍ ଏବଂ ସରକାରୀ କଲେଜରେ 4,684 ସିଟ୍କୁ ବୃଦ୍ଧି କରାଯାଇଛି। ସେହିଭଳି 488 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 3,416 ସିଟ୍, 662 ବର୍ଗ ଅନୁଦାନପ୍ରାପ୍ତ କଲେଜରେ 1,056 ସିଟ୍ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହାଆଳତି ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୀତଳଷଷ୍ଠୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ମହାଦେବଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି, ଶୀତଳଷଷ୍ଠୀ ଉତ୍ସବ ଆମ ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବର ଏକ ଅନନ୍ୟ ପ୍ରତୀକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୀତଳଷଷ୍ଠୀର ଶୁଭେଚ୍ଛା ଜଣାଇ ରାଜ୍ୟବାସୀଙ୍କ ସୁଖ ଶାନ୍ତି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି, ଧାମରା ଓ ବାସୁଦେବପୁର ସମେତ 100 ଉର୍ଦ୍ଧ୍ୱ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ତାଲିମ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଭୟଭୀତ ନ ହୋଇ ସାହସର ସହିତ ବିପର୍ଯ୍ୟୟର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ। ନିଟ୍ ୟୁଜି ପୂର୍ଣ୍ଣ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଗୁଣୁପୁର, ପଦ୍ମପୁର, କୋଲନରା, କାଶୀପୁର ଓ ମୁନିଗୁଡ଼ାରୁ ସକାଳ 7-8 ମଧ୍ୟରେ ବସ୍ ଛାଡ଼ିବ ଏବଂ ପରୀକ୍ଷା ଶେଷ ହେବାର 30 ପରେ ସମସ୍ତ ବସ୍ ସମ୍ପୃକ୍ତ ଅଞ୍ଚଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଆଜି ଜିଲ୍ଲା ପୌରାଞ୍ଚଳ ପରିଦର୍ଶନ କରି ଏସ୍ଆଇଆର୍ ଫର୍ମ ପୂରଣ ଏବଂ ଡିଜିଟାଇଜେସନ୍ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନତା ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗର ଚିହ୍ନଟ ଓ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରକ୍ତହୀନତା ସମ୍ପର୍କରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍କିଟାଲର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ରୋଗ ବା ରକ୍ତ ଶିକୁଳି ରୋଗ ଏମିତି ଗୋଟେ ରୋଗ ଯୋଉଥିରେ କି ଆର୍ବିସି ବା ଲୋହିତ ରକ୍ତ କଣିକା ଗୋଟେ ତା ଭଳି ବଙ୍କା ଆକୃତିର ହୋଇଯାଏ। ଏହା ଗୋଟେ ଜେନେଟିକ ଡିଫେକ୍ଟ ଯୋଉଥିରେ କି ଆମର ଯୋଉ ଡିଏନ୍ଏ ରେ ଏମିନୋ ଏସିଡ୍ ସିକ୍ୱେନ୍ସ ଚେଞ୍ଜ ହେଇଯାଇଥାଏ, ଆଉ ଏଇ ଡିଜିଜ୍ ଫ୍ୟାମିଲିରେ ବାପା ମାଙ୍କ ଠୁ ପିଲାମାନଙ୍କୁ ହେବାର ସମ୍ଭାବନା ଥାଏ। ତ ଯଦି ବାହାଘର ବେଳେ ଆମେ ରକ୍ତ ପରୀକ୍ଷା କରିବା ହୁଏତ ଏଇ ରୋଗକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରିବ।
0: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ରକ୍ତ ଶିକୁଳି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଯାଇଛି। ଜିଲ୍ଲାରେ 2,968 ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା

0: ହେବାନି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକରେ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ଏବଂ ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।
1: बारह वर्षों में बदलता भारत माननीय प्रधानमंत्री के बेटी बचाओ बेटी पढ़ाओ के संकल्प से प्रेरित है नालको की सीएसआर पहल। नालको की लाडली मेधावी बेटियों के सपने को दें शिक्षा, आत्मविश्वास और उज्जवल भविष्य का सहारा। 2015 से शुरू हुई ये पहल आज बन चुकी है सशक्त नारी और विकसित भारत की मजबूत मिसाल। नालको की लाडली, हर बेटी की उड़ान, नए भारत का अभिमान।
2: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
3: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି ମିଳୁଛି। ତ୍ୱରିତ ଏମ୍ଏସ୍ପି ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। ସିଏମ୍ କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
2: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
3: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
2: ବିକାଶର ଧାରା ଓଡ଼ିଶା ସାରା।
1: 12 वर्षों में बदलता भारत माननीय प्रधानमंत्री के बेटी बचाओ बेटी पढ़ाओ के संकल्प से प्रेरित है नालको की सीएसआर पहल। नालको की लाडली मेधावी बेटियों के सपने को दें शिक्षा, आत्मविश्वास और उज्जवल भविष्य का सहारा। 2015 से शुरू हुई ये पहल आज बन चुकी है सशक्त नारी और विकसित भारत की मजबूत मिसाल। नालको की लाडली, हर बेटी की उड़ान, नए भारत का अभिमान।

ଫୋନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋଗଡ଼ ଦିଲ୍ ସେ ଦିଲ୍ ତକ୍ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ହେଉଛି ମୋନାଲିସା ଆପଣମାନଙ୍କ ସାଥିରେ। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମୋ ଦେଶର କଥା ସମସ୍ତଙ୍କ ହୃଦୟରେ, ପାହାଡ଼ର ଶୀତଳ ପବନରୁ ସମୁଦ୍ରର ଲହରୀ ପର୍ଯ୍ୟନ୍ତ ସବୁଠାରେ ଗୋଟିଏ ଅନୁଭବ, ଆମ ଦେଶ ପ୍ରତି ଭଲ ପାଇବା। ଏହା ଯେ କେବଳ ଗୋଟିଏ ମାନଚିତ୍ର ତା ନୁହେଁ, ଏହା ଆମର ହସ, ଆମର ସ୍ମୃତି ଆଉ ଆମ ଜୀବନର ଗୋଟିଏ ଅଭିନ୍ନ ଅଂଶ। ସେ ଦେଶପ୍ରେମର ଅନୁଭବକୁ ନେଇ ଆରମ୍ଭ କରିଛୁ ମୋ ଦେଶ।

ଅନେକ ସମୟରେ ଆମେ ଭାବୁ ଦେଶ ପାଇଁ କିଛି ବଡ଼ କରିବାକୁ ପଡ଼ିବ, କିନ୍ତୁ ସତ କଥା ହେଉଛି ଦେଶ ପାଇଁ ସେମିତି କିଛି ବି ବଡ଼ କାମ କରିବା ଦରକାର ନାହିଁ, କାରଣ ସବୁ ବଡ଼ କାମ ଛୋଟ ଛୋଟ ପଦକ୍ଷେପରୁ ଆରମ୍ଭ ହୁଏ। ଯେମିତି ପରିବେଶକୁ ସଫା ସୁତୁରା ରଖିବା, ଗଛ ଲଗାଇବା, ଯୋଉଠି ସେଇଠି ଅଳିଆ ନ ପକାଇ ଡଷ୍ଟବିନ୍ର ବ୍ୟବହାର କରିବା, ପ୍ଲାଷ୍ଟିକ୍ର ବ୍ୟବହାରକୁ କମାଇବା, ଇକୋ ଫ୍ରେଣ୍ଡଲି ବ୍ୟାଗ୍, ମାନେ ଯେମିତିକି କାଗଜ ବ୍ୟାଗ୍ ହେଉ ବା କପଡ଼ା ବ୍ୟାଗ୍ର ୟୁଜ୍ କରିବା, ଜରି ବା ପଲିଥିନ୍ର ବ୍ୟବହାର ଟିକେ କମାଇଦେବା। ଏମିତି କଲେ ପରିବେଶ ଦୂଷିତ ହେବନି। ଏଠି ମନରେ ଆମ ସମସ୍ତଙ୍କର ଗୋଟେ ପ୍ରଶ୍ନ ଆସେ, ଏମିତି କଲେ କ'ଣ ହେବ? ଏସବୁ ଛୋଟ ଛୋଟ ପଦକ୍ଷେପ ବଡ଼ ପରିବର୍ତ୍ତନରେ ବଦଳେ, ମାନେ ଆମେ ଭଲ କାମ କଲେ ଆମକୁ ଦେଖି ଅନ୍ୟମାନେ ପ୍ରେରଣା ପାଇବେ, ଆଉ ଏମିତି ଆମ ସମାଜ ଆଉ ଦେଶ ଉନ୍ନତି ଆଡ଼କୁ ଅଗ୍ରସର ହେବ।

ଦେଶକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଯଦି ଆଜି ଆମେ ଛୋଟ ଛୋଟ ପଦକ୍ଷେପ ନେବା, କାଲି ସାରା ଭାରତ ଗୋଟିଏ ବଡ଼ ପରିବର୍ତ୍ତନର ସାକ୍ଷୀ ହୋଇ ରହିବ। ତେବେ ଆମେ ସମସ୍ତେ ମିଶି ଗୋଟିଏ ଛୋଟ ପ୍ରମିସ୍ କରିବା, ଆମେ ଆମ ଦାୟିତ୍ୱ ବୁଝିବା, ନିଜେ ସ୍ୱଚ୍ଛ ରହିବା, ପରିବେଶକୁ ସଫା ଆଉ ସ୍ୱଚ୍ଛ ରଖିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କରିବା। ଏ ଛୋଟ ଛୋଟ ପଦକ୍ଷେପରେ ଏହାକୁ ଆଉ ଟିକେ ସୁନ୍ଦର କରିଦେବା, କାରଣ ସ୍ୱଚ୍ଛ ଭାରତ ହିଁ ସୁନ୍ଦର ଭାରତ।

ତେବେ ସାଥୀ କଥାରେ କଥାରେ ଗୀତରେ ଗୀତରେ କେତେବେଳେ ସମୟ ସରି ସରି ଆସିଲାଣି ଜମା ବି ଜଣାପଡ଼ୁନି। ଏବେ ମୋତେ ବିଦାୟ ଦିଅନ୍ତୁ, କିନ୍ତୁ ମୁଁ ଯିବା ପୂର୍ବରୁ ଆପଣଙ୍କୁ ଜମା ବି ଏକଲା କରି ଯିବିନି, କାରଣ ଆପଣଙ୍କ ସହ ଢେର ସାରା କଥା ହେବାକୁ ଆଉ ଆପଣଙ୍କୁ ପୁରା ଗୀତରେ ଝୁମେଇ ଦେବାକୁ ଆମ ସହ ଆମ ଷ୍ଟୁଡିଓରେ ଆସି ଆଉ ଜଣେ ରେଡିଓ ସାଥୀ ଆସି ପହଞ୍ଚିଗଲେଣି। ତେବେ ମୋତେ ବିଦାୟ ଦିଅନ୍ତୁ ଆଉ କନେକ୍ଟ ହୋଇ ରହିଥାନ୍ତୁ ଏଫ୍ଏମ୍ ରେନ୍ବୋ ସହ।

ନିହାରା ତ ନିଶ୍ଚୟ, କାରଣ ଆପଣ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ ସେ ଦିଲ ତକ୍। ସାଥିରେ ଅଛି ଆଜି ଆପଣଙ୍କ ସହ ମ୍ୟୁଜିକ୍ ମିତ୍ର ଅନୁ, ଆଉ ନେଇ ଆସିଛି ଢେର ସାରା ଫନ୍, ମସ୍ତି ଆଣ୍ଡ ଏଣ୍ଟରଟେନମେଣ୍ଟ ୱିଥ୍ ଅଫକୋର୍ସ ସମ୍ ଇନ୍ଫର୍ମେସନ। ସୋ ଷ୍ଟେ ଟ୍ୟୁନ୍ଡ ଏବଂ ଶୁଣୁଥାନ୍ତୁ ଗୋଟେ ବ୍ୟୁଟିଫୁଲ ବ୍ୟୁଟିଫୁଲ ଟ୍ରାକ୍ ଦିଲ ସେ ଦିଲ ତକ୍।

ସୁରିଲା ଆଫ୍ଟରନୁନ୍ରେ ଆଜି ଯେମିତି ଛାଇଯାଇଛି ଅସମ୍ଭବ ନିରବତା, ଆଉ ନିରବତା ଭିତରେ ମନ ଖୋଜୁଛି କିଛି ଥଣ୍ଡା ଥଣ୍ଡା ଅନୁଭବ, କାରଣ ଗୁଳୁଗୁଳି ତ ବହୁତ ହେଉଛି, ଆଉ ଗୁଳୁଗୁଳିରେ ମଣିଷ ଅତିଷ୍ଠ ହୋଇଗଲାଣି, ଆପଣ ବି ଅନୁଭବ କରୁଥିବେ। ଚାରିଆଡ଼େ ଖାଁ ଖାଁ ଶୂନଶାନ, ଏବଂ ସେ ଭିତରେ ମଣିଷ ଯଦି ଖୋଜୁଛି କାହାର ଶୀତଳ ଅନୁଭବ, ତାହେଲେ ସେଇଟା ହେଲା ଥଣ୍ଡା ପବନର। ଏବଂ ଧୀରେ ଧୀରେ ପାଗ ପରିବର୍ତ୍ତନର ଅପେକ୍ଷାରେ ଆମେ ସମସ୍ତେ, ହେଲେ ପାଗ ପରିବର୍ତ୍ତନ ହେବ କେମିତି ଭାବନ୍ତୁ ତ, କେମିତି ହେବ? କାରଣ ଏଇ ଯେଉଁ ପାଗ ପରିବର୍ତ୍ତନ ହେଉନାହିଁ, ତା ପଛରେ ତ ଆମେ ନା, ଆମରି ଆଇଡ଼ିଆ, ଆମେ ହିଁ ତ କଂକ୍ରିଟ ଜଙ୍ଗଲ ସୃଷ୍ଟି କରି ଚାଲିଛେ। ସବୁ ଯିବାକୁ ଅଣଦେଖା କରି ବସନ୍ତର ରଙ୍ଗ ସବୁଜ ହେବା କଥା, ହେଲେ ମଣିଷ ଧୂସର ରଙ୍ଗକୁ ବାଛି ନେଇଛି। ସେଇଥିପାଇଁ ତ ଏବେ ଯେତେ ଥଣ୍ଡା ଅନୁଭବକୁ ଖୋଜିଲେ କ'ଣ ହେବ, ସେଇଟା ଆଉ ପ୍ରକୃତି ଦେବାକୁ ରାଜି ହେଉନି, ସେ ବି କ'ଣ କରିବ, ସେ ବି ତ ନିରୁପାୟ ନା। ହେଲେ ମଣିଷ ହେଉଛି ଅନୁସନ୍ଧାନୀ, ତେଣୁ ଏବେ ସେ ସବୁଜିମାର

ହଁ, ଯୁଆଡ଼େ ଚାହଁ ଆଜିକାଲି ବଜାର ହାଟ, ହେଲେ କୋଉଠି ବି ଦିଶୁନାହିଁ ଯାହାକୁ ଆମେ ମନେ ମନେ ଖୋଜୁଛେ, ସେଇ ରଙ୍ଗ ଯାହାର ନାଁ ସବୁଜ। ଏଇ ଅପରାହ୍ନରେ ମନେ ପଡ଼େ ପିଲାଦିନ କଥା, ଯେତେବେଳେ ସବୁଜ ଘାସ, ସବୁଜ ଗଛ ଏସବୁ ଆଖିକୁ ଦେଖିବାକୁ ମିଳୁଥିଲା। ହେଲେ ଏବେ ଆଖି ବହୁତ ଖୋଜୁଛି, ହେଲେ ସେ ସବୁଜ ରଙ୍ଗକୁ କୋଉଠି ପାଉନି। ଏ ସବୁଜ ରଙ୍ଗ ଏବେ ସୀମିତ ହୋଇଯାଇଛି ଘରର ଛାତ ଉପରେ, ଯାହାକୁ ଆମେ କହୁଛେ ରୁଫ୍ ଟପ୍ କିଚେନ୍ ଗାର୍ଡେନ। ହେଲେ ସେଇ ଯେଉଁ ବଗିଚା ଯେଉଁଠି ମନ ଇଚ୍ଛା ବୁଲି ହେଉଥିଲା, ପ୍ରଜାପତି ଧରି ହେଉଥିଲା, ଏବେ ଅଛି କାଁଭା କୋଉଠି ନା କୋଉଠି, ଯାହାକୁ ଆମେ ଆଧୁନିକ ଭାଷାରେ ପାର୍କ ବୋଲି କହୁଛେ, ଏବଂ ସେଠି ମୂଲ୍ୟ ଦେଇ ସେଠି ବୁଲି ହେଉଛି। କିନ୍ତୁ କାଇଁ ସେଇ ଅନୁଭବ ତ ଆସୁନି, ଆପଣଙ୍କୁ ଆସୁଛି କି? ଥରେ ଚିନ୍ତା କରନ୍ତୁ ନା।

ଆଖି ଖାଲି ସବୁଜ ରଙ୍ଗକୁ ଖୋଜିଲେ ହେବନି, ମନ ସେଇ ସବୁଜ ରଙ୍ଗକୁ ଖାଲି ଝୁରି ହେଲେ ହେବନି, ଆମକୁ ସେଇ ସବୁଜ ରଙ୍ଗକୁ ପୁଣି ଥରେ ସୃଷ୍ଟି କରିବାକୁ ହେବ। ହଁ, ଆପଣ ଏଇଟା କହିପାରିବେ ସବୁଜ ରଙ୍ଗକୁ ସୃଷ୍ଟି କରିବାର ସାମର୍ଥ୍ୟ ଆମର ନାହିଁ, କିନ୍ତୁ ହଁ, ଈଶ୍ୱରଙ୍କର ସୃଷ୍ଟି ସବୁଜ ରଙ୍ଗ ହେଲେ ସେ ସବୁଜ ରଙ୍ଗକୁ ତାର ସଠିକ୍ ଦିଶା ନିର୍ଦ୍ଦେଶ ଆମେ ଦେଇପାରିବା, ତାକୁ ଆପଣେଇ ନେଇ ଯତ୍ନ ତ ନେଇପାରିବା ନା। ତେଣୁ ଚାଲନ୍ତୁ

ପୁଣି ଥରେ ଏଇ ଧୂସର ହେଇ ଯାଉଥିବା ପୃଥିବୀକୁ ଧୀରେ ଧୀରେ ସବୁଜ କରି ଚାଲିବା, ସେଥିରେ ସବୁଜ ରଙ୍ଗ ଭରିବା ଏବଂ ପୁଣି ଥରେ ଆମ ପୃଥିବୀ ସବୁଜିମାରେ ଯେତେବେଳେ ଭରିଯିବ, ପୁଣି ଥରେ ମନ ଆଉ ଆଖି ସବୁକିଛିକୁ ଭରି ଉପଭୋଗ କରିବା ସେଇ ସବୁଜିମାକୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ସୁରିଲା ଆଫ୍ଟରନୁନ୍ରେ ଆଉ ସୁରିଲା ଆଫ୍ଟରନୁନ୍ ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଫିଡ୍ବ୍ୟାକ୍ରେ ଜଣେଇବେ ଆଉ ବ୍ୟାକ୍ ଟୁ ବ୍ୟାକ୍ ରହିଛି ଆଗକୁ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଆଉ ତାପରେ ଆମେ କଥା ହେବା ଡାଏଲ୍ ଇନ୍ ଲାଇଫ୍ ଚିତ୍ ଚାଟ୍ରେ ଆଉ ଆଜି ଡାଏଲ୍ ଇନ୍ ଲାଇଫ୍ ଚିତ୍ ଚାଟ୍ର ବିଷୟ ରହିଛି ଏମିତି କୌଣସି ଜିନିଷ ଆପଣଙ୍କ ଘରେ ରହିଛି କି ଯାହା ଆପଣଙ୍କୁ ଅତୀତ ସହିତ ଯୋଡ଼ିକି ରଖିଛି ଆଉ ଥରେ କହି ରଖୁଛି ଆଜିର ଟପିକ୍ ଏମିତି କୌଣସି ଜିନିଷ ଆପଣଙ୍କ ଘରେ ରହିଛି କି ଯାହା ଆଜି ବି ଆପଣଙ୍କୁ ଅତୀତ ସହିତ ଯୋଡ଼ୁଛି ଏ ବିଷୟରେ କଥା ହେବାକୁ ହେଲେ ଆମ ପାଖକୁ ନିଶ୍ଚୟ କଲ୍ କରନ୍ତୁ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଆଉ ବର୍ତ୍ତମାନ ସମୟ ଆମର ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେକୁ ଶୁଣିବାର ତେବେ ଡାଏଲ୍ ଇନ୍ ଲାଇଭ୍ରେ ଆପଣ ଯଦି ଆମକୁ କଲ୍ କରିବାକୁ ଚାହୁଁଛନ୍ତି ନମ୍ବରଟି ହେଲା 0671-230-3153 ନିଶ୍ଚୟ କଲ୍ କରନ୍ତୁ ଅପରାହ୍ନ 5ଟାରୁ 6ଟା ମଧ୍ୟରେ ଆଉ ଏବେ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଏମିତି ରହିଥାନ୍ତୁ ଆମ ସହ ଦିଲ୍ ସେ ଦିଲ୍ ତକ୍

নমস্কার শ্রোতা বন্ধু, অপরাহ্ন 5টা এফএম মুখ্য সংবাদ সহিত মু আদিত্য নারায়ণ দাস আপনমানঙ্কু স্বাগত করুছি। আজিঠারু দুইদিনিয়া ওড়িশা গস্তরে আসুছন্তি রাষ্ট্রপতি। ময়ূরভঞ্জ জিল্লারে বিভিন্ন প্রকল্পর করিবে উদ্ঘাটন। আসন্তাকালি রাষ্ট্রপতিঙ্କ সহ কার্যক্রমরে যোগ দেবে প্রধানমন্ত্রী নরেন্দ্র মোদি। ନୂଆଦିଲ୍ଲୀଠାରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକରେ ନାମ ଲେଖାଇବା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳଙ୍କ ସୂଚନା। ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ଏଫ୍ଏମ୍ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6ଟା ସମୟରେ। ନମସ୍କାର।

0: ରିମଝିମ ବର୍ଷା ଆସିଯାଇଛି ଏବଂ ଗୁଳୁଗୁଳିରୁ ତ୍ରାହି ବି ମିଳିଯାଇଛି ଏଇ ପୃଥିବୀକୁ ଆମ ସମସ୍ତଙ୍କୁ, ଆଉ ତା ସହ ମ୍ୟୁଜିକ ମିତ୍ର ଅନୁ ଆସିଯାଇଛି ଆପଣଙ୍କ ପାଖକୁ ଡାଇଲି ଲାଇଭ ଚାଟ୍ ନେଇ। ଆଉ ଯେମିତିକି ମନ ତ ନିଶ୍ଚୟ ଏବେ ଟିକେ ଖୁସି ଖୁସି ଥିବ, ତ ଚାଲନ୍ତୁ ଟିକେ ସ୍ମୃତିକୁ ରୋମନ୍ଥନ କରିବା। ଆଉ ଆପଣଙ୍କୁ ଆଜି ପଚାରିବାକୁ ଚାହିଁବି ଯେ ଆପଣଙ୍କ ଘରେ ଏଭଳି କିଛି ଜିନିଷ ରହିଛି କି ଯାହା ଆପଣଙ୍କୁ ଅତୀତ ସହିତ ଯୋଡୁଛି। ଏ ସମ୍ପର୍କରେ କଥା ହେବାକୁ ହେଲେ ଡାଇଲ କରନ୍ତୁ 06712303153 ଏବଂ କୁହନ୍ତୁ ଆମକୁ ଏ ସମ୍ପର୍କରେ। ଆଉ ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ,
1: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ବିଜୟ କୁମାର ଦାସ, ସୌରୀ, ମହାସିଂହପୁର, ବହୁଗ୍ରାମ, କଟକ।
0: କେମିତି ଅଛନ୍ତି?
1: ବଢିଆ ଚୋଖା ଅଛି, ଆଜି ବି ବର୍ଷା ହେଇଗଲା।
0: ଆଚ୍ଛା, ବହୁତ ବଢିଆ। ତେବେ ଆଜିର ଟପିକ ଉପରେ କଣ କହିବେ?
1: ପୁରୁଣା ଜିନିଷ କଣ ଆମର ସବୁ ହଣ୍ଡା ଅଛି, ହଣ୍ଡା ଆଗରୁ ମାନେ ଆମର ସେଠି ମାନେ ଟେଣ୍ଟ ଫେଣ୍ଟ ତ ନଥିଲା।
0: ଆଚ୍ଛା, ହଣ୍ଡା ବୋଇଲେ କଣ ଆମେ ଚାହିଁବୁ ଆପଣ କୁହନ୍ତୁ, କାରଣ ଆଜିର ଯୋଉ ଜେନେରେସନ ଅଛନ୍ତି ଯୋଉମାନେ ଶୁଣୁଥିବେ, ହୁଏ ତ ସେ ସମ୍ପର୍କରେ ସେମାନେ ଜାଣିନଥିବେ, କୁହନ୍ତୁ।
1: ବାହାଘର ଭୋଜି ଫୋଜି ହଉଛି ସେତେବେଳେ ମାନେ ସେଟା ନଥିଲା।
0: ଆଚ୍ଛା,
1: ଟେଣ୍ଟ ହିଁ ନଥିଲା।
0: ସେତେବେଳେ
1: ଆମର ପୁରା ଆମର ସେ ପୁରା ପଞ୍ଚାୟତ ସାରା ଆମର ହଣ୍ଡାରେ ହିଁ ସବୁ ରୋଷେଇ ହୁଏ। ବାହାର ହେଲା ମାନେ ଆମ ଘରୁ ସେ ଯିବ, ଯେହେତୁ ଆମର ମିଠା ଦୋକାନ ଅଛି, ଆମର ବଡ ବଡ କଡ଼େଇ ଥାଏ, ସେଟା ଯୋଉ ପିତ୍ତଳ କଡ଼େଇ ପ୍ଲସ ପିତ୍ତଳ ଥାଳି, ବଡ ବଡ ଥାଳି ପ୍ଲସ ହଣ୍ଡା, ସେଟା ସବୁ ସମସ୍ତେ ନିଅନ୍ତି।
0: ଆଚ୍ଛା, ବହୁତ ବଢିଆ।
1: ତାପରେ ଶଗଡ ବି ଥାଏ, ଶଗଡ ଶଗଡରେ ନଧାଇକି ସେ ଯାଏ। ଆଉ ଆଉ ଟ୍ରେଣ୍ଡ ଏବେ କପଡା ନଥିଲା, ଇଏ ପଡେ ସବୁ ନଡିଆ ପିଛ ସବୁ ପଡେ।
0: ଆଚ୍ଛା,
1: ଆଉ ସବୁ ପଞ୍ଚାୟତ ସାରା ଲୋକ ଆମର ସବୁ ନିଅନ୍ତି। ଏବେ ସବୁ ଆସି ସବୁ ଡିସ୍ ହେଇଗଲାଣି, ଏବେ ସବୁ ମୁଁ ଗାଁକୁ ଗଲେ ସବୁ ମତେ କୁହନ୍ତି ଆଉ ତମଠୁ ଆଣିକି ଆମେ ସବୁ ରୋଷେଇ କରୁଥିଲୁ, ଏଇ ସବୁ ଯାତ୍ରୀ ଖାଉଥିଲେ, ବାହାର ହଉଥିଲା।
0: ଆଚ୍ଛା,
1: ତମ ଘରୁ ସବୁ ଜିନିଷ ଆସୁଥିଲା।
0: ଆଜି ବି ଅଛି? ଆଜ୍ଞା, ଆଜି ବି ଅଛି ଆପଣଙ୍କ ଘରେ?
1: ଆମେ ଅଛି, ବିକ୍ରି ହଉଛି, ମାନେ କଣା ହେଇଗଲାଣି ସବୁ, ବିକ୍ରି ହେଇଗଲାଣି। ଆମର ସବୁ ଡକାୟତ ଇଏ ଥିଲା ସବୁ।

0: ଏସବୁ ନେଇ ନେଇ ଯାଇଥିଲେ ସବୁ।
1: ଆଚ୍ଛା ଆଚ୍ଛା ଆଚ୍ଛା,
0: ବହୁତ ପୁରୁଣା ଘର ଆମର। ଆଉ
1: କିନ୍ତୁ ସେଇ ସ୍ମୃତି ଏପର୍ଯ୍ୟନ୍ତ ଅଛି ମନରେ ନାଇଁ?
0: ସମସ୍ତେ ଗାଁରେ ଭୋଜି ହେଲା ମାନେ ଏଇ କଥା ମନେ ପକାନ୍ତି ଆଉ ଆମେ ମାଗଣା କରୁଥିଲୁ ଆଉ
1: ନା। କିନ୍ତୁ ସେତେବେଳେ ଆପଣ ମାଗଣା କରୁଥିଲେ ସତ, କିନ୍ତୁ ଭାବନ୍ତୁ ସେଥିପାଇଁ ଆଜି ପର୍ଯ୍ୟନ୍ତ ଲୋକ ମନେ ରଖିଛନ୍ତି ନୁହେଁ?
0: ଲୋକ ମନେ ରଖିଛନ୍ତି ବାପାଙ୍କ ବୋଉ ମୁଁ ବାପା ଆମର ଗଲା ବେଳେ ନିହାତି ଲୋକ 2000-3000 ଲୋକ ଗଦା ହେଇଥିଲେ, ଏମିତି ଲୋକଟେ ଚାଲିଗଲେ। ଆଜ୍ଞା,
1: ବହୁତ ବଢିଆ, ବହୁତ ଭଲ ଲାଗିଲା ଭାଇ ଆପଣଙ୍କ ସହିତ କଥା ହେଇ ରହିଲି। ନମସ୍କାର,
0: ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ତ ଏଇଥିଲେ ବିଜୟ ଭାଇ, ଆଉ ଖୁବ ସୁନ୍ଦର ଭାବେ ତାଙ୍କର ଅନୁଭବ ବଖାଣିଲେ ତାଙ୍କର ଘରେ ଥିବା ପୁରୁଣା ଜିନିଷକୁ ନେଇ। ତେବେ ଆଗକୁ କଣ କହୁଛନ୍ତି ଆପଣ ଶୁଣିବା। ହ୍ୟାଲୋ,
2: ହ୍ୟାଲୋ, ଜୟ ଜଗନ୍ନାଥ ବାପା, ନମସ୍କାର, ଗୁଡ୍ ଇଭିନିଂ।
1: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ କହୁଥିଲି ବଳରାମ ବେହେରା, କହୁଥିଲି ଏଜିଓ ପି ଷ୍ଟାଫ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ କଟକ।
1: ଆଚ୍ଛା, ବହୁତ ଦିନ ପରେ କରିଛନ୍ତି ଭାଇ।
2: ଆଜ୍ଞା ଦିଦି,
1: ଆଜିର ଟପିକ ଉପରେ କଣ କହିବେ?
2: ଟପିକ ଦିଟା କହିବି, ଗୋଟେ ଯେ ଭାଇ ଜଣେ କହିଲେ ହଣ୍ଡା ଡେକ୍ଚି ଉପରେ କହିଲେ, ସେଇଟା ମୁଁ କହୁଛି, ସେ ଜିନିଷ ବହୁତ ଉପକାର ଜିନିଷ। ଆଉ ଫାର୍ଷ୍ଟ ଗୋଟେ ଟପିକ ଅଛି ମୋର, କହୁଛି ସେଇଟା ଆମର 40 ବର୍ଷ ଗୋଟେ ଜିନିଷ ମୋ ପାଖରେ ଅଛି, ଗୋଟେ ଠାକୁରରେ ପୂଜା ପାଉନି, ସେଇଟା ପିତଳର ସେଇଟା। ଆଜ୍ଞା, ସେଟା ପିତଳର ଆମର ଯେମିତି ଓମ୍ ଥାଏ ପିତଳର, ଶାସ୍ତିକ ଥାଏ, ବୁଝିଲେ, ସେ ଶାସ୍ତିକଟା ପିତଳର ଗୋଟେ 40 ବର୍ଷର ଅଛି, ସେଟା ଯାଇ 250 ଗ୍ରାମ ଓଜନ ହବ। ସେଟା ଠାକୁର ଘରେ ସବୁ ପୂଜା ପାଉଛନ୍ତି, ଫୁଲ ତୁଳସୀ ଦେଇ ପୂଜା ପାଉଛନ୍ତି ଅଶାନ୍ୟ ଠାକୁରଘର ଅଶାନ୍ୟ କୋଣରେ। ସେଇଟା ଗୋଟେ ବହୁତ ପୁରୁଣା ଜିନିଷ, ସେଇଟା ସବୁବେଳେ ମୁଁ ତାଙ୍କୁ ଦର୍ଶନ କରିକି ପୂଜା କରିକି ଘର ଅଫିସକୁ ଆସେ। ଆଉ ଗୋଟେ ଯୋଉ ଭାଇ କହିଲେ ପିତଳ ହଣ୍ଡା ବିଷୟରେ କହିଲେ, ମୁଁ ତା ବିଷୟରେ ଗୋଟେ ଉପକାର ଜିନିଷ ଆପଣ ଜଣଉଛି, ଆପଣ ଅବିକା କଣ ସବୁ ଷ୍ଟିଲ ଡେକ୍ଚିରେ ସେ ଆଲୁମିନିୟମ ଡେକ୍ଚିରେ ସବୁ ରୋଷେଇବାସ ହଉଛି ଘରେ ମନେକରେ, ଆପଣ ଯଦି ପିତଳର ଯେକୌଣସି ପିତଳର ହଣ୍ଡା ଡେକ୍ଚି ଯୋଉଟାକି 2 କିଲିଆ 4 କିଲିଆ ଭାତ ହବା ଭଳିଆ ତରକାରୀ ହେଇଗଲା, 2 କିଲିଆ ଗୋଟେ ରୋଜନ ଗୋଟେ ପିତଳ ହଣ୍ଡା ହେଲା, ସେଥିରେ ଆପଣ ତରକାରୀ ଯଦି କରିବେ ପିତଳ ହଣ୍ଡାରେ ଭାତ କରିବେ, ସେଟା ଯେତେ ଫୁଟିବ ତା ଦେହରେ ସେ ଡେକ୍ଚି ଦେହରେ ପିତଳ ହଣ୍ଡା ଡେକ୍ଚି ଦେହରେ, ସେଟା ବହୁତ ଗୋଟେ ଔଷଧୀୟ ଗୁଣ ଆସୁଛି ତା ଦେହରେ। ଔଷଧୀୟ ଗୁଣ କଣ, ଆପଣ କ୍ୟାନ୍ସର ହବନି ସେଇଟା, ଯଦି ଆପଣ ଖାଦ୍ୟଟା ଏପରି ଟିକେ ତରକାରୀ କରି ଖାଇବେ ପିତଳ ହଣ୍ଡା ପିତଳ ଡେକ୍ଚିରେ ଏସବୁ ରୋଷେଇ କରି ଖାଇବେ, ଆପଣ କ୍ୟାନ୍ସର ରୋଗଟା ହବନି। ଏଟା ବହୁତ ଉପକାର ଜିନିଷ। ଆଉ ଆମେ ଏବେ ଷ୍ଟିଲ ଥାଳିରେ ସବୁ ଘରେ ଭାତ ଖାଇଦେଉଛେ, କିନ୍ତୁ ଆପଣ କଂସା ଥାଳିରେ ଭାତ ଖାଇବେ, କଂସା ଗିନାରେ ତରକାରୀ ଖାଇବେ, ଏସବୁ ଯଦି ଖାଇବେ ସେଟା ଦେହ ପାଇଁ ବହୁତ ଉପକାର ଜିନିଷ।
1: ସେଇଟା ତ ଆମର ପ୍ରାଚୀନ କାଳରୁ ରହି ଆସିଛି କଂସା ଥାଳି,
2: ସେଟା ବହୁତ କମ କଂସା, ଯୋଉ କଂସା ବେଲା ଆସିଲେ ପଖାଳ ଖାଇବେ, ସେଟା ଦେହ ପାଇଁ ବହୁତ ଉପକାର, ଆପଣ କୌଣସି ରୋଗ ଦେହରେ ହବନି, କ୍ୟାନ୍ସର ରୋଗକୁ ସେଟା ବ୍ରେକ୍ କରିଦିଏ। ଏ ଯୋଉ ପିତଳ ପିତଳ ହଣ୍ଡାରେ ରୋଷେଇ, ଆଜ୍ଞା, ପିତଳ ହଣ୍ଡାରେ ତରକାରୀ କରିବା, ପିତଳ ହଣ୍ଡାରେ ଭାତ କରିବା, କଂସା ଥାଳିରେ ଗରମ ଭାତ ଖାଇବା, କଂସା ବେଲାରେ ପଖାଳ ଭାତ ଖାଇବା, ଏଇ ଦ୍ଵାରା ହିଁ ଆମର ଶରୀର କୌଣସି ରୋଗ ହେବନି। ଆଜ୍ଞା,
1: ଗୋଟେ ଟିପ୍ସ ବି ଦେଲେ, ବହୁତ ଭଲ କଥାଟେ ଆମ ସହିତ ସେୟାର ବି କଲେ, ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି ନମସ୍କାର,
2: ରହିଲି ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ।
1: ତ ଏଇଥିଲେ ବଳରାମ ବେହେରା କଟକରୁ, ଆଉ ଭାଇ ବହୁତ ଭଲ ଭଲ ଜିନିଷ ଆମ ସହିତ ସେୟାର କଲେ। ତେବେ ଏତିକି କହିବି ଯେ ଆପଣମାନେ ନିଶ୍ଚୟ ଆଗକୁ ଆମେ ପଢିବା ଏବଂ ଏ ସମ୍ପର୍କରେ କଥା ହେବା, ତେଣୁ ପ୍ରସ୍ତୁତ ହେଇକି ରହିଥାନ୍ତୁ। ଟପିକ ରହିଛି ଯେ ଆପଣଙ୍କ ଘରେ ଏଭଳି କିଛି ଜିନିଷ ରହିଛି କି ଯାହା ଆପଣଙ୍କୁ ଅତୀତ ସହିତ ଯୋଡ଼ି ରଖିଥାଏ। ତ ଚାଲନ୍ତୁ ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ ସେ ଦିଲ ତକ୍।

0: ଚଗଲା ପବନକୁ ତା ବାଟରେ ଯିବାକୁ ଦିଅନ୍ତୁ, ଆଉ ଆମେ ଚାଲନ୍ତୁ ଆମେ କଥା ହେବା। ଡାଏଲ କରନ୍ତୁ 06711 ଏବଂ ତା ସହିତ 2303153 ଏବଂ କଥା ହୁଅନ୍ତୁ ଆଉ ମ୍ୟୁଜିକ୍ ମିତ୍ର ଅନୁ ସହ ଏ ସମ୍ପର୍କରେ, ଯିଏ ଆପଣଙ୍କ ଘରେ ଏଭଳି କିଛି ଜିନିଷ ରହିଛି କି ଯାହା ଆପଣଙ୍କୁ ଅତୀତ ସହ ଯୋଡ଼ି ରଖିଛି। ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ମ୍ୟାଡମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଗଞ୍ଜାମ ଜିଲ୍ଲା ସୋଡ଼ ବ୍ଲକ ଲୋକାମାରୁ ରାଜୀବ କହୁଥିଲେ।
0: କେମିତି ଅଛନ୍ତି ରାଜୀବ?
1: ହଁ ଭଲ ଅଛି ମ୍ୟାଡମ।
0: ଆଜିର ଟପିକ ଉପରେ କଣ କହିବେ?
1: ମ୍ୟାଡମ ଆମର ରେଡିଓ, ପୁରୁଣା ରେଡିଓ, ଟେଲିଭିଜନ ଏବଂ ପୁରୁଣା ସାଇକେଲ ଗୁଡିକ ଦେଖିଲେ ଅତୀତ କଥା ସବୁ ମନେ ପଡ଼ିଯାଉଛି।
0: ଆପଣଙ୍କ ଘରେ ଅଛି?
1: ହଁ ଅଛି ମ୍ୟାଡମ, ପୁରୁଣା ରେଡିଓ, ଟିଭି ଆଉ ସାଇକେଲ ଆଉ ପୁରୁଣା ଯୋଉ 2000 ଟଙ୍କିଆ ନୋଟ, 5 ଟଙ୍କିଆ ନୋଟ ବି
0: କିଛି
1: ରହିଯାଇଛି, ଏକ୍ସଚେଞ୍ଜ କରିହେଇନି। ସେଗୁଡିକ ଦେଖିଲେ ଅତୀତ କଥା ମନେ ପଡ଼ିଯାଉଛି ମ୍ୟାଡମ।
0: ଆଚ୍ଛା, ଏଇ ଯୋଉ ସାଇକେଲ କଥା କହିଲେ, କିଏ ବ୍ୟବହାର କରୁଥିଲେ ସେ ସାଇକେଲକୁ?
1: ସାଇକେଲ ଆମ ବାପା ବ୍ୟବହାର କରୁଥିଲେ।
0: ଆଚ୍ଛା, ଆଉ ସେ ଯୋଉ ରେଡିଓ ଟିଭି କଥା କହିଲେ, ଏପର୍ଯ୍ୟନ୍ତ ଚାଲୁଛି ନା ଏମିତି ଖାଲି ସ୍ମୃତି ପାଇଁ ରଖିଛନ୍ତି?
1: ନାଇଁ ଚାଲୁଥିଲା, ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁଥିଲା, କିନ୍ତୁ ମିଡିୟମ ଟିକେ ଟିକେ ଖରାପ ହେଇଗଲାଣି, କିନ୍ତୁ ଚାଲୁଛି ଆଉ। ବହୁତ କ୍ଲିୟର ଆସୁଛି ମ୍ୟାଡମ ମିଡିୟମ, ଆକାଶବାଣୀ କଟକ ଆଉ ଅନ୍ୟାନ୍ୟ କେନ୍ଦ୍ର ଗୁଡିକ କ୍ଲିୟର ଭଲ ଆସୁଛି ପୁରୁଣା ରେଡିଓ।
0: ଆଚ୍ଛା, ଆପଣ କଣ ଆଜି ପ୍ରଥମ ଥର ପାଇଁ କଲ କରିଛନ୍ତି ଆମକୁ?
1: ହଁ ମ୍ୟାଡମ, ମୁଁ ଆପଣଙ୍କ ସହିତ ଫାର୍ଷ୍ଟ ଟାଇମ କଥା ହଉଛି, କିନ୍ତୁ ଆଗରୁ କଲ କରିଛି ଅନ୍ୟ
0: କେବେ କଥା ହେଇନଥିଲେ ଆମେ ନିଶ୍ଚୟ, ସେଥିପାଇଁ କି ମତେ ନୂଆ ଲାଗିଲା, କିନ୍ତୁ ଠିକ ଅଛି, କିଛି କଥା ନାହିଁ, ଏମିତି ଆମ ସହିତ ଯୋଡ଼ି ହେଇ ରହିଥାନ୍ତୁ। ଠିକ ଅଛି, ରହିଲି,
1: ନମସ୍କାର।
0: ତ ଏଥିଲେ ରାଜୀବ ଗଞ୍ଜାମରୁ, ଆଉ ଯେମିତିକି ସେ କହିଲେ ତାଙ୍କ ଘରେ ରେଡିଓ

0: ମ୍ୟୁଜିକାଲି ୟୋର୍ସ ଓନ୍ଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣ ଟ୍ୟୁନ୍ କରିଛନ୍ତି 100.4 ମେଗାହର୍ଟ୍ଜ ଫ୍ରିକ୍ୱେନ୍ସି ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ବିଦିଲ୍ ସେଦିଲ୍ ତାକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଡାଇଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍ରେ ଏବଂ କଥା ହେଉଛି ଆମେ ଆପଣଙ୍କ ଘରେ ଏଭଳି କିଛି ଜିନିଷ ରହିଛି ଯାହା ଆପଣଙ୍କୁ ଅତୀତ ସହିତ ଯୋଡୁଛି ସେ ସମ୍ପର୍କରେ କଥା ହେବାକୁ ରେଡି ହେଇଗଲେଣି ଆପଣ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ଭୁବନେଶ୍ୱର କହୁଥିଲି
0: କେମିତି ଅଛନ୍ତି
1: ବହୁତ ଭଲ ଅଛି ଆଉ ଏଇଲେ ଗୋଟେ ବଢିଆ ହସ୍ତରେ ବର୍ଷା ହେଇଗଲା ସେଥିପାଇଁ ବି ବହୁତ ଖୁସି
0: ବଢିଆ ଆଜିର ଟପିକ ଉପରେ କଣ କହିବେ
1: ଟପିକ ଉପରେ କହିବି ଗୋଟେ ହେମଦସ୍ତା ଅଛି ଯୋଉଟା କି ଆମର ମା କିଣିଥିଲେ
0: ହେମଦସ୍ତା
1: 40 ବର୍ଷ ହଁ ମାନେ ଯୋଉ ଚାଉଳ ଚୁନା କୁଟା ଯାଏ ଯୋଉ
0: ମାଣବସା
1: ବେଳେ ଗୁରୁବାର ବେଳେ ସେଇଟା ଗୋଟେ ଆମର ସ୍କେଲ ଛୋଟ ସ୍କେଲ ନଥାଏ ଛୋଟ ସ୍କେଲ ମାପର
0: ଆଚ୍ଛା
1: ହଁ ଏପର୍ଯ୍ୟନ୍ତ ଅଛି
0: ଓକେ ମାନେ ତାର ସେତିକି ଉଚ୍ଚର ଅଛି
1: ନାଇଁ 6 ଇଞ୍ଚ ମାନେ 6 ଇଞ୍ଚର ମାନେ ସେଇଟା ସ୍କେଲ ଯୋଉ ଛୋଟ ସ୍କେଲ ନୁହଁ
0: ମାନେ ତାର ସେ ଯୋଉ ପୁଆଟା କଥା କହୁଛନ୍ତି କି
1: ହଁ ସେ ପୁଆ ଆଉ ତା ଯୋଉ ହେମଦସ୍ତାଟା
0: ଓକେ ଆଚ୍ଛା ବହୁତ ବଢିଆ ନାଇଁ ସେଥିରେ ସେଟା ବ୍ୟବହାରରେ ଅଛି ନା ନାଇଁ
1: ବ୍ୟବହାର ହଉଛି ନା ଏବେ ଏବେ ବି ହଉଛି
0: ଆଚ୍ଛା ଆଉ ଗୋଟେ କୁହନ୍ତୁ
1: ଆଉ ଗୋଟେ ହଉଛି କଣ ଗୋଟେ ମୁଁ ମାଲାୟାଲମରୁ ଗୋଟେ ଶିଖିଥିଲି ମୋ ନାଁଟା ସେଟା ମୋ ବହିରେ ଲେଖିଛି
0: ତାକୁ ପ୍ରାକ୍ଟିସ ବି କରୁଥିବେ ଏପର୍ଯ୍ୟନ୍ତ ନାଇଁ କି
1: ନାଇଁ ସେଟା ଲେଖା ହେଇଛି କୃପା ସିନ୍ଧୁ କବି ଲେଖା ହେଇଛି ବହିରେ ଏପର୍ଯ୍ୟନ୍ତ ଅଛି ଦେଖିଲେ ମନେ ପଡେ ଆରେ ମୁଁ ଏଟା ଶିଖିଥିଲି ବୋଲି ଲେଖିଛି
0: ଆଚ୍ଛା ବହୁତ ବଢିଆ ଭଲ ଲାଗିଲା କଥା ହେଇକି ଆଉ ହେମଦସ୍ତା କଥା ଯୋଉ କହିଲେ ଖୁବ ଭଲ ଲାଗିଲା ତ ଏମିତି ସାଇତିକି ରଖିଥାନ୍ତୁ ଠିକ ଅଛି ଧନ୍ୟବାଦ ରହିଲେ ନମସ୍କାର ତ ଏଥିଲେ କୃପା ସିନ୍ଧୁ କବି ଭୁବନେଶ୍ୱରରୁ ଏବଂ

0: ତାଙ୍କ ମାଙ୍କ ଅମଳର ହେମଦସ୍ତା ଆଜି ଯାଏଁ ସାଇତିକି ରଖିଛନ୍ତି। ସେ କଥା ସେ କହୁଥିଲେ। ତେବେ ଆପଣ ଚାହିଁଲେ ଆମ ସହିତ କନେକ୍ଟ ହୋଇପାରିବେ, କହିପାରିବେ ଆପଣଙ୍କ ଘରେ ଏଭଳି କିଛି ଜିନିଷ ରହିଛି ଯାହାକୁ ଆପଣ ଯାହା ସହିତ ଆପଣ ଏବେ ବି ଯୋଡ଼ି ହୋଇକି ରହିଛନ୍ତି, ମାନେ ଅତୀତ ସହିତ ଯୋଡ଼ି ହୋଇକି ରହିଛନ୍ତି। ଦେଖିନେବା କିଏ କରିଛନ୍ତି କଲ। ହ୍ୟାଲୋ
1: ହ୍ୟାଲୋ ଅନୁମାମ ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା। କି କହୁଛନ୍ତି?
1: ମୁଁ ଜଣେ ଆପଣଙ୍କର ନିୟମିତ ଶ୍ରୋତା ବନ୍ଧୁ ରମେଶ ଚନ୍ଦ୍ର ସାହୁ ଅଗୁମା ବାପରୁ ଢେଙ୍କାନାଳ କହୁଥିଲି।
0: କେମିତି ଅଛନ୍ତି ଭାଇ?
1: ବହୁତ ବଢିଆ ଅଛି, ଆଉ ବର୍ଷାର ଟିକେ ଉପଭୋଗ କରୁଛି, କାରଣ ବହୁତ ବଢିଆ ଥଣ୍ଡା ପବନ ଲାଗୁଛି।
0: ଆଚ୍ଛା,
1: ଆଉ ପାଗଟା ବି ବହୁତ ବଢିଆ ଅଛି, ମସ୍ତ ବି ଅଛି।
0: ବହୁତ ବଢିଆ। ଆଜିର ଟପିକ ଉପରେ କଣ କହିବେ?
1: ମ୍ୟାଡାମ ଯୋଉ ଟପିକଟା ରଖିଛନ୍ତି ସେ ଟପିକ ନେଇ ତ ବହୁତ ଗୁଡିଏ ଅନୁଭୂତି ଅଛି ଶୁଣା ଶ୍ରୁତି ନେଇକି। ଆମର ସେତେବେଳେ ଗୋଟେ କ୍ୟାସେଟ ଥିଲା, ଆମର ଏଇ ଯୋଉ ଲାଗୁଥିଲା ଟେପ୍ ରେକର୍ଡରେ, ସେ କ୍ୟାସେଟ ରଖିଲି ରଖିଲି ରଖିଲି ପାଖାପାଖି ଏବେ 4-5 ବର୍ଷ ହେଲା। ଆମର ସାପୁଆ ନଦୀରେ ଫୋପାଡ଼ିଲି 400 କ୍ୟାସେଟ ଫୋପାଡ଼ିଦେଲି, କିଛି ଏହାର କାମ ଦବ ନା,
0: ତେଣୁକରି
1: ଏରା ଆଉ କିଛି କାମ ଦେଇନି। ଆଉ ମୋର ପୁରୁଣା ସ୍ମୃତି, ଯେହେତୁ ଆମର ଶ୍ରୋତା ବନ୍ଧୁ ମାନେ ଅଛନ୍ତି, ମୋର ପୁରୁଣା ଚିଠି ବି ଅଛି, ଚିଠି ପାଖାପାଖି 700-800 ଚିଠି ଅଛି, ହେରାକୁ ଫୋପାଡ଼ିବାକୁ ଆଦୌ ଇଚ୍ଛା ହଉନି। ଆଉ ଆମର ତ ଘରେ ସେମିତି ଶିଳୁପୁଆ ଆଉ ଏଇ ଯୋଉ ପାଷାଣ ଏରା ସବୁ ବି ବର୍ତ୍ତମାନ ୟୁଜ୍ ହଉଛି, ସେତେବେଳେ ଲାଇନ୍ ଫାଇନ୍ କଟିଲେ ଏସବୁ ଜିନିଷ ୟୁଜ୍ ହଉଛି। କିନ୍ତୁ ଆଉ ଗୋଟେ କଥା କହିବି, ମୋର ଦୋକାନ କଥା ଯେହେତୁ 2 ପଇସାଠୁ ଧରିକି 3 ପଇସା 4.5 ଏଟା ତ ମୋର ଯେହେତୁ ଦୋକାନ 30 ବର୍ଷ ହେଇଗଲାଣି, ଏସବୁ ଜିନିଷ ସାଇତି ରଖିଛି। ଦଶଟିଙ୍କିଆ ଏଇ ଯୋଉ କଏନ୍ ବି ରଖିଛି, ମା ଯୋଉ ଇନ୍ଦିରା ଗାନ୍ଧୀର ସେଟା ବି ରଖିଛି, ଆଉ ମୋର ପୁରୁଣା ରେଡିଓ ବି 2-3 ରଖିଛି ବର୍ତ୍ତମାନ, ଛୋଟ ରେଡିଓ ଡେଲଟ୍ରନ୍ ର, ଆଉ ଗୋଟେ ଆମର ଯେଟା ଫିଲିପ୍ସ ର ଗୋଟେ ଥିଲା ଯେ ସେଟା ଫିଲିପ୍ସ ର କାମ ଦେବନି, ସେଟା ଏମିତି ଫୋପଡ଼ାଇକି କୁଆଡେ ଗଲାଣି ଜାଣି ହଉନି, କିନ୍ତୁ ଡେଲଟ୍ରନ୍ ରେଡିଓଟା ମୋ ପାଖରେ ଅଛି, ଏଇ ଜିନିଷ ଏମିତି ଅନୁଭୂତି ମୋର ଅଛି ଆଉ।
0: ବହୁତ ବଢିଆ, ଏମିତି ସାଇତିକି ରଖିଥାନ୍ତ, ଆଉ ଚଳତମାନ ଅବସ୍ଥାରେ ରଖନ୍ତୁ। ଠିକ ଅଛି, କିଛି କଥା ନାହିଁ, କିନ୍ତୁ ପୁରୁଣା ଯୋଉ ଚିଠି ସବୁ ରଖିଛନ୍ତି ତାକୁ ମଝିରେ ମଝିରେ ତାକୁ ପୁଣି ରକ୍ଷଣାବେକ୍ଷଣ ଦରକାର, ନହେଲେ ନଷ୍ଟ ହେଇଯିବ।
1: ଖୋଲିଲେ ବହୁତ କଥା ମନେ ପଡିବ, କାରଣ ଯେହେତୁ ମାନେ ସମୟ ଅଧିକ ହେଲାଣି, ମାନେ ସବୁ କିଛି
0: ସେମିତି ହୁଏ, କିନ୍ତୁ ମଝିରେ ମଝିରେ ନିଜ ସହ ଭେଟ କରିବା ପାଇଁ ଅତୀତକୁ ପଳାନ୍ତୁ, ଆଉ ସେଇ ସିନ୍ଧୁକ ଖୋଲନ୍ତୁ, ବଢିଆ ଲାଗିବ ଦେଖିବେ। ନମସ୍କାର। ତ ଏଇ ଥିଲେ ରମେଶ ଚନ୍ଦ୍ର ସାହୁ ଖୁମା ବାପୁ ଢେଙ୍କାନାଳରୁ ନିଜର ଯାହା ବି ପୁରୁଣା ଜିନିଷ ସାଇତିକି ରଖିଛନ୍ତି ସେ ସମ୍ପର୍କରେ ସେୟାର କଲେ, ଆପଣ ବି ଚାହିଁଲେ ସେୟାର କରିପାରିବେ। ତ ସେଥିପାଇଁ ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ, କାରଣ ଶୁଣିଦେଉଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଆଉ ପରେ ଆସି ପୁଣି କଥା ହେବି ଆପଣଙ୍କ ସହ। ଦିଲ ସେ ଦିଲ ତକ୍

0: ଡାର୍ଲିଙ୍ଗ ଲାଇଫ୍ ଚେଚାଟ୍ର ଆଗକୁ ବହୁତ ଆମେ ଆସିଗଲେଣି, ଆଉ ଅଳ୍ପ ସମୟ ବାକି ରହିଛି, ତ ଦେଖିନେବା କିଏ କରୁଛନ୍ତି କଲ୍। ହ୍ୟାଲୋ
1: ପାପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: କଟକ ମଇଦାକ ବଜାରରୁ ଶିବେନ୍ଦ୍ର ସିଂ କହୁଛି।
0: କେମିତି ଅଛନ୍ତି?
1: ବାପା ଭଲ ଅଛି।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
1: ବାପା ମୋ ପାଖରେ ଅଛି 1 ପଇସି 2 ପଇସି ଆଉ ପୁରୁଣା 25 ପଇସି ଆଉ ପୁରୁଣା 3 ପଇସି ସବୁ ରଖିଛି ସାଇତି କରିକି। ତାପରେ ବାପା ମୋ ପାଖରେ ମୋ ମାଙ୍କର ପ୍ରିୟ ଚକି, ତାଙ୍କ ମା ପ୍ରିୟ ଚକି, ସେ ଆଜି ପର୍ଯ୍ୟନ୍ତ ରହିଛି 3 ପିଢି ଗଲାଣି ଆମ ଘରେ ଅଛି।
0: ଆଚ୍ଛା, ସବୁ ଚଳନ୍ତି ଅଛି ନା ଏମିତି ରଖିଛନ୍ତି ସାଇତି?
1: ଚଳନ୍ତି ଅଛି ବାପା।
0: ଆଚ୍ଛା,
1: ତାପରେ ଆମର ହର୍କୁଲେସର ସାଇକେଲ ଅଛି ବାପାଙ୍କର, ଆଉ ମମତାଜର ଆମର ଉଷା ମେସିନ ୱାଇଫ ଚଲଉଛନ୍ତି।
0: ଆଚ୍ଛା,
1: ବହୁତ ପୁରୁଣା କାଳର ମମତାଜ, ଅଭି ପର୍ଯ୍ୟନ୍ତ ମୋ ୱାଇଫ ଚଲଉଛନ୍ତି, ସେ ସେମିତି ରହିଛି
0: ବଢିଆ।
1: ଆଉ ବାପା ଆମର ଯୋଉ ପୁରୁଣା ଉଷା ପଙ୍ଖା ଯେ ଆଜି ପର୍ଯ୍ୟନ୍ତ ଚାଲିଛି, ତାର ତେଲ ଫେଲ କିଛି ଦିଆନି ଚାଲିଛି
0: ବଢିଆ। ସେଇଥିପାଇଁ ତ କହନ୍ତି ଓଲ୍ଡ ଇଜ୍ ଗୋଲ୍ଡ। ନିଶ୍ଚୟ ନିଶ୍ଚୟ, ତ ଏମିତି ସାଇତିକି ରଖନ୍ତୁ। ବଢିଆ ବଢିଆ, ଏମିତି ବୁଲୁ ଥାଉ ଆଗକୁ ବି, ଠିକ ଅଛି। ହଉ ରହିଲି, ନମସ୍କାର। ଦେଇଥିଲେ ଶିବେନ୍ଦ୍ର ସିଂ କଟକରୁ, ଯେମିତିକି ସେ କହିଲେ ତାଙ୍କର ପୁରୁଣା ପଙ୍ଖା ମେସିନ ଶିଳ ଚକି ସବୁକିଛି ରହିଛି, ସାଇକେଲ ରହିଛି। ତ ଆପଣ ଚାହିଁଲେ ବି ଯୋଡ଼ି ହେଇପାରିବେ ଏବଂ କହିପାରିବେ ଆମକୁ ଏ ସମ୍ପର୍କରେ ଯେ ଆପଣ କ'ଣ ରଖିଛନ୍ତି।

0: ଯେମିତି ମାନେ ଆପଣଙ୍କ ଘରେ ଏଭଳି କିଛି ଜିନିଷ ଅଛି କି ଯାହା ଆପଣଙ୍କୁ ଏବେ ବି ଅତୀତ ସହିତ ଯୋଡୁଛି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ
1: ହ୍ୟାଲୋ ଅନୁ ମ୍ୟାମ୍ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ
1: କହୁଛନ୍ତି? ସିଡିଏରୁ କହୁଥିଲି, ସିଡିଏ ସିକ୍ସ ରୁ କହୁଥିଲି, କଳ୍ପନା ମହାନ୍ତି।
0: କେମିତି ଅଛନ୍ତି କଳ୍ପନା?
1: ଆଜ୍ଞା ଭଲ ଅଛି, ଆପଣ କେମିତି ଅଛନ୍ତି?
0: ବହୁତ ବଢିଆ। ଆଉ ଆଜି ଟପିକ ଉପରେ କଣ କହିବେ?
1: ଆଜ୍ଞା
0: ଟପିକ ଉପରେ କଣ କହିବେ?
1: କହିବି ଆମର ଆମ ଘରେ ବାପ ଘରେ 1820 ମସିହାରେ ଆମର କବାଟ ଅଛି, ଜାଉଳି କବାଟ।
0: ଆରେ
1: ଆଜି ବି ପୁରା କଲର ଟିକେ କରିଦେଲେ ପୁରା ଚକାଚକ, ଗମାରୀ କାଠରେ କବାଟ ଅଛି ଆମର।
0: ଆଚ୍ଛା,
1: ଦାଣ୍ଡପଟ ଘରେ ଆମର ଲାଗିଛି, ଯିଏ ବି ଦେଖୁଛି କହୁଛି ବଢିଆ ସୁନ୍ଦର କବାଟ, ଯିଏ ଆସିଲେ କବାଟକୁ ବହୁତ ସମୟ ଦେଖନ୍ତି। ତାପରେ ଶାଶୁ ଘରେ ଗୋଟେ, ଆମ ଶାଶୁଙ୍କର ଶାଶୁ ସେ ବୋଧେ ସେଇ 150 ବୋଧେ ମୁଁ ଭାବୁଛି, ଗୋଟେ ସିନ୍ଦୁକ ସେ ଆଣିଥିଲେ ଯୌତୁକ ଆଣିଥିଲେ ସେତେବେଳେ।
0: ଆଚ୍ଛା, ମାନେ ଆପଣଙ୍କ ଜେଜେ ଶାଶୁ?
1: ତାରିଖ ବି ଲେଖା ହେଇକି ସବୁ ରହିଛି। ଆମ ଘରେ ଯୋଉ କବାଟ ଅଛି ମାନେ ବହୁତ ପୁରୁଣା କବାଟ, ସେତେବେଳେ ଜେଜେଙ୍କ ବାପା ସେ ସମୟରେ ସେ କବାଟ ତିଆରି
0: କରିଥିଲେ। ଆପଣ ଯଦି କହୁଛନ୍ତି 1820 ମସିହା, ବହୁତ ବର୍ଷ ପୁରୁଣା ହେଲାଣି, ପାଖାପାଖି 200 ପରେ ବର୍ଷ ହେଇଗଲାଣି।
1: ଆଜ୍ଞା, ସେ କବାଟ କିଛି ହଉନି, ସେମିତି ପୁରା ଜଳୁଛି ବୋଲିକି।
0: ଆଚ୍ଛା, ମାନେ କେତେ ପୁରୁଷ ସେ ଦେଖିବଣି ସେ କବାଟ,
1: ମାନେ
0: ଏତେ ଓଜନ ଯେ ସେ କବାଟକୁ ମାନେ ଯିଏ ବି ତାକୁ ବାହାର କରିବାକୁ ଚେଷ୍ଟା କରିବ ସେ ବି ଡରିବ। ଖୁବ ବଢିଆ, ଏମିତି ସାଇତିକି ରଖିଥାନ୍ତୁ। ଏଇସବୁ ଜିନିଷ ଗୁଡାକ ଆମର କଣ କୁହାଯିବ, ଏଇଟା ହିଁ ଆମକୁ ଅତୀତ ସହିତ ଗୋଟେ କନେକ୍ଟ କରିକି ରଖେ, ଯେ ଏଇ ଜିନିଷଟା ଆପଣଙ୍କ ଘରକୁ ଯିଏ ବି ଆସୁଛନ୍ତି ଆପଣ କହୁଛନ୍ତି ସେ ଦେଖୁଥିବେ ଏଇ ଜିନିଷଟା। ବଢିଆ ବଢିଆ, ଏମିତି ମିଠା ମିଠା କଥା ଏମିତି ସେୟାର କରୁଥାନ୍ତୁ ଆମ ସହିତ, ଏମିତି କନେକ୍ଟ ହେଇକି ରହିଥାନ୍ତୁ। ଠିକ ଅଛି, ରହିଲି, ନମସ୍କାର। ତ ଏଇ ଥିଲେ କଳ୍ପନା ମହାନ୍ତି, ସେକ୍ଟର 6 CDA କଟକରୁ। ଏବଂ ଯେମିତିକି ସେ କହିଲେ ତାଙ୍କ ଘର ବିଷୟରେ, ଗୋଟେ କବାଟ ବିଷୟରେ ଯାହା ପାଖାପାଖି 200 ବର୍ଷ ହେଲା ତାଙ୍କ ଘରେ ରହିଛି। ତ ଆଗକୁ ବଢିବା, ଶୁଣିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦିଲ ସେ ଦିଲ ତକ୍।

0: ସମୟ ସରି ସରି ଆସିଲାଣି, ଦେଖିନବା କିଏ କରିଛନ୍ତି କଲ୍ ଆମ ପାଖକୁ। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହଁ ମ୍ୟାଡମ୍ ନମସ୍କାର।
0: ନମସ୍କାର,
1: ମୁଁ ସୁରେନ୍ଦ୍ର ପାତ୍ର କହୁଥିଲି, ଯାଜପୁର ବୈତନଗଡ଼ରୁ।
0: କେମିତି ଅଛନ୍ତି?
1: ହଁ ମ୍ୟାଡମ୍ ଭଲ ଅଛି, କିନ୍ତୁ ଗୋଟିଏ କଥା ମ୍ୟାଡମ୍ ଖାଲି ଟିକେ କହିବାର ଥିଲା, ମୋର ଟପିକ୍ ବିଷୟରେ କହିବେ। କାଲି ଆର୍ଜେ ଜ୍ୟୋତି ଆସିଥିଲେ, ମୁଁ ଟପିକରେ କଲ୍ କରିଥିଲି, ସେ ମୋ କଲ୍ଟି କାଟିଦେଲେ। ଯେ କିଛି କାରଣ ଜଣେଇଲେନି କି ମୁଁ ଟପିକ ବାହାରେ କିଛି କହିଲି କି ତାଙ୍କୁ କିଛି ଶ୍ଳାଲ ଲାଗୁନିରେ କିଛି ଅବଦ୍ର ଆମେ ବ୍ୟବହାର କଲି, କଥା କହିଲି, କିଛି ମୋର ଅସୁବିଧା ନାହିଁ, କିନ୍ତୁ ଲାଇଭ ଶୋରେ ହଜାର ହଜାର ଲୋକ ଶୁଣୁଛନ୍ତି। ସେ ଯୋଉ ଅବଦ୍ରାମୀରେ କଲ୍ଟି କାଟି ଦେଇଛନ୍ତି, ତା କାରଣ କଣ ମତେ ଟିକେ କହିବେ କି?
0: କିଛି ଟେକ୍ନିକାଲ ଇସ୍ୟୁ ହେଇଥିବ, ସେମିତି ଜାଣିଶୁଣି ଆମେ କରିବୁନି।
1: ଟେକ୍ନିକାଲ ଇସ୍ୟୁ ନୁହେଁ ଆଜ୍ଞା, ମୋ ପରେ ଆଉ ଜଣେ ଭାଇ ବି କଲ୍ କଲେ, ତାଙ୍କ ସହିତ ବହୁତ ହସିକି ମାନେ ସେ କଥା ହେଲେ, ବହୁତ ମଜାରେ। ମାନେ କଣ, ମୁଁ ତାଙ୍କର ଶତ୍ରୁ ନା ମତେ ସେ କଣ ସେ ଜୋକର ଭାବୁଛନ୍ତି ନା କଣ?
0: ସେମିତି କିଛି ବି ମୁଁ ବୁଝିଲି, ଜମା ବି ଆପଣ ପର୍ସନାଲି ନିଅନ୍ତୁନି, ବ୍ୟକ୍ତିଗତ ଭାବେ ଆମେ
1: କମ୍ପ୍ଲେନ ଦେଇଛି ତାଙ୍କ ହେଡ୍ ଅଫିସ ଦିଲ୍ଲୀ ଅଛି, ସେଠି ଗୋଟେ ଇମେଲ ମାଧ୍ୟମରେ ତାଙ୍କ ନାଁରୁ ଗୋଟେ କମ୍ପ୍ଲେନ ପଠେଇ ସାରିଲେଣି, ମୁଁ କାଲି ରାତିରେ ପଠେଇଛି। କଣ ପାଇଁ ସେ କାଟିଦେଲେ କଲ୍ଟି? କାରଣ ଜଣେଇବେ ଯେ ମୁଁ ତମେ ଟପିକ ବାହାର କହିଲେ ମୁଁ ଆପଣଙ୍କ କଲ୍ଟି କାଟିଦେବାକୁ ବାଧ୍ୟ ହେବି, କହି କାଟିଦେଲେନି ମୁଁ ଖୁସି ହେଇଥାନ୍ତି, ଲାଇନ ତ ଅଛି ସେ କାଟିଦେଲେ, ତାମାନେ କଣ?
0: ବ୍ୟସ୍ତ ହୁଅନ୍ତୁନି, ଆପଣ ଆପଣଙ୍କ କାମ କରିଛନ୍ତି, ଆଗକୁ ନିଶ୍ଚୟ
1: ଦରକାର ପଡିଲେ ମୁଁ ମେଲ୍ ପଠେଇବି, ପୋଷ୍ଟାଲ ବି ପଠେଇବି, ମୁଁ ଛାଡ଼ିବିନି। ଅପମାନ ଟି ଲାଗିଛି ନା, ହଜାର ହଜାର ଲୋକ ଶୁଣୁଛନ୍ତି, ମୁଁ ଛାଡ଼ିଦେବି କି? ମୁଁ ଛାଡ଼ିବିନି। ସେ କଣ ପାଇଁ କଲେ ସେଟା ମୁଁ ଜଣେଇବି। ଠିକ ଅଛି ମ୍ୟାଡମ୍, ମୁଁ ଟପିକ ବିଷୟରେ କହୁଛି।
0: କୁହନ୍ତୁ କୁହନ୍ତୁ କୁହନ୍ତୁ।
1: ଯେ ମୋର ପୁରୁଣା ଜିନିଷ ଆଜ୍ଞା, ମୁଁ ମୋ ବୋଉ ଯେତେବେଳେ ଥିଲା, ବାପା ଆଣିଥିଲେ ଛୋଟ ତାଟିଆ ଆଉ ଗିଲାସ, ମୁଁ ତ ଛୋଟ ଥିଲି ମାନେ
0: ଆଜ୍ଞା,
1: ସେତେବେଳେ ସେ ମତେ ଖୋଇ ଦଉଥିଲେ ବୁଲେଇ ବୁଲେଇ ଜନସାରା ଦେଖିକି, ଆଉ ନ ଖାଇମି ବାପା କହୁଥିଲେ ତୋ ମାମୁଁ ଆଇଲାଣି ନେଇଯିବ, ସେ ଅଖାରେ ପୁରେଇକି ଆଇଲାଣି ପାଗଳା ଧାରା ନେଇକି ପଳେଇବ।
0: ଆଚ୍ଛା, ଆପଣ ଯେହେତୁ ତାଟିଆ ଗ୍ଲାସ କହିଲେ, ମୋର ବି ମନେ ପଡିଗଲା ଯେ ମୋର ବି ଏମିତି ସାଇତା ହେଇକି ଅଛି ଗୋଟେ କୁନି ଗ୍ଲାସ।
1: ଏବେ ମୋରି ମାନେ ମୋରି ଭାଇଟା ପୁଅ ଝିଅ, ମୁଁ ତ ମ୍ୟାରେଜ କରୁନି, କିନ୍ତୁ ମୋ ବଡ ଭାଇ ଝିଅ ପିଲା ଆସିବ ଛୋଟ ଛୋଟ।

0: ସେମାନେ ଖାଉଛନ୍ତି ଖାଉଛନ୍ତି ମୁଁ ତାଙ୍କୁ କହେ ମୁଁ ଯେତେବେଳେ ଖାଇବେ ମୁଁ କହିବି ବାବା ଏଇ ଏଇ ହଉଛି ସେଇ ତାଟିଆ ମୁଁ ଖାଉଥିଲି ତୋ ଦାଦା ଖାଉଥିଲା ଏଇ ଘାତ ଖାଉଛି ତା ପାଟି ଲାଗିବ ସିଏ କହିବ ତୁ ଆ କରୁ ମୁଁ ତତେ ଖୁଇଦେବି ମତେ ମାନେ କହ ଆ କର ମୁଁ ଖୋଇଦେବି ମାନେ ସିଏ କହି ଧୋଡ଼ିକି ଆସି ତା ପାଟି ଫିଟିବନି ସେ ଆସି ମୋ ପାଟିରେ ପୁରେଇ ଦବ ଯାହା ଖାଇବା ଦିଅ ଆଣି ପୁରେଇ ଦବ
1: ସେ ଜାଣିପାରୁଛି ଛୋଟ ପିଲା ହେଲେ ବି ଆପଣ ସେ ଇମୋସନ୍ସ କୁ ଖୋଜୁଛନ୍ତି ମିସ୍ କରୁଛନ୍ତି ତ ସେ ସେଇଆ ହିଁ କରେ ଆଉ ପିଲାଙ୍କୁ ମାନେ ପିଲା ବି ଯାହା ଦେଖନ୍ତି ନା ସେମାନେ ସେଇଟା ବି ଆଗ ଅନୁକରଣ କରନ୍ତି
0: ଘରେ ବି ଆହୁରି ବହୁତ କିଛି ଜିନିଷ ଅଛି ବାପା ବି ଏକ୍ସପୋର୍ଟ କରିଯାଇଛନ୍ତି ତାଙ୍କର ଜିନିଷ ଚଷମା ତାଙ୍କର ଘଡ଼ି ସବୁ ଅଛି ସବୁ ଆଜି ପର୍ଯ୍ୟନ୍ତ ମୁଁ ସାଇତ କରି ରଖେ ବାପା ନଥିଲେ ବି ଯୁଆଡେ ଗଲେ ବି ଘରକୁ ପଳାଇ ଆସିଲେ ବି ସେ ଜିନିଷ ଦେଖିଦେଲେ ମତେ ଲାଗେ ଯେ ବାପା ଆଜି ପର୍ଯ୍ୟନ୍ତ ବସିଛନ୍ତି ଆମ ଘରେ ସେଥିପାଇଁ ବହୁତ ଖୁସି ଇଏ ବି ଲାଗେ ଟିକେ ମନ୍ଦୁକ ବି ଲାଗେ
1: କିନ୍ତୁ
0: କଣ କରିବି ଆଜ୍ଞା
1: ଠିକ ଅଛି କିଛି କଥା ନାହିଁ ଶୁଣନ୍ତୁ କିଛି ନ ଛାଡିଲେ ଆଗକୁ ବଢି ପାରିବେନି ନୁହେଁ କି ଏଇଟା ହିଁ ତ ଆମର ନିୟମ କାଳର ନିୟମ ହଉଛି ଏଇଟା କିଛି କଥା ନାହିଁ ସମୟ ଅଭାବ ରହିଛି ତେଣୁକରି ଆମେ ଏବେ ବିଦାୟ ନଉଛୁ କିନ୍ତୁ ପ୍ରମିସ ରହିଲା ନିଶ୍ଚୟ ଆପଣଙ୍କ ସହିତ ଆଗକୁ କଥା ହବୁ ଠିକ ଅଛି ରହିଲେ ନମସ୍କାର ତ ଏଇଥିଲେ ସୁରେନ୍ଦ୍ର ଭାଇ ଅଭିମାନର ସହିତ କଲ୍ କରିଥିଲେ ଆମେ ଦୁଃଖିତ କିନ୍ତୁ ଆଗକୁ ସେଭଳି ହବନି ଯେମିତି ଆମେ ନିଶ୍ଚୟ ସଜାଗ ରହିବୁ ଏତିକି କଥା ଦଉଛୁ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍କୁ ଏଇଠି ରଖୁଛୁ ଏବଂ ବହୁତ ଭଲ ଲାଗିଲା ଆପଣ ସମସ୍ତଙ୍କ ସହିତ କଥା ହେଇ ଏମିତି ରହିଥାନ୍ତୁ ଆମ ସହ ଦିଲ୍ ସେ ଦିଲ୍ ତକ୍ କାରଣ ଆଗକୁ ଆସି ଏଫ୍ଏମ୍ ନ୍ୟୁଜ୍ ହେଡ୍ଲାଇନ୍ସ ଆପଣ ରହିଥାନ୍ତୁ ଏମିତି ଆମ ସହ
2: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
3: ନମସ୍କାର ଶ୍ରୋତା ବନ୍ଧୁ ସନ୍ଧ୍ୟା ଛଅଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଆଜି ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକୋତ୍ତରରେ ନାମ ଲେଖାଇବା ପାଇଁ ସିଟ୍ ସଂଖ୍ୟାକୁ ବୃଦ୍ଧି କରାଯାଇଛି ନିଟ୍ ୟୁଜି ପୁନଃ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳଙ୍କ ସୂଚନା ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ ସାମୁହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତ ଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ ବୋଲି କହିଲେ ରାଷ୍ଟ୍ରପତି ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମ ଆପ୍ ଟେଲିଗ୍ରାମ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କଲା ଏନ୍ଟିଏ ଶ୍ରୋତାବନ୍ଧୁ ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା ଆପଣମାନେ ମୋର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟା ସମୟରେ ନମସ୍କାର

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅଣୁ ରହିଛି ଆଜି ଆପଣଙ୍କ ସହ ସ୍ଥାନୀୟ ଘୋଷଣାକୁ ନେଇ ଅର୍ଥାତ୍ ଆଜିର କାର୍ଯ୍ୟକ୍ରମ କ'ଣ ସବୁ ଆପଣ ଶୁଣିବେ ଆଗକୁ କ'ଣ ରହିଛି ତାହା ଜାଣିବା ପାଇଁ ଏବେ ବି ଆପଣ ଟ୍ୟୁନ୍ ଇନ୍ କରିପାରିବେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ତେବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ସମୟ ସନ୍ଧ୍ୟା 6:10 ଆଜି ଶୁଣିବେ ଏହାର 53ତମ ଭାଗ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ରହିଛି ସନ୍ଧ୍ୟା 6:30 ସନ୍ଧ୍ୟା ଆସର 7:25 ଗୀତରେ ମିତରେ ଶୁଣିବେ ରାତି 8:02 ଅଭୁଲା ସ୍ମୃତିର ସମୟ ରାତି 9:15 ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ତେବେ ଚାଲନ୍ତୁ ଜାଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ କିଛି ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 72ତମ ଭାଗ ଶୁଣିବେ 6:40 ଆମର ସ୍ୱାସ୍ଥ୍ୟ ରହିଛି 7:10 ବିଷୟ ବନ ପୋଡ଼ିବା ଯୋଗୁଁ ବାୟୁ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଗୀତାଞ୍ଜଳି କର

ସକାଳ 7:25 ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡିର ସମୟ 8:30 ଡାଇନ୍ ଇନ୍ ଲାଇଟ୍ ଚିଟ୍ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5:02 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ଯୋଗେ ଆପଣଙ୍କ ମତ ରଖିପାରିବେ। ଦିନ 10 ରହିଛି ରେନ୍ବୋ ଏସ୍ଏମ୍ଏସ୍।

ଓଡ଼ିଆ ଚଳଚ୍ଚିତ୍ର ଗୀତ ମୋ ଦେଶ ଶୁଣିବେ ଅପରାହ୍ନ 3:30 ସୁରିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4:00 ଅପରାହ୍ନ 4:50 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 54ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ଆଉ ପରେ 6:30 ରହିଛି ଆରାଧନା।

ଆକାର ସମୟ ଦିନ 11ଟା ଦିନ 11:30 ରହିଛି। ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପଡ୍ ରିଲେ କରି ପ୍ରଚାର କରୁଛୁ, କ୍ଷମା କରିବେ, କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ମଧ୍ୟାହ୍ନ 12ଟା ସମୟରେ ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଦିନ 10:10 ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ରଖିପାରିବେ। ଦିନ 2:45 ଶୁଣିବେ କେତୋଟି ପୁରୁଣା।

ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 53ତମ ଭାଗ। ବର୍ତ୍ତମାନ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ। ଏମିତି ରହିଥାନ୍ତୁ ଆମ ସହ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ। ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ସମୟ ଆରାଧନାର। ଦିନସାରା ବ୍ୟସ୍ତତମ ଜୀବନ ଏବଂ ଜଞ୍ଜାଳମୟ ସଂସାରରୁ କିଛି ସମୟର ବିରତି ନେଇ ସେଥିରୁ ନିବୃତ୍ତ ହୋଇ ଯେତେବେଳେ ମଣିଷ ପ୍ରଭୁଙ୍କୁ ଆରାଧନା କରେ ସେତେବେଳେ ଏତିକି କହେ ଯେ ହେ ପ୍ରଭୁ, ଯଦି କିଛି ଭୁଲ ହେଉଛି ତେବେ କ୍ଷମା କର ଏବଂ ମୋତେ ସଠିକ୍ ଦିଶାନିର୍ଦ୍ଦେଶ କର। ଚାଲନ୍ତୁ ତାଙ୍କୁ ହିଁ ସ୍ମରଣ କରିବା, ଜଗତର ନାଥଙ୍କୁ ମନେ ପକାଇବା, ଶୁଣିବା ଏକ ଭକ୍ତିଗୀତ ଆରାଧନାରେ।

ପ୍ରଭୁ, ତୁମ ନାମ ଜପି ଜପି ଏଇଭଳି ଦିନ ବିତୁଥାଉ। ଯେତିକି ଦିନ ପାଇଁ ଏ ସଂସାରକୁ ପ୍ରେରଣ କରିଛ, ସେତିକି ସମୟ ଭଲ କାମ କରି ବିତିଯାଉ ଏବଂ ଏ ଜୀବନ ସମସ୍ତଙ୍କ କାମରେ ଲାଗୁ, ଆଉ କିଛି ଓଠରେ ହସ ଆଣିଦେଉ। ଏତିକି କାମନା, ଏତିକି ପ୍ରାର୍ଥନା, ଆରାଧନା।

0: ମୁଖ୍ୟ ସମ୍ବାଦ ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଦାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନୂତନ ଭାରତର ପରିଚୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, ଯୋଜନା ଅଧୀନରେ ପ୍ରାୟ 17 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଏହି ଅର୍ଥରାଶି ସେମାନଙ୍କ ଉଜ୍ଜଳ ଭବିଷ୍ୟତର ଅଭିବ୍ୟକ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା କେ ସହଯୋଗ ଅବ ତକ କରିବ 17 ଲକ୍ଷ ଜବ ସୃଜିତ ହୁଇ। ଫର୍ଷ୍ଟ ଟାଇମ୍ ଏମ୍ପ୍ଲୋଇଜ୍ କୋ ସୋସିଆଲ ସିକ୍ୟୁରିଟି କା କବଚ ବି ମିଳା। କରିବ 20 ଲକ୍ଷ ଯୁବା ଅପନି ପହଲି ନୌକରି କେ 6 ମହିନେ ପୁରେ ବି କରି 10 ଲକ୍ଷ ଯୁବା ସାଥିଓ କୋ ଅପନି ପହଲି ନୌକରି ମେ 6 ମହିନା ପୁରା କରନେ ପର ଇସ ଯୋଜନା କେ ତରହ ଉସକେ ଲାଭାର୍ଥ କେ ନାତେ ଇନ୍ସେଣ୍ଟିଭ ବି ମିଲ ଚୁକା ହେ।
0: ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ, ଉଦ୍ୟୋଗକୁ ପ୍ରୋତ୍ସାହନ ଏବଂ ରୋଜଗାର ନିର୍ମାଣକୁ ଏକ ଅଭିଯାନରେ ପରିଣତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ଭୋକାଲ ଫର୍ ଲୋକାଲ ଏବଂ ଲୋକାଲରୁ ଗ୍ଲୋବାଲ ନେଇଯିବାର ଅଭିଯାନ ଦେଶରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ପିଛିଲେ ଦଶକ ମେ ଡିଜିଟାଲ ଇକୋନୋମି ନେ ବି ଅବସର କି ଏକ ନଇ ଦୁନିଆ ବଢାଇ ହେ। ଗିଗ୍ ଇକୋନୋମି ହୋ, ପ୍ଲାଟଫର୍ମ ଇକୋନୋମି ହୋ, କଣ୍ଟେଣ୍ଟ କ୍ରିଏସନ ହୋ ୟା ଟେକ୍ନୋଲୋଜି ସର୍ଭିସେସ, ରୋଜଗାର କେ ନୟେ କ୍ଷେତ୍ର ତେଜି ସେ ଉଭର ରହେ। ଆଜ ଜିନ ଅବସର କି କଳ୍ପନା ବି ମୁସ୍କିଲ ଥି ବେ କରୋଡୋ ୟୁବାଓ କି ଆୟ କା ମାଧ୍ୟମ ବନ ଚୁକେ।
0: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 2 ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ବର୍ତ୍ତମାନ ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସୁବିଧା ସମ୍ପର୍କରେ ଅବଗତ ହେଉଛନ୍ତି। ଆଉ କିଛି ସମୟ ପରେ ରାଷ୍ଟ୍ରପତି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହା ବ୍ୟତୀତ ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଜିଲ୍ଲାର ଲୋକାର୍ପଣ ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ପହଞ୍ଚିବା ପରେ ପାହାଡ଼ପୁରଠାରେ ରାଷ୍ଟ୍ରପତିଙ୍କ ସହ

ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟର ବିକାଶ ପାଇଁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂରଣ ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ 47,600 କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ଉଦ୍ବୋଧନ ଦେବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। ଏଥିସହ ଭୁବନେଶ୍ୱରରେ 300 TPD କ୍ଷମତା ବିଶିଷ୍ଟ କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ୍ ପ୍ଲାଣ୍ଟ, କଟକ ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ନଦୀ ସେତୁ, ବୌଦ୍ଧ ଜିଲ୍ଲାର ଢାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଓ ସୁଦୃଢ଼ୀକରଣ ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର 300 ଶଯ୍ୟା ବିଶିଷ୍ଟ ନୂତନ ଭବନ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ 24 ଅଟଳ ବସ୍ଷ୍ଟାଣ୍ଡ ଓ 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,00,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀର ମୁଖ୍ୟ ଆକର୍ଷଣ ନନ୍ଦପଡ଼ାର ବୋମ୍ ବରାଡ଼, ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଯାଜ୍ଞେଶ୍ୱର ବାବାଙ୍କ ସମେତ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଜନସମାଗମ ଦେଖିବାକୁ ମିଳିଥିଲା। ଆଜି ରାତିରେ ଶିବ ପାର୍ବତୀଙ୍କ ମହା ଆଳତୀ ପରେ ନଗର ଭ୍ରମଣ କରି ଯୁଗଳ ଦର୍ଶନ ଦେବେ। ଶୋଭାଯାତ୍ରା ଆଜି ରାତିରୁ ବାହାରି ଆସନ୍ତାକାଲି ଅପରାହ୍ନ 4 ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଆଜି ସନ୍ଧ୍ୟାରୁ ନବବିବାହିତ ଦେବଦମ୍ପତି ନଗର ପରିକ୍ରମାରେ ବାହାରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଓଡ଼ିଶା ରାଜ୍ୟ ରେଶମ ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ ଟସର ପୋଷକ ବୃକ୍ଷ ନର୍ସରୀ ଓ ଏହାର ପରିଚାଳନା ବିଷୟରେ ଆଜି ଭୁବନେଶ୍ୱରରେ 5-ଦିନିଆ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ରେଶମ ଚାଷ ଏକ ଲାଭଜନକ ଚାଷ ବୋଲି କହିଛନ୍ତି। ରାଜ୍ୟରେ 14 ଜିଲ୍ଲାର 46,000 ଅଧିକ ଅନୁସୂଚିତ ଜାତି ଓ ଜନଜାତି ପରିବାର ଟସର ଚାଷ ସହ ଜଡ଼ିତ ଥିବାବେଳେ ରାଜ୍ୟର ପ୍ରାୟ 1,00,000 ଲୋକ ଏହି ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡ଼ିଛି। ଦେଶରେ ଆସନ୍ତା 21 ହେବାକୁ ଥିବା ନିଟ୍ ପୁନଃ ପ୍ରବେଶିକା ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରିଥିବା ପରୀକ୍ଷାର୍ଥୀଙ୍କୁ ରାଜ୍ୟ ସରକାର ମାଗଣା ବସ୍ ଯୋଗାଇଦେବେ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ବସ୍ଷ୍ଟାଣ୍ଡ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଏବଂ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ 26 ପରୀକ୍ଷା କେନ୍ଦ୍ର ପାଇଁ 108 ସ୍ୱତନ୍ତ୍ର ବସ୍ ଚଳାଚଳ କରିବ। ପରୀକ୍ଷାର୍ଥୀମାନେ ନିଜ ଆଡ୍ମିଟ୍ କାର୍ଡ ଦେଖାଇ ଜଣେ ଅଭିଭାବକଙ୍କ ସହ ନିଃଶୁଳ୍କ ବସ୍ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଥିବା ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ଏବଂ ଭିଭିପାଟ୍ ଗୋଦାମ ଘର ଯାଞ୍ଚ କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ 3 ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଗୋଦାମ ମଧ୍ୟରେ ଥିବା ଇଭିଏମ୍ ଓ ଭିଭିପାଟ୍ଗୁଡ଼ିକୁ ଯାଞ୍ଚ କରି ମୁଖ୍ୟ ଷ୍ଟକ୍ ରେଜିଷ୍ଟର ସହ ମେଳ କରାଇଥିଲେ। ବୌଦ୍ଧ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ବାଣିଜ୍ୟ, ପରିବହନ ଓ ଇସ୍କାତ ଏବଂ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ସମସ୍ୟା ସମାଧାନକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ରାଜ୍ୟ ସରକାରଙ୍କ 2 ସଫଳତା ନେଇ ଆଜି ପୁରୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅର୍ବାନ୍ ହାଟରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନା, ଧାନ ସଂଗ୍ରହ, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ବୟୋବନ୍ଦନା ଯୋଜନାରେ ରାଜ୍ୟ ସରକାର ସଫଳତା ହାସଲ କରିଥିବା ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ 2 ସେମି କଣ୍ଡକ୍ଟର ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଗୌରୀଶଙ୍କର ମାଝୀ ଓ ମନୋହର ରନ୍ଧାରୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାରେ ମଧ୍ୟ ରାଜ୍ୟ ସରକାରଙ୍କ 2 ସଫଳତାକୁ ନେଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
କେନ୍ଦ୍ର ଏନ୍ଡିଏ ସରକାରଙ୍କ ବାରବର୍ଷ ଓ

ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା ଅଧୀନରେ କୃଷକ ସମ୍ବାଦ ବୈଠକ ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରକ୍ତହୀନତାର କାରଣ ଓ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିକିଲ୍ ସେଲ୍ ବା ରକ୍ତ ଶିକୁଳି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଜୀବନରକ୍ଷା ବ୍ୟବଧାନକୁ ହ୍ରାସ କରିବା, ରକ୍ତ ଶିକୁଳି ଯତ୍ନରେ ସମାନତା। ଏହି ରୋଗରେ ଲାଲ ରକ୍ତକଣିକା ସାଧାରଣ ଆକୃତି ପରିବର୍ତ୍ତେ ଶିକୁଳି ଆକୃତି ଧାରଣ କରିଥାଏ, ଫଳରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଅମ୍ଳଜାନର ସ୍ୱାଭାବିକ ପ୍ରବାହ ବାଧାପ୍ରାପ୍ତ ହୁଏ, ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ। ରକ୍ତ ଶିକୁଳିର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସ୍କ୍ରିନିଂ, ସଚେତନ ସୃଷ୍ଟି ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି କଲେ ପ୍ରଧାନ। ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ରାଷ୍ଟ୍ରପତି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ଏବଂ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ, ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: दुई वर्षर गौरवमय सफलतार यात्रा एबे देछि ओडिसाको सफलता
1: बिहनरु बजार संग्रहरु बंटन समस्तक हितरे लोकंक सरकार समृद्ध कृषक योजना रे चासी भाई भौनी मानुकु वर्धित हाररे एमएसपी मिलुछि त्वरित एमएसपी प्रदान रे ओडिसा देशरे प्रथम सीएम किसान योजना रे चासी परिवारकु आर्थिक सहयोग मुख्यमंत्री कृषि उद्योग योजना रे आकर्षणीय सब्सिडी मत्स्य उत्पादन ओ रप्तानी रे राज्यर उल्लेखनीय अभिवृद्धि
0: समृद्ध ओ सशक्त ओडिसा पई विकास प्रतिश्रुति और जनसेवार प्रतिबद्धता युव शक्ति दक्षता नेतृत्व और क्रीड़ा प्रतिभा विकास व्यापक कार्यक्रम
1: विकास मूल मंत्र सुदक्ष मानव संबल दुर्नीति मुक्त शासन
0: विकास धारा ओडिशा सारा
2: यहाँ खबरें तोड़ी मरोड़ी नहीं जाती
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है
2: यहाँ होती है सीधी सटी और सच्ची खबरें
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं
2: क्योंकि ये है देश का सबसे भरोसेमंद न्यूज चैनल
4: सल मुक्त समाज गठन रे व्रती हेबा
5: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନ ରକ୍ଷା କ୍ଷେତ୍ରରେ ଥିବା ବ୍ୟବଧାନକୁ ଦୂର କରିବା ସିକିଲ୍ ସେଲ୍ ଚିକିତ୍ସାର ସମାଧାନ ଆଣିବା ଆଲେଖ୍ୟ ମୂଳରଞ୍ଜନ ମିଶ୍ର ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
6: ନମସ୍କାର ଶ୍ରୋତା ବନ୍ଧୁ ରାତି 7ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାରଙ୍ଗପୁରଠାରେ ପହଞ୍ଚିଛନ୍ତି ଏହି ଅବସରରେ ରାଷ୍ଟ୍ରପତି ଏମ୍ସ ସାଟେଲାଇଟ୍ ସେଣ୍ଟରର କଲେ ଉଦ୍ଘାଟନ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଏବଂ ରୋଜଗାର ସୃଷ୍ଟିକୁ ଏକ ଅଭିଯାନରେ ପରିଣତ କରାଯାଇଛି କହିଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2,400 କୋଟି ଟଙ୍କାର ପ୍ରୋହାହନ ରାଶି କଲେ ପ୍ରଦାନ ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି ସାମୁହିକ ଉଦ୍ୟମ ଦ୍ୱାରା ଦେଶରୁ ରକ୍ତ ଶିକୁଳି ରୋଗର ମୂଳୋତ୍ପାଟନ କରାଯାଇପାରିବ କହିଲେ ରାଷ୍ଟ୍ରପତି ନିଟ୍ ୟୁଜି ପୁନଃ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀଙ୍କ ସୁବିଧା ନିମନ୍ତେ ରାୟଗଡ଼ା ଜିଲ୍ଲାରେ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳଙ୍କ ସୂଚନା ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ ଜନସାଧାରଣଙ୍କ ସମସ୍ୟାକୁ ସମାଧାନ କରିବା ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସୂଚନା ଏବଂ ପଶ୍ଚିମବଙ୍ଗ ଗସ୍ତ କରି ଆସନ୍ତାକାଲି ପିଏମ୍ କିଷାନ ସମ୍ମାନନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଶ୍ରୋତାବନ୍ଧୁ ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା ଆପଣମାନେ ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟା ସମୟରେ ନମସ୍କାର

ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ସନ୍ଧ୍ୟାରେ ଆପଣଙ୍କ ସାଥିରେ ଇଭିନିଂ ଅପଡେଟ୍ସକୁ ନେଇ ଦେଶ ଦେଶତକ ଆଉ ଆପଣ ଆମକୁ ଶୁଣିପାରୁଛନ୍ତି 100.4 ମେଗାହର୍ଟ୍ଜ ଫ୍ରିକ୍ୱେନ୍ସିରେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ବି। ତ ଯେମିତି କି ଖୁବ୍ ସୁନ୍ଦର ବର୍ଷାଟିଏ ହେଇଯାଇଛି, ଅସହ୍ୟ ଗୁଳୁଗୁଳିରୁ ମଧ୍ୟ

ମୁକ୍ତି ମିଳିଛି ଏବଂ ସେଥିପାଇଁ ଚାଲନ୍ତୁ ପ୍ରଥମେ ଜାଣିନେବା କ'ଣ ରହିଛି ପାଣିପାଗ। ପାଣିପାଗର ପୂର୍ବାନୁମାନରୁ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ 50-60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତେଣୁ ଆପଣମାନେ ଯେଉଁମାନେ ବି ସେଇଠି ରହୁଛନ୍ତି ନିଶ୍ଚିତ ଭାବେ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ। କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏ ସମସ୍ତ ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ବିଜୁଳି ସହ 40-50 କିଲୋମିଟର

ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏ ସମସ୍ତ ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ବିଜୁଳି ସହ 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହେବା ସହ କେନ୍ଦୁଝର ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆପଣମାନେ ଯେଉଁଠି ବି ଥାନ୍ତୁ ନା କାହିଁକି ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ। ଆଉ ବର୍ଷା ଋତୁକୁ ଏ ଯେଉଁ ଆଗମନ ହୋଇଛି ମୌସୁମୀର, ତାକୁ ନିଶ୍ଚିତ ରୂପେ ସ୍ୱାଗତ କରନ୍ତୁ।

ତେଣୁ ଚାଲନ୍ତୁ ଆମେ ବି ସ୍ୱାଗତ କରିବା ଗୋଟେ ବ୍ୟୁଟିଫୁଲ ଟ୍ରାକ୍ରୁ ଯାହାକୁ ନେଇଛି ଚଳଚ୍ଚିତ୍ର ସାକ୍ଷୀ ରହିବ। ମୁଁ ଶଙ୍ଖା ସିନ୍ଦ୍ରରୁ ଗାଇଛନ୍ତି ତୃପ୍ତି ଦାସ ଏବଂ ଦେବାଶିଷ ମହାପାତ୍ର।

ଫ୍ରେଣ୍ଡସ୍, ପ୍ରତ୍ୟେକ ସମ୍ପର୍କରେ ସବୁଠାରୁ ବଡ଼ କଥା କ'ଣ ଥାଏ କହିଲେ? ବିଶ୍ୱାସ, ନୁହେଁ କି? ଭଲ ପାଇବା ତ ଥାଏ, ସ୍ନେହ ମମତା ବି ଥାଏ, କିନ୍ତୁ ଗୋଟେ ସମ୍ପର୍କର ଅସ୍ତିତ୍ୱ ସେତେବେଳେ ବଜାୟ ରୁହେ ଯେତେବେଳେ ସେ ଭିତରେ ବିଶ୍ୱାସ ରହିଥାଏ, ଆଉ ଯେଉଁଦିନ ବିଶ୍ୱାସ ଭାଙ୍ଗିଯାଏ ସବୁକିଛି ଛାରଖାର ହୋଇଯାଏ। ତେଣୁ ଏ ସମ୍ପର୍କ ଭିତରେ ଯେଉଁ ବିଶ୍ୱାସ ରହିଛି ସେଟାକୁ କେବେ ଭାଙ୍ଗିବାକୁ ଦେବେନି। ସେଟା ତେଣିକି ନିଜ ଉପରେ ହେଇଥାଉ ନା କାହିଁକି, କାରଣ ଯଦି ଆତ୍ମବିଶ୍ୱାସ ବି ରହିବନି ନା, ତେବେ ସୁବିଧା ଜାଗାରେ ଅସୁବିଧା ଦୁଇଗୁଣ ହୋଇଯିବ। ତେଣୁ ଆଉ କାହା ସହିତ ସମ୍ପର୍କ ଗଢ଼ି ଉଠିବା ପୂର୍ବରୁ ପ୍ରଥମେ ନିଜ ସହିତ ସମ୍ପର୍କ ଗଢ଼ିବାକୁ ଚେଷ୍ଟା କରନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ, ଏବଂ ଦର୍ପଣ ଆଗରେ ଛିଡ଼ା ହୋଇ ନିଜ ସହ ଆଗ ନିଜେ ଆଖି ମିଶାନ୍ତୁ ୱିଥ୍ କନ୍ଫିଡେଣ୍ଟ କନ୍ଫିଡେନ୍ସ। ତ କଥା ହେଲା ବେଳେ ବେଳେବେଳେ ଏଭଳି ବି ହେଇଥାଏ, ଇଭେନ୍ ଦର୍ପଣ ସାମ୍ନାରେ ଆପଣ ଯେତେବେଳେ କହୁଥିବେ ଏଇଟା ବି ହେଇଯିବ, କିନ୍ତୁ କିନ୍ତୁ କିନ୍ତୁ କିନ୍ତୁ ପରେ ପୁଣି କହିବେ ନା ମୁଁ ପାରିବି, ନା ମୁଁ କରିବି, ନା ମୁଁ ପାରିବି, ନା ମୁଁ କରିବି। ମାନେ ନାଟାକୁ କରିବି ଭିତରେ ଆଣିବେନି କି ପାରିବି ଭିତରେ ଆଣିବେନି, ନାକୁ ମାଇନସ୍ କରିବି ଆଉ ପାରିବି ଉପରେ ଧ୍ୟାନ ଦେବେ। ଦେଖିବେ ଆଗକୁ ଆପଣଙ୍କୁ କେହି ଅଟକେଇ ପାରିବେନି, ଆଉ ଆପଣ ସଫଳତାର ଶିଖରରେ ପହଞ୍ଚିଯିବେ। ତେଣୁ ନିଜ ଉପରେ ରଖନ୍ତୁ ବିଶ୍ୱାସ, ଆଉ ଆମ ଉପରେ ରଖନ୍ତୁ ଭରସା। କାରଣ ଶୁଣେଇ ଦେବାକୁ ଯାଉଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଦେଉ ସେ ଦେଉ ତାକୁ ଯାହାକୁ ଗାଇଛନ୍ତି ସବିଶେଷ ମିଶ୍ର ଏବଂ ଅନନ୍ୟା ଶ୍ରୀତମ ନନ୍ଦ ଫ୍ରମ୍ ଦ ମୁଭି ତୋର ମୋର କଟି।

କୋଇଲା ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ହେଭି ଇଲେକ୍ଟ୍ରିକାଲ୍ ଲିମିଟେଡ୍ ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ର ମିଳିତ ଉଦ୍ୟମରେ ଭାରତ କୋଲ୍ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ ଲିମିଟେଡ୍ ବିସିଜିସିଏଲ୍ ପ୍ରକଳ୍ପ ବିକଶିତ କରାଯାଉଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଭେଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କୋଇଲା ଗ୍ୟାସୀକରଣ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ଦୈନିକ 2000 ଟନ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ମନ୍ତ୍ରଣାଳୟ କହିଛି ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ଆମଦାନୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଉପରେ ନିର୍ଭରଶୀଳତା ହ୍ରାସ କରିବା, ଘରୋଇ କୋଇଲା ସମ୍ପଦର ମୂଲ୍ୟ ବୃଦ୍ଧିକୁ ପ୍ରୋହାହିତ କରିବା ଏବଂ ଆନୁଷଙ୍ଗିକ ଶିଳ୍ପଗୁଡ଼ିକର ବିକାଶକୁ ସହଯୋଗ କରିବା ପାଇଁ ଭାରତର ରଣନୀତିରେ କୋଇଲା ଗ୍ୟାସୀକରଣ ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହେଉଛି। କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା ପ୍ରତିରୋଧ ନିଷେଧ ଏବଂ ପ୍ରତିକାର ଆଇନ 2013 ପୋଷୋ ଆଇନ ଅଧୀନରେ ବ୍ୟାପକ ପଦକ୍ଷେପଗୁଡ଼ିକର ତୁରନ୍ତ ଏବଂ ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ମହିଳା କମିଶନ ଏନ୍ସିଡବ୍ଲ୍ୟୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ପରାମର୍ଶବଳୀ ଜାରି କରିଛନ୍ତି। କମିଶନ କହିଛନ୍ତି ଏହି ପରାମର୍ଶବଳୀରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ 18 ପଦକ୍ଷେପ ସୁପାରିଶ କରାଯାଇଛି। ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ମଧ୍ୟ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଏହାର ପ୍ରଦର୍ଶନ ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ କମିଶନ ଏହି ପରାମର୍ଶବଳୀକୁ ଦେଶର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ କମିଶନରମାନଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି। ସରକାରୀ, ବେସରକାରୀ, ସଂଗଠିତ କିମ୍ବା ଅସଂଗଠିତ ଯେକୌଣସି କ୍ଷେତ୍ର ହେଉ ନା କାହିଁକି, ପ୍ରତ୍ୟେକ କର୍ମକ୍ଷେତ୍ର ଯେପରି ପୋଷୋ ଆଇନର ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରେ ଏବଂ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ, ସମାବେଶୀ ଓ ଲିଙ୍ଗ ସମ୍ଭେଦନଶୀଳ କାର୍ଯ୍ୟ ପରିବେଶ ସୃଷ୍ଟି କରେ ତାହା ସୁନିଶ୍ଚିତ କରିବା ଏହି ପରାମର୍ଶବଳୀର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି ପ୍ରତ୍ୟେକ କର୍ମକ୍ଷେତ୍ର ସୁରକ୍ଷା, ସମ୍ମାନ ଏବଂ ସମାନ ସୁଯୋଗର ସ୍ଥାନ ହେବା ଆବଶ୍ୟକ। ପୋଷୋ ଆଇନର ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ କେବଳ ଏକ ଆଇନଗତ ବାଧ୍ୟତା ନୁହେଁ, ବରଂ ମହିଳାମାନଙ୍କ ସଶକ୍ତିକରଣ ଏବଂ ସେମାନଙ୍କୁ ଦେଶ ଗଠନରେ ସାମିଲ କରିବା ଦିଗରେ ଏହା ସମସ୍ତଙ୍କର ଏକ ସାମୁହିକ ଦାୟିତ୍ୱ ବୋଲି କମିଶନର କହିଛନ୍ତି। ମହିଳା ଆଇନଜୀବୀମାନେ ଯେପରି ସେମାନଙ୍କର ବୃତ୍ତିଗତ ଦାୟିତ୍ୱକୁ ପ୍ରଭାବଶାଳୀ, ସୁରକ୍ଷିତ ଏବଂ ସମାନ ସର୍ତ୍ତରେ ସମ୍ପାଦନ କରିବେ ସେଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଅଧିକାଂଶ ଅଦାଲତ, ଟ୍ରିବ୍ୟୁନାଲ୍ ଏବଂ କମିଶନଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଥିବା, ମହିଳା ବାର୍ରୁମ୍ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧାର ଅଭାବକୁ ଦର୍ଶାଉଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱର ସହ ବିଚାର କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଗତ କିଛି ଦଶନ୍ଧି ମଧ୍ୟରେ ଆଇନ ବୃତ୍ତିରେ ମହିଳାମାନଙ୍କ ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଇଛି। ତେବେ କେବଳ କାର୍ଯ୍ୟକ୍ଷେତ୍ରର ଦ୍ୱାର ଖୋଲିଦେବା ଉତ୍ସବ ପାଳନ କରିବାର ଯଥେଷ୍ଟ କାରଣ ହୋଇପାରିବ ନାହିଁ। ଅଦାଲତ ପରିସର ମଧ୍ୟରେ ବୃତ୍ତିଧାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସମ୍ପନ୍ନ ସ୍ଥାନ ଉପଲବ୍ଧ କରାଇବା ଏକ ଅପରିହାର୍ଯ୍ୟ ସର୍ତ୍ତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଭାରତର ଘରୋଇ ପ୍ରତିରକ୍ଷା ଉତ୍ପାଦନ 2014 46,000 କୋଟି ଟଙ୍କା ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ରେକର୍ଡ ସ୍ତରକୁ ସ୍ୱର୍ଶ କରିବା ସହ 1,78,000 କୋଟି ଟଙ୍କାରୁ ଅଧିକ ହୋଇଛି। ଶ୍ରୀ ସିଂ କହିଛନ୍ତି ପ୍ରତିରକ୍ଷା ରପ୍ତାନୀ, ଯାହା 2014 ପୂର୍ବରୁ 1,000 କୋଟି ଟଙ୍କା ରେକର୍ଡ ହୋଇଥିଲା, ବର୍ତ୍ତମାନ ତାହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ସରଞ୍ଜାମର ବିଶ୍ୱବ୍ୟାପୀ ବୃଦ୍ଧି ପାଉଥିବା ଚାହିଦା ଯୋଗୁଁ ପ୍ରାୟ 40,000 କୋଟି ଟଙ୍କାରେ ପହଞ୍ଚିଛି। ଆଜି ଅପରାହ୍ନରେ ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ 10,000 ଟନ୍ ବିଶିଷ୍ଟ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ସିଂ ଏହା କହିଛନ୍ତି। ପ୍ରସ୍ତାବିତ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ ମାଧ୍ୟମରେ ନିର୍ମିତ ହେବାକୁ ଥିବା ଯନ୍ତ୍ରାଂଶଗୁଡ଼ିକ କେବଳ ପ୍ରତିରକ୍ଷା ସରଞ୍ଜାମରେ ନୁହେଁ, ବରଂ ରେଳବାଇ, ଇସ୍ରୋ ଏବଂ ଡିଆର୍ଡିଓ ଭଳି ସଂଗଠନର ବିଭିନ୍ନ ଯନ୍ତ୍ରପାତିରେ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ ସିଂ କହିଛନ୍ତି। 10,000 ମେଟ୍ରିକ୍ ଟନ୍ ଆଲୁମିନିୟମ୍ ପ୍ରକ୍ରିୟାକରଣ କ୍ଷମତା ବିଶିଷ୍ଟ ଏହି ପ୍ରସ୍ତାବିତ ପ୍ରକଳ୍ପ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି ଭାବେ ଉଭା ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର ଉପସ୍ଥିତ ଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ପାସ୍ପୋର୍ଟ ପ୍ରଦାନ ପ୍ରକ୍ରିୟା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ହୋଇପାରିଛି କାରଣ ଏହା ଦ୍ରୁତ ସୁରକ୍ଷିତ ଏବଂ ବିକେନ୍ଦ୍ରୀକୃତ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଆଞ୍ଚଳିକ ପାସ୍ପୋର୍ଟ ଅଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର କହିଛନ୍ତି

ଦେଶର ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପାସ୍ପୋର୍ଟ ସେବା ସହଜରେ ଉପଲବ୍ଧ ହେଉଛି। ସେ କହିଛନ୍ତି ଜନସାଧାରଣଙ୍କ ଆଶା ଆକାଂକ୍ଷା ଅନୁଯାୟୀ ଏହି ପରିବର୍ତ୍ତନ ଡିଜିଟାଲ୍ ଶାସନର ଏକ ବଳିଷ୍ଠ ପ୍ରମାଣ। ପାସ୍ପୋର୍ଟ ସେବା କାର୍ଯ୍ୟକ୍ରମର 2.0 ସଂସ୍କରଣ ପ୍ରକୃତରେ ଏକ ବିକଶିତ ଭାରତ ପାଇଁ ବିଶ୍ୱସ୍ତରୀୟ ଗତିଶୀଳତାକୁ ପୁନଃ ନିର୍ଦ୍ଧାରିତ କରିଛି। ପାସ୍ପୋର୍ଟ କେବଳ କିଛି ପୃଷ୍ଠାର ଏକ ପୁସ୍ତିକା ନୁହେଁ, ବରଂ ଏହା ଆର୍ଥିକ ଗତିଶୀଳତା, ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଜାତୀୟ ପରିଚୟର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆମ ଦେଶର ବୈଦେଶିକ ନୀତି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଜଣେ ବିଶ୍ୱବନ୍ଧୁ ଭାବେ ପ୍ରତିଷ୍ଠିତ କରୁଛି। ଭାରତୀୟ ପାସ୍ପୋର୍ଟକୁ ସମ୍ମାନ ଓ ବିଶ୍ୱାସର ସହ ଦେଖାଯାଉଛି। ଏହି ଦସ୍ତାବିଜ୍ ପାଇବା ପ୍ରକ୍ରିୟା ଯେପରି ଏକ ସଂଘର୍ଷ ନ ହୋଇ ସାଧାରଣ ନାଗରିକଙ୍କର ଏକ ଅଧିକାର ହୋଇ ରହିବ ତାହା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି। ବ୍ୟାଡ୍ମିଣ୍ଟନରେ ଭାରତର ଅସ୍ମିତା ଚାଲିହା ଆଜି ଚୀନ୍ଠାରେ ଅନୁଷ୍ଠିତ ମାକାଉ ଓପନ୍ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ସେମିଫାଇନାଲ୍ରେ ଦକ୍ଷିଣ କୋରିଆର କାର୍ପ ଗା ୟୁନ୍ଙ୍କୁ ସେ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି ଏବଂ ମାକାଉ ଓପନ୍ ବ୍ୟାଡ୍ମିଣ୍ଟନର ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିହା।

ଏ ଥଣ୍ଡା ଥଣ୍ଡା ପାଗରେ ସନ୍ଧ୍ୟା ଆସରକୁ ଆପଣ ସମସ୍ତଙ୍କୁ ସ୍ୱାଗତ ଏବଂ ଏହି ସନ୍ଧ୍ୟା ଆସରକୁ ଆପଣ ଶୁଣିପାରୁଛନ୍ତି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆଉ 100.4 ମେଗାହର୍ଟ୍ଜ ଫ୍ରିକ୍ୱେନ୍ସିରେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସହ ଦେଲ ସେ ଦେଲ ତାକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ନେଇ ସନ୍ଧ୍ୟା ଆସର ହେଲେ ଆସର ଆରମ୍ଭ ହେବା ପୂର୍ବରୁ କପେ ଚା ହେଇଯାଉ ନା କ'ଣ କହୁଛନ୍ତି

ସୋ ଫ୍ରେଣ୍ଡସ୍, ଆମେ କଥା ହଉଥିଲେ ସିକଲ୍ ସେଲ୍ ଡିଜିଜ୍ ସମ୍ପର୍କରେ, ଯୋଉଟାକି ଗୋଟେ କୁହାଯାଇପାରିବ ଯେ ଏଇଟା ଗୋଟେ ବଂଶଗତ ରୋଗ, ଇନହେରିଟେଡ଼୍।

ଯଦି ଜଣେ ପୁରୁଷ ଓ ମହିଳା ଏମାନଙ୍କ ଭିତରେ ଏହି ରୋଗ ରହିଛି, ଏ ରୋଗର ବାହକ ବା ଆପଣ କହିପାରିବେ ତାଙ୍କ ଜିନ୍ରେ ରହିଛି, ତେବେ ସେମାନଙ୍କ ସନ୍ତାନମାନଙ୍କ ମଧ୍ୟରେ ସିକଲ୍ ସେଲ୍ ହେବାର ଆଶଙ୍କା 25% ରହିଥାଏ। ତେଣୁ ଯେଉଁମାନେ ବି ବିବାହ କରୁଛନ୍ତି ପ୍ରଥମେ ରକ୍ତ ପରୀକ୍ଷା କରେଇ ନେବା ଭଲ, ଏଇଟା ଆମେ କହୁନୁ, ଡାକ୍ତର କହୁଛନ୍ତି।

ସୋ ଫ୍ରେଣ୍ଡସ୍, ଆମେ କଥା ହେଉଥିଲେ ରକ୍ତ ଶିକୁଳି ରୋଗ ସମ୍ପର୍କରେ, ଯେହେତୁ ଆଜି ରହିଛି ୱାର୍ଲଡ ସିକଲ୍ ସେଲ୍ ଡେ ସେଥିପାଇଁ, ଏବଂ ଆମ ଓଡ଼ିଶା ସରକାରଙ୍କ ତରଫରୁ ମଧ୍ୟ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏଥିଲାଗି ହେଉଛି ଏବଂ ମାଗଣା ରକ୍ତ ପରୀକ୍ଷାର ସୁବିଧା ମଧ୍ୟ ଦିଆଯାଉଛି। ତେଣୁ ନିଶ୍ଚିତ ରୂପେ ଏସବୁ ସୁବିଧା ହାସଲ କରନ୍ତୁ ଏବଂ ସିକଲ୍ ସେଲ୍ ଏଭଳି ଏକ ରୋଗ ଯାହା ହେଲେ ତା'ର ନିରାକରଣ ତ ସମ୍ଭବ ନୁହେଁ, କିନ୍ତୁ ଜୀବନ ରକ୍ଷାର ଯେଉଁ ବ୍ୟବଧାନ ରହିଛି ତାକୁ ଆମେ ବଢ଼େଇ ପାରିବା ଏବଂ ଏ ସମ୍ପର୍କରେ ନିଶ୍ଚିତ ରୂପେ ସଚେତନ ରହିଲେ ରୋଗୀର ଯେଉଁ ଆୟୁଷ ରହିଛି ତାକୁ ଆଗକୁ ବଢ଼ାଯାଇପାରିବ। ତେଣୁ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ, ଆଉ ଏମିତି ଆମକୁ ଶୁଣିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍।

0: ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କନକ୍ରିଟ ଚଏସ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। କହିଲେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଓ ସ୍ୱାବଲମ୍ବୀ ହେବା ଦିଗରେ ଅଗ୍ରସର ହେଉଛନ୍ତି ଦେଶର ଯୁବପିଢ଼ି। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାଷ୍ଟ୍ରପତି। ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି 25,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କୋଇଲା ଗ୍ୟାସୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ପୋଷ ଆଇନର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନେଇ ସମସ୍ତ ରାଜ୍ୟକୁ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ପରାମର୍ଶବଳୀ ଜାରି। ଶୀତଳଷଷ୍ଠୀ ଯାତ୍ରାରେ ଆଜି ରାତିରେ ଯୁଗଳ ଦର୍ଶନ ଦେବେ ଦେବଦମ୍ପତି। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକ ନାମଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି। ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ମକାଉ ଓପନ୍ ବ୍ୟାଡ୍ମିଣ୍ଟନରେ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତର ଅସ୍ମିତା ଚାଲିଆ। ଏବଂ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।

କଣ ଫ୍ରେଣ୍ଡସ୍, ଜାଣିପାରିଲେ ସେ କିଏ, କାହା କଥା ଅନୁ କହୁଛି ଆପଣଙ୍କୁ, ଯାହାକୁ ଆପଣ ବି ଛାଡ଼ିପାରିବେନି ଆଉ ସେ ମଧ୍ୟ ଆପଣଙ୍କୁ ଛାଡ଼ିବନି। ତ ଆଉ ଗୋଟିଏ ଛୋଟିଆ ହିଣ୍ଟ ଦଉଛି, ଏଥିରୁ ହୁଏତ ଆପଣ ବୁଝିଯାଇ ପାରନ୍ତି। ଇସ୍କି ଫିତରତ ଭି ଅଜୀବ ହେ, ଇସ୍କି ଫିତରତ ଭି ଅଜୀବ ହେ, ହମେଶା ଟିକ୍ ଟିକ୍ ଟିକ୍ ଟିକ୍ ଟିକ୍ ଟିକ୍ କରତି ରହତି ହେ, ମଗର ନା ଖୁଦ ଟିକ୍ତି ହେ ଔର ନା ହମେ ଟିକ୍ନେ ଦେତି ହେ। ସହି ପକଡ଼େ ହେ ମାନେ ଆନ୍ସର, ମାନେ ସଠିକ୍ ଉତ୍ତର ହେଲା ଘଡ଼ି, ମାନେ ଘଣ୍ଟା। ସତ କଥା କହିବାକୁ ଗଲେ ଘଣ୍ଟା ଯେଉଁ ସମୟ ଦେଖାଏ, ଏ ସମୟର ପ୍ରବାହରେ ହିଁ ଆମେ ସମସ୍ତେ ବହି ଚାଲିଛେ। ସେ ସମୟ ହିଁ ଡିସାଇଡ୍ କରୁଛି କେତେବେଳେ କିଏ ଆସିବ, କେତେବେଳେ କିଏ ଯିବ। ଆଉ ଯେଉଁ ଏଇ ମଝିର ବ୍ୟବଧାନଟା ନା, ବହୁତ ମୂଲ୍ୟବାନ। ତେଣୁକରି ଘଡ଼ି ଦେଖାଉଥିବା ଏଇ ଯେଉଁ ସମୟଟାକୁ କେବେ ୱେଷ୍ଟ ହେବାକୁ ଦେବେନି, ବରଂ ୟାକୁ କାମରେ ଲଗେଇବେ। ଆଉ ବେଳେବେଳେ କ'ଣ ହୁଏ ନା, ଲାଗେ ଯେ କିଛି ଜିନିଷ ଆମେ ଯେଉଁ କରୁଛେ ଦ୍ୟାଟ୍ ଇଜ୍ ରିଅଲି ୱେଷ୍ଟ ଅଫ୍ ଟାଇମ୍। କିନ୍ତୁ ସତରେ କ'ଣ ଦ୍ୟାଟ୍ ଇଜ୍ ୱେଷ୍ଟ ଅଫ୍ ଟାଇମ୍, ଜାଣିବା ଏଇ ଗୀତରୁ। ଶୁଣୁଥାନ୍ତୁ ପିକେ ଫିଲ୍ମରୁ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ ଗାଇଥିବା ଏଇ ଗୀତଟି।

ପ୍ରଥମ ଥର ପାଇଁ ଯେତେବେଳେ ଫିଲ୍ ହୁଏ ଯେ କେହି ଜଣେ ଅତି ନିଜର ଫାର୍ଷ୍ଟ ଟାଇମ୍, ତ ସେ ଟାଇମ୍ଟା ସବୁବେଳେ ମନରେ ସାଇତା ହେଇ ରୁହେ, ପୁରା ଗୋଟେ ସ୍ୱିଟ୍ ମେମୋରି ପରି। ଆପଣ ବି ରଖିଥିବେ ସାଇତିକି, ହୁଏତ ସେଇ ଟାଇମ୍ର କିଛି ମେମୋରିଜ୍ ହଉ କିମ୍ବା ଆପଣଙ୍କ ପ୍ରିୟ ବା ପ୍ରିୟାର ରୁମାଲ ବା ସେ ଯେଉଁ ଆଖିରେ ଆଖି ମିଶିଯିବାର ମୁମେଣ୍ଟ ନିଶ୍ଚୟ ରଖିଛନ୍ତି ନା। ଆଇ ନୋ ଏସବୁ କହିଲା ବେଳେ ଗୋଟିଏ କଥା ଆପଣଙ୍କ ମାଇଣ୍ଡରେ ଆସୁଥିବ, ଉଫ୍ ସେ ସମୟଟା ଥମିଯାଇଥିଲେ ଭଲ ହେଇନଥାନ୍ତା। ଆଇ ନୋ ଆପଣ ସେଇଆ ହିଁ ଭାବୁଛନ୍ତି।

ଶୁଣୁଛନ୍ତି ଗୀତରେ ମିତରେ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ର ଅନୁସହ ଦିଲ୍ ସେ ଦିଲ୍ ତକ୍ ୱକ୍ତ ଆୟା ଔର ଗୁଜର ଗୟା ୱକ୍ତ ଆୟା ଔର ଗୁଜର ଗୟା ନ ଜାନେ କିଧର ଗୟା ତୁମ ଘଡ଼ି ଦେଖତେ ରହେ ଔର ହମ୍ ଭି ୱହୀ ଘଡ଼ି କୁ ତାକତେ ରହେ ଔର ୱକ୍ତ କବ ଆୟା ଔର କବ ଗୁଜର ଗୟା ଜାନେ ୱୋ କିଧର ଗୟା।

ଦୀପାଳି ଜାଳି ବସିଛି ପୂଜାରୀ, ହେଲେ ପୂଜାକୁ କାହିଁ ପାଉନାହିଁ ଖୋଜି। କିନ୍ତୁ ହଁ, ସେଇ ପୂଜା ଯେବେ ପାଲଟି ଯାଏ ପ୍ରିୟା, ତେବେ ସତରେ ବର୍ଣ୍ଣନା ହେଇଯାଏ ଅବର୍ଣ୍ଣନୀୟ, ତୁଳନା ହେଇଯାଏ ଅତୁଳନୀୟ। ସତରେ ପ୍ରତ୍ୟେକଟି ହୃଦୟକୁ ଲାଗେ, ମୋ ପ୍ରିୟାଠାରୁ ସତରେ କ'ଣ ଆଉ କିଏ ଏତେ ସୁନ୍ଦର।

ପ୍ରେମର କଳନା କେହି କରିପାରେ ନା, ଅନୁଭବ କରିହୁଏ ଯେବେ ଅନୁଭବୀ ବୁଝିପାରେ ପରସ୍ପର ମନର ପ୍ରୀତିବେଦନା। ତେବେ ଏ ଭଲ ପାଇବା ଚଢ଼େଇ ପରି ବେଳେବେଳେ ଆକାଶରେ ଉଡ଼ିବାରେ ବୁଲିବାକୁ ଚାହେଁ ଆଗକୁ ଆଗକୁ। ମନର ଚଢ଼େଇ ସତରେ କ'ଣ ଆୟତ୍ତ ହୋଇ ରହେ? ଇଏ ତ ସବୁବେଳେ ଚଳଚଞ୍ଚଳ, ଉଡ଼ି ବୁଲିବା ପାଇଁ ସବୁବେଳେ ପ୍ରସ୍ତୁତ।

କେତେବେଳେ ସେହି ପ୍ରେମ ରୂପକ କୀଟ ପାଖରୁ ଦୂରକୁ ପଳାୟନ କରେ, ତ କେତେବେଳେ ସେଇ ପ୍ରେମ ରୂପକ ଭଅଁର ଗୁଣୁଗୁଣୁ ହେଇ ଗାଇବାକୁ ଲାଗେ, ଯେ ପ୍ରିୟା ମୋର ଲାବଣ୍ୟବତୀ ହେଇଥିଲା।

ଭଲ ପାଇବାର ରଙ୍ଗ ଏମିତି ଧୀରେ ଧୀରେ ଗାଢ଼ ହେଇଯାଏ ଯେ ସେ ରଙ୍ଗ ଭିତରେ ଧରାପଡ଼େନି ନାଲି, ସବୁଜ, ଗୋଲାପୀ, ନୀଳ, ଧଳା, କଳା କିଛି ବି। ସେ ଗଭୀର ରଙ୍ଗରେ ବେଳେବେଳେ ଅସଲି ବି ନକଲି ଆଉ ନକଲି ବି ଅସଲି ଦେଖାଯାଏ। ସେଥିପାଇଁ ତ ମନଟା ଖୋଜି ହୁଏ ଶାଢ଼ୀର ରଙ୍ଗ ଭିତରେ, କେଉଁଟା ଅସଲି ଆଉ କେଉଁଟା ନକଲି।

ଜହ୍ନ ସହ ଚାଲନ୍ତୁ ଟିକେ ଆମ ଗାଁ ଆଡ଼କୁ ବୁଲିଯିବା, ଆଉ ଦେଖିଆସିବା ଆମ ଗାଁଟା କେତେ ସୁନ୍ଦର। ଶୁଣିବାକୁ ଚାହିଁଛନ୍ତି ଗଦାଧର ତାରାସିଆ ଭୁବନେଶ୍ୱରରୁ। ଗୋରୀ ତେରା ଗାଓ ବଡ଼ା ପ୍ୟାରା ଫ୍ରମ୍ ଦ ମୁଭି ଚୋର।

ପଟା ମୁଣ୍ଡେଇ କେନ୍ଦ୍ରାପଡ଼ାରୁ ମଣ୍ଟୁ ସାର୍ ଏବଂ କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ ମମତା ପାଲ ଶୁଣିବାକୁ ଚାହିଁଛନ୍ତି ଚଳଚ୍ଚିତ୍ର ମଜବୁର୍ର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଯାହାକୁ ଗାଇଛନ୍ତି ମହମ୍ମଦ ଅଜିଜ୍ ଏବଂ ଅନୁରାଧା ପୋଡ଼ୱାଲ। ତ ଚାଲନ୍ତୁ ଶୁଣିବା।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି କବିତା ଦାସ, ମହେନ୍ଦ୍ର ପ୍ରସାଦ ଦାସ, ଶକ୍ତି ସାଗର ଦାସ, ଶକ୍ତି ସିଦ୍ଧାନ୍ତ ଦାସ କଟକରୁ ଶୁଣିବାକୁ ଚାହିଁଛନ୍ତି ମୁଝସେ ଶାଦୀ କରୋଗିର ଏଇ ଗୀତଟି ଯାହାକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଦୀପ୍ସିତା ପଟ୍ଟନାୟକ ଭୁବନେଶ୍ୱରରୁ ଶୁଣିବାକୁ ଚାହିଁଛନ୍ତି ମିଷ୍ଟର ଆଶିକ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ଗାଇଛନ୍ତି କୁମାର ସାନୁ ଏବଂ ଲେଖିଛନ୍ତି ବହୁତ ସୁନ୍ଦର ଉପସ୍ଥାପନ ଆପଣଙ୍କର ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ ବହୁତ ବହୁତ ବହୁତ ଦିଲସେ ଧନ୍ୟବାଦ ଯେ ଆପଣ ଆମକୁ ଶୁଣୁଛନ୍ତି କନେକ୍ଟ ହେଇକି ରହିଛନ୍ତି ଏମିତି ଦିଲସେ ଦିଲ ତକ୍ ତ ଚାଲନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏଇ ଗୀତଟି।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରଭାତ ବଳିଆର ସିଂହ ଚନ୍ଦନ ଟୁନି ବାଙ୍କୀ କଲେଜ ବାଙ୍କୀରୁ ଲେଖୁ ଲେଖୁ ଲେଖିଦେଲି ଏହି ଚଳଚ୍ଚିତ୍ରର ଗୀତଟିଏ ଶୁଣିବାକୁ ଚାହିଁଛନ୍ତି ବାବୁଶାନଙ୍କ କଣ୍ଠରେ ଚାଲନ୍ତୁ ଶୁଣିବା ବାବୁଶାନଙ୍କ ସହ ଅଛନ୍ତି ନିବେଦିତା।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଗୋପାଳପୁର କଟକରୁ ଲେଖିଛନ୍ତି ନମସ୍କାର ରେଡିଓ ଏବଂ ଅନୁ ମ୍ୟାମ୍ ଓକେ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଲେଖିଛନ୍ତି ରେଡିଓ ମିନ୍ସ ଅଲ୍ ବିଲଙ୍ଗିଂ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍ ଅଫ୍ ରେଡିଓ ଏକ୍ଜାକ୍ଟଲି ରିକ୍ୱେଷ୍ଟେଡ୍ ସଙ୍ଗ ଫ୍ରମ୍ ଦ ମୁଭି ମାଚିସ୍ ଚପା ଚପା ଚରଖା ଚଲେ ଚାଲନ୍ତୁ ଶୁଣିବା ଏଇ ଗୀତଟି ଏବଂ ରେଡିଓ ପରିବାରର ଶୁଭମନ ଆସି ରହୁଛି ଆମେ ମଧ୍ୟ ଚାହୁଁଛୁ ଆପଣ ବହୁତ ଭଲରେ ରୁହନ୍ତୁ ଆଉ ଆମ ସହିତ ଏମିତି ଯୋଗାଯୋଗରେ ଥାଆନ୍ତୁ ଦିଲ୍ ସେ ଦିଲ୍ ତକ୍

ଶୁଣୁଛନ୍ତି ରେନ୍ବୋ ଏସ୍ଏମ୍ଏସ୍ କୁ କେବଳ ଆଉ କେବଳ ଆପଣଙ୍କ ଫେଭରେଟ୍ ଚ୍ୟାନେଲ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ, ଯାହାକୁ ଆପଣ ଶୁଣିପାରୁଛନ୍ତି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ବି ପୁରା ଦୁନିଆରେ ଫୁଲ୍ କ୍ଲାରିଟିର ସହ ଦିଲ୍ ସେ ଦିଲ୍ ତକ୍। ତ ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଛତିଶଗଡ଼ରୁ ହୀରା ମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ଲୋଖେଲାଲ ବର୍ମା ଏବଂ ଛତିଶଗଡ଼ର ଦତ୍ରେଙ୍ଗି ଭାଟ୍ଟାପାରାରୁ ସେମାନେ ଲେଖିଛନ୍ତି। ଶୁଣିବାକୁ ଚାହିଁଛନ୍ତି ମେହରବାନ ଚଳଚ୍ଚିତ୍ରର ଏହି ଗୀତଟି, ଯାହାକୁ ଗାଇଛନ୍ତି ସୋନୁ ନିଗମ ଏବଂ ଅନୁରାଧା ପୌଡ଼ୱାଲ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଁଲୁ କଟକରୁ ଶୁଣିବାକୁ ଚାହିଁଛନ୍ତି ଭାବି ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆଉ ପରେ ପରେ ରିକ୍ୱେଷ୍ଟ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ଶୁଣିବାକୁ ଚାହିଁଛନ୍ତି ଲତାଜୀଙ୍କ କଣ୍ଠରେ ମିଷ୍ଟର ନଟୱର ଲାଲର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ତ ଚାଲନ୍ତୁ ଶୁଣିବା ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଗୀତ।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ବାମ୍ବ ସୁପାଇ ସାଇ ଗାଁରୁ ରାକେଶ ତାନ୍ତି, ଦେବେନ୍ଦ୍ର ତାନ୍ତି, ପ୍ରକାଶ ତାନ୍ତି ଏବଂ ସାଥୀ ଶୁଣିବାକୁ ଚାହିଁଛନ୍ତି ଚଳଚ୍ଚିତ୍ର ଲଭ୍ ଷ୍ଟୋରିରୁ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଏବଂ ତା ଛଡ଼ା ଆମକୁ ଲେଖି ପଠାଇଛନ୍ତି ନାରାୟଣ ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ, ଯେ ସେ ଆଜିର କାର୍ଯ୍ୟକ୍ରମ ଶୁଣିଛନ୍ତି, ଖାସ କରି ସନ୍ଧ୍ୟା ଆସର ଶୁଣିଛନ୍ତି ଏବଂ ସିକଲ୍ ସେଲ୍ ରୋଗ ବିଷୟରେ ଯାହା ଲେଖିଛନ୍ତି ଯେ ତାଙ୍କ ଦୁଇ ପୁଅ ଏବଂ ସେ ନିଜେ ସିକଲ୍ ସେଲ୍ ରୋଗରେ ପୀଡ଼ିତ ଏବଂ ତାଙ୍କ ଧର୍ମପତ୍ନୀ ଏହି ରୋଗରେ ମୃତ୍ୟୁବରଣ କରିସାରିଛନ୍ତି। ବହୁତ ଯନ୍ତ୍ରଣାଦାୟକ ଏହି ରୋଗ, ଯିଏ ଜାଣିଛି ଯିଏ ରୋଗୀ ସେ ଅନୁଭବୀ, ତାଙ୍କ ହିସାବରେ ଯେହେତୁ ସେ ଅନୁଭବୀ ସେଥିପାଇଁ ଲେଖିଛନ୍ତି ଆମେ ବହୁତ ଦୁଃଖିତ, କିନ୍ତୁ କିଛି ଜିନିଷ ପରିବର୍ତ୍ତନ କରିହୁଏନି, ତଥାପି ଆଗକୁ ବଢ଼ିବାକୁ ହୁଏ, ଜୀବନରେ ସଂଘର୍ଷ କରିବାକୁ ହୁଏ। ତଥାପି କହିବି ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ, ଏତିକି ରେନ୍ବୋ ତରଫରୁ ଆପଣଙ୍କ ପାଇଁ ପ୍ରାର୍ଥନା। ତ ଆଗକୁ ଲେଖିଛନ୍ତି ଶୁଣିବା ପାଇଁ ଲଭ୍ ଷ୍ଟୋରିର ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍, ଯାହାକୁ ଗାଇଛନ୍ତି ଲତା ଜୀ, ଲତା ମଙ୍ଗେସ୍କର ଏବଂ ଅମିତ କୁମାର।

ପରବର୍ତ୍ତୀ ଗୀତଟି ରିକ୍ୱେଷ୍ଟ କରିଛନ୍ତି ହାଲୁ ଭାଇ ସେୟାନ ଆଠଗଡ଼ରୁ, ଏବଂ ତାଙ୍କ ସହ ଅଛନ୍ତି ପାୱାର ମ୍ୟାନ ତପନ। ଓକେ, ମାସୁମ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବାକୁ ଚାହିଁଛନ୍ତି, ଯାହାକୁ ଗାଇଛନ୍ତି ଅଭିଜିତ, ସାଧନା ସରଗମ ଏବଂ ସାଥୀ। ଚାଲନ୍ତୁ ଶୁଣିବା ଏ ଗୀତଟି।

କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକକୁ ଯଥାର୍ଥ କହିଲେ ଦିଲ୍ଲୀ ହାଇକୋର୍ଟ। ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ଚ୍ୟାନେଲ ଆରମ୍ଭ କଲା ଏନ୍ଟିଏ। ରାଜ୍ୟର ବିଭିନ୍ନ କଲେଜରେ ସ୍ନାତକ ନାମ ଲେଖା ପାଇଁ ସିଟ୍ ସଂଖ୍ୟା ବୃଦ୍ଧି। ରକ୍ତହୀନତାର କାରଣ ଓ ନିରାକରଣ ଉପରେ ଜନସଚେତନତା ସୃଷ୍ଟି କରି ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ ଶିକୁଳି ଦିବସ। ଭାରତ ଏବଂ ଆସିଆନ୍ ସୀମାପାର ଆତଙ୍କବାଦ ସମେତ ସବୁ ପ୍ରକାରର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି। ପାଣିପାଗ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ବର୍ଷାର ସମ୍ଭାବନା। ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ 9ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର, ଶୁଭରାତ୍ରୀ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ରାତି 11:07 ଚାଲନ୍ତୁ ଜାଣିବା ପାଣିପାଗ ପାଣିପାଗର ପୂର୍ବାନୁମାନରୁ ଜଣାଯାଏ ଯେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ବାଲେଶ୍ୱର ଭଦ୍ରକ ସୁନ୍ଦରଗଡ଼ କେନ୍ଦୁଝର ମୟୂରଭଞ୍ଜ ରାୟଗଡ଼ା କୋରାପୁଟ ମାଲକାନଗିରି ଗଜପତି ଏସବୁ ଜିଲ୍ଲାର କିଛି ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସହ 50-60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତାଛଡ଼ା ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଝାରସୁଗୁଡ଼ା ବରଗଡ଼ ସମ୍ବଲପୁର ଦେଓଗଡ଼ ଅନୁଗୁଳ ଢେଙ୍କାନାଳ ସୋନପୁର ବୌଦ୍ଧ ନୂଆପଡ଼ା ଏସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପବନ ବହିବାର ସମ୍ଭାବନା ରହିଛି। ପାଖାପାଖି 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ସେଠାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଓଡ଼ିଶାର ଅଧିକାଂଶ ସ୍ଥାନରେ ଖାସ କରି ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ତଟୀୟ ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଆସନ୍ତୁ ଜାଣିନେବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 72ତମ ସଂସ୍କରଣ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ ରହିଛି 7:10 ବିଷୟ ବନ ପୋଡ଼ିବା ଯୋଗୁଁ ବାୟୁ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ଗୀତାଞ୍ଜଳି କର। 7:25 ରହିଛି ଶୁଭ ସକାଳ ମର୍ଣ୍ଣିଂ ମେଲୋଡ଼ିର ସମୟ 8:30। ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଶୁଣିପାରିବେ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ଯୋଗେ ନିଜର ମତ ରଖିପାରିବେ। ଦିନ 10:00 ରହିଛି ରେନ୍ବୋ ଏସ୍ଏମ୍ଏସ୍ ଓ ପରେ ପରେ ଦିନ 11:00 ଶୁଣିପାରିବେ କଳାକାର ଏବଂ ଏଥିଲା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆମ ସହିତ ଆପଣଙ୍କର ଦେଖା ହେବ ଆସନ୍ତାକାଲି 5:55। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ଦିଅନ୍ତୁ ବିଦାୟ, ଶୁଭରାତ୍ରୀ, ନମସ୍କାର।

0: ପୁରୁଷ ଏବଂ ଚେତନା ଓ ଶକ୍ତିର ମହାମିଳନ। ଶିବଙ୍କୁ ପରମ ପୁରୁଷ ବା ନିରାକାର ଚେତନା ଏବଂ ଶକ୍ତିଙ୍କୁ ପରମ ପ୍ରକୃତି ବା ସୃଷ୍ଟିର ଆଧାର ଭାବରେ ଗ୍ରହଣ କରାଯାଏ। ଉଭୟଙ୍କର ମିଳନ ବିନା ସୃଷ୍ଟି ଅସମ୍ଭବ ବୋଲି ବିଶ୍ୱାସ ରହିଛି। ହଁ, ଶକ୍ତି ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ପ୍ରଳୟର କାରଣ ତଥା ମାତା ପାର୍ବତୀଙ୍କର ସ୍ୱରୂପ। ହଁ, ଏବଂ ତନ୍ତ୍ରଶାସ୍ତ୍ର ଅନୁସାରେ ତାନ୍ତ୍ରିକ ପରମ୍ପରାରେ ଶିବଙ୍କ ବିନା ଶକ୍ତି କିମ୍ବା ଶକ୍ତିଙ୍କ ବିନା ଶିବ ଯେପରି ଅଧୁରା। ହଁ, ଏବଂ ଶୀତଳ ସୃଷ୍ଟି ଭଳି ପର୍ବରେ ଶିବଶକ୍ତିଙ୍କର ମହାମିଳନ ହୋଇଥାଏ ଏବଂ ଶୀତଳ ଷଷ୍ଠି ହେଉଛି ଶିବଶକ୍ତିଙ୍କ ମହାନ ମିଳନର ପ୍ରତୀକ। ଅନେକ ଶୈବପୀଠରେ ଶିବଶକ୍ତିଙ୍କର ଏହି ଶୀତଳ ଷଷ୍ଠୀ ପାଳନ କରାଯାଏ। ହଁ, ଏଇ ତ ଆଖି ପଲକରେ ଚାହିଁଦେଲେ ଆଉ କିଛି ଦିନରେ ଶୀତଳ ଷଷ୍ଠୀ ଆସି ପହଞ୍ଚୁଛି। ହେଲେ ଆଜି ମହାପ୍ରଭୁ ଶିବଙ୍କର ବରଯାତ୍ରୀ ଆରମ୍ଭ ହୋଇଯିବ। ମାତା ପାର୍ବତୀଙ୍କୁ ବରଣ କରିବାକୁ ଯିବେ ମହାପ୍ରଭୁ ଭୋଳାନାଥ, ଆମ ଶିବ ଶମ୍ଭୁ। ସେହି ବିଷୟରେ ଆଗକୁ ଆହୁରି ଚର୍ଚ୍ଚା କରିବେ, କିନ୍ତୁ ବର୍ତ୍ତମାନ ପାଇଁ କିଛି ଭାବଭକ୍ତି ଭରା ଭଜନ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ଦଲସଦଲ ତାକରେ।
1: ଭକ୍ତବୃନ୍ଦ, ଦେବଦେବ ମହାଦେବଙ୍କର ଅତି ପ୍ରିୟ ବେଲପତ୍ର, ଜଣେ ଭକ୍ତ କହୁଛନ୍ତି ମହାଦେବଙ୍କ ପାଇଁ ବେଲପତ୍ରଟିଏ ତୋଳିଲା ବେଳେ ମୋତେ ସତେ ମହାଦେବ ଦେଖାଯାଆନ୍ତି ସେଇ ବେଲପତ୍ରରେ। ତେବେ ଆସନ୍ତୁ ଦେଖିବା ସେ ଭକ୍ତର ମନୋଭାବ କ'ଣ। ଜୟ ଶିବ ଶମ୍ଭୁ।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତଲସେ ତଲ ତକ ତଲସେ ତଲ ତକରେ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ସହିତ ଦେବ ମିତ୍ର ଅଛି ଆପଣଙ୍କ ସହିତ। ଶିବ ହେଉଛନ୍ତି କଲ୍ୟାଣକାରୀ, ମହାକାଳ ଏବଂ ସର୍ବୋଚ୍ଚ ଚେତନା। ହଁ, ଶିବଶକ୍ତି ଏ ହେଉଛନ୍ତି ହିନ୍ଦୁ ଧର୍ମରେ ପ୍ରକୃତି ଓ

ଶୁଣିଛନ୍ତି ଭବଭକ୍ତିଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଏବଂ ମିତ୍ର ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦଲସଦଲ ତାକରେ ହଁ ଶିବଶକ୍ତିଙ୍କର ମହାମିଳନର ପର୍ବ ହେଉଛି ଶୀତଳ ଷଷ୍ଠୀ ଏବଂ ଏହି ମହାମିଳନକୁ ଯିଏ ସ୍ୱଚକ୍ଷୁରେ ଦର୍ଶନ କରନ୍ତି କୋଟି କୋଟି ଜନ୍ମର ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ଆଜି ମହାପ୍ରଭୁ ଶିବଙ୍କର ବରଯାତ୍ରୀ ମାତା ପାର୍ବତୀଙ୍କର ବରଣ କରିବା ନିମନ୍ତେ ଆଗମନ କରିବେ। ଶିବଙ୍କ ସହିତ ତାଙ୍କର ସମସ୍ତ ବତ୍ସ୍ୟ, ତାଙ୍କର ସମସ୍ତ ଭକ୍ତ, ନନ୍ଦୀ, ଭୃଙ୍ଗୀ ଏବଂ ସମସ୍ତ ବେତାଳଗଣ ଯାତ୍ରା କରିବେ ମାତା ପାର୍ବତୀଙ୍କୁ ବରଣ କରିବା ପାଇଁ, ଯିଏ ଏ ସୃଷ୍ଟିର ଆଧାର, ଯିଏ ଏ ସଂସାରର ଆଧାର। ହଁ, ସେ ହେଉଛନ୍ତି ଶିବଶକ୍ତି, ଯାହାଙ୍କର ଅପୂର୍ବ ମିଳନ ଏବଂ ଏହି ଦୁର୍ଲଭ ମିଳନକୁ ଦର୍ଶନ କରିବା ନିମନ୍ତେ ଭକ୍ତମାନଙ୍କର ସମାଗମ ହେବ। ଶୀତଳ ଷଷ୍ଠୀ ବାସ୍ ଏଇ ପାଖରେ ଏବଂ ସମସ୍ତେ ଶିବଙ୍କ ନାମରେ, ଶମ୍ଭୁଙ୍କ ନାମରେ ଏବଂ ଶକ୍ତିଙ୍କ ନାମରେ ଭାବ ଏବଂ ପ୍ରେମରେ ଭିଜିବେ। ଠିକ୍ ସେମିତି ଆପଣ ବି ଭାବ ଏବଂ ପ୍ରେମରେ ଭିଜୁଥାନ୍ତୁ। 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦେଲ ସେ ଦେଲ ତାକରେ ଦେବ ମୈତ୍ରା ସହିତ।

ତନୁଚିନ୍ତା ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 70ତମ ଭାଗ।

ବିଦୁର ଆଉ ଉଦ୍ଧବ ଉଭୟ କୃଷ୍ଣ କଥାରେ ମହାନନ୍ଦ ଲାଭ କଲେ। ତାପରେ ଉଦ୍ଧବ ବଦ୍ରିକାଶ୍ରମକୁ ଗଲେ। ଶ୍ରୀକୃଷ୍ଣ ମର୍ତ୍ତଲୀଳା ଶେଷ ପୂର୍ବରୁ ବ୍ରହ୍ମଜ୍ଞାନ ମୈତ୍ରେୟ ମୁନିଙ୍କୁ ଦେଇଥିଲେ। ଉଦ୍ଧବଙ୍କ ଉପଦେଶ କ୍ରମେ ବିଦୁର ଗଙ୍ଗାତୀରରେ ମୈତ୍ରେୟ ମୁନିଙ୍କୁ ଭେଟିଲେ।

0: ଗୁଡ଼ିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଦେବମିତ୍ର ଅଛି ଆପଣଙ୍କ ସହିତ ଶୋ ଷ୍ଟାର୍ଟ ହୋଇଯାଇଛି ଶୁଭ ସକାଳର ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ ଆଇ ହୋପ୍ ସମସ୍ତେ ଉଠି ଯାଇଥିବେ ଏବଂ ନିଜର ଗରମ ଗରମ ଚା ଏବଂ କଫି ସହିତ ରେଡି ହୋଇଯାଇଥିବେ ରେଡିଓର ଧୁନ୍ ସହିତ ନିଜର ଧୁନ୍କୁ ଟିକେ ଷ୍ଟାର୍ଟ କରିବା ପାଇଁ ସକାଳୁ ସକାଳୁ ଉଠିବା ଆମ ସମସ୍ତଙ୍କ ପାଇଁ କାଠିକର ପାଠ ହୋଇଥାଏ କିନ୍ତୁ ୱାନ୍ସ ଆମେ ଷ୍ଟାର୍ଟଅପ୍ କରିଦେଲା ପରେ ଆଉ ଟେନସନ୍ ନଥାଏ ନିହାତି ଭାବରେ କିନ୍ତୁ ହଁ ଆଜିର ଏଇ ଦ୍ରୁତଗତିର ଜୀବନରେ ଆମେ ସମସ୍ତେ କାମ ପରିବାର ଦାୟିତ୍ୱ ଆଉ ଚିନ୍ତାରେ ଏତେ ବ୍ୟସ୍ତ ହୋଇ ପଡ଼ୁଛୁ ଯେ ନିଜ ପାଇଁ ସମୟ ବାହାର କରିବା ନା ଟିକେ କଷ୍ଟକର ହୋଇଯାଉଛି କିନ୍ତୁ କେବେ ଭାବିଛନ୍ତି କି ଟିକେ ସମୟ କାଢି କୋଉଠି ବୁଲି ଆସିବା ପାଇଁ ବୁଲି ଆସିଲେ ଆମ ମନ ଶରୀର କେତେ ଭଲ ହେଇଥାଏ ଆଉ ଏଇଟା ଆମ ଶରୀର ପାଇଁ କେତେ ଜରୁରୀ ସେ କଥା କେବେ ଆପଣ ଭାବିଛନ୍ତି ବୁଲାବୁଲି କେବଳ ନୂଆ ଜାଗା ଦେଖିବା ନୁହଁ ଏହା ହେଉଛି ନିଜକୁ ପୁଣି ଥରେ ଖୋଜି ପାଇବାର ଗୋଟେ ସୁନ୍ଦର ଉପାୟ ହଁ ଗୋଟେ ଛୋଟ ଟ୍ରିପ୍ ନିଜ ସହିତ ନହେଲେ କେବେ କେବେ ନିଜ ପରିବାର ସହିତ ଗୋଟେ ଦିନର ପିକନିକ୍ କିମ୍ବା ବନ୍ଧୁମାନଙ୍କ ସହିତ ଗୋଟେ ଛୋଟ ଜାଗାକୁ ବୁଲିଯିବା ବି ଭିତରର ଅନେକ ଚାପକୁ କମେଇ ଦିଏ କାହିଁକି ନା ଟିକେ ତ କାମ ଭିତରୁ ବ୍ରେକ୍ ମିଳିଯାଏ ଏଇ ବିଷୟରେ ଆହୁରି କିଛି ଅନେକ କଥା ହବ କିନ୍ତୁ ଏବେ ପାଇଁ ବ୍ୟୁଟିଫୁଲ ସ ଟ୍ରାକ୍ ଶୁଣୁଥାନ୍ତୁ ଦେବମିତ୍ର ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଷ୍ଟେ ଟ୍ୟୁନ୍ଡ।

0: ଆମ ରାଜ୍ୟ।
1: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
0: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
1: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
0: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
1: ବିକାଶର ଧାରା ଓଡ଼ିଶା ସାରା।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି।

ସୁଷ୍ଟାର୍ଟ ହେଇଯାଇଛି ମର୍ଣ୍ଣିଂ ମେଲୋଡିର ଆଉ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ସେ ଦିଲ୍ ତକ୍ ଅଞ୍ଜଲ ସେ ଦିଲ୍ ତକ୍ ରିତୁ ମିତ୍ରା ଅଛି ଆପଣଙ୍କ ସହିତ। ଜୀବନ ନା ବହୁତ ବଡ଼ ହେଇଥାଏ, କିନ୍ତୁ ଏଇ ଲମ୍ବା ଜୀବନରେ ଯେତେବେଳେ କିଛି ମ୍ୟୁଜିକ୍ ଆଡ୍ ହେଇଯାଏ, କିଛି ବ୍ୟୁଟିଫୁଲ୍ ଥିଙ୍ଗସ୍ ଆଡ୍ ହେଇଯାଏ, ସେତେବେଳେ ଲାଇଫ୍ ଆହୁରି ବ୍ୟୁଟିଫୁଲ୍ ଲାଗେ। ହଁ, ଜୀବନରେ କେବେ କେବେ ଏମିତି କିଛି ଗୀତ ଆସିଯାଏ ଯାହା ଶୁଣିଲେ ନା ମନ ନିଜେ ନିଜେ ଝୁମି ଉଠେ। ଶରୀର କ୍ଲାନ୍ତ ଥାଉ ବା ମନ ଭାରି ଥାଉ, କିନ୍ତୁ ଏଇ ମ୍ୟୁଜିକ୍ ବିଟ୍ର ତାଳେ ତାଳେ ପାଦ ନା ନିଜେ ନିଜେ ନିଜେ ନାଚିବା ଆରମ୍ଭ କରିଦିଏ। ଆଉ ବଲିଉଡ୍ର ସେଇ ଧୁମଧଡ଼ା ଗୀତ ଗୁଡ଼ିକ ସବୁବେଳେ ଆମ ସହିତ ଜଡ଼ିତ, ଯେମିତିକି ଆମର ମ୍ୟାରେଜ୍ ହେଲା, କିଛି ଫଙ୍କସନ୍ ହେଲା, ସବୁକିଛି ଜୀବନର ମୋଡ଼ରେ ନା ଏଇସବୁ ମ୍ୟୁଜିକ୍ ଆମ ସହିତ ସାଥ ଦିଏ। ତାହେଲେ ଚାଲନ୍ତୁ ନା ଆଜି ସେମିତି କିଛି ମ୍ୟୁଜିକ୍କୁ ମନେ ପକେଇବା, ସେମିତି କିଛି ଧୁମଧଡ଼ା ଟ୍ରାକ୍କୁ ମନେ ପକେଇବା, କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ରିତୁ ମିତ୍ରା ସହିତ। ଷ୍ଟେ ଟ୍ୟୁନ୍ଡ।

0: ଆଜ୍ଞା ଭଲ ଅଛି। ଆଚ୍ଛା କୁହନ୍ତୁ ଆପଣଙ୍କ ବକେଟ୍ ଲିଷ୍ଟ ଏମିତି କୋଉ ଜାଗା ଅଛି, ଆପଣଙ୍କ ସ୍ୱପ୍ନ ଅଛି କି ମୁଁ ଏଇ ଜାଗା ନିହାତି ବୁଲିବାକୁ ଯିବି, ଯେବେ ବି ହଉ କେବେ ନା କେବେ ନିହାତି ବୁଲିବାକୁ ଯିବି ଏବଂ ଦେଖି ଆସିବି।
1: ମୋର ଇଚ୍ଛା ଅଛି ହାଇଦ୍ରାବାଦର ରାମଜୀ ସିଟି ଷ୍ଟୁଡିଓଟା ଫିଲ୍ମ
0: ଫିଲ୍ମ ସିଟି। ଆଚ୍ଛା
1: ମୋର ସେଠି ମୋର ଭାରି ଇଚ୍ଛା ଯିବାକୁ, ଆଉ ଟିକେ ସାଙ୍ଗ ମିଳିଲେ ମୁଁ ସେଠି ଯିବାକୁ ଚାହୁଁଛି।
0: ତାହେଲେ ନିହାତି ଭାବରେ ଚାହୁଁଛୁ, ଆଉ ଏଇ ବର୍ଷ ହିଁ ଏକ୍ସପ୍ଲୋର କରନ୍ତୁ ରାମଜୀ ଫିଲ୍ମ ସିଟି। କେବେଠୁ ଭାବିଛନ୍ତି ଯିବେ ଯିବେ ବୋଲି, କିନ୍ତୁ ଯାଇପାରିବେ?

0: ପ୍ରଫୁଲ୍ଲ ପ୍ରଧାନ କହୁଛି କୁଆଁରପାଳ ମାଣିଆ ମନ୍ଦରୁ।
1: ଆଜି ଟପିକ ଉପରେ କଣ କହିବେ?
0: ଆମେ ମୋର ତ ମନ ଅଛି ଟିକେ କେଦାରନାଥ ଯିବାକୁ, ଦେଖାଯାଉ ଠାକୁରଙ୍କ କଣ ହଉଛି।
1: ଆଚ୍ଛା, କେଦାରନାଥ ଯିବା ପାଇଁ ଆପଣ କେବେଠୁ ପ୍ଲାନ କରିଛନ୍ତି କିନ୍ତୁ ସମ୍ଭବପର ହେଇପାରୁନି?
0: ଆମ ଗଲା ବର୍ଷ ଯିବା କଥା, ଆମର ଟିକେ ଅସୁବିଧା ହେଲା ଯେ ଯାଇପାରିଲୁନୁ। ଏ ବର୍ଷ ଯିବା କଥା ଯେ ଏଇ ଅଲଗା ଟାଇମ ହେଇଛି, ସବୁ ସାଙ୍ଗମାନେ ପଳେଇଲେ, ଆମର ଗୋଟେ କାମ ପଳେଇଲା, ଯାଉ ଯାଇପାରିଲିନି। ଆଉ ଆସନ୍ତା ବର୍ଷ କିମ୍ବା ଏବେ ଆର ମାସକୁ ଅତି ଗୋଟେ ବରାବ ଇଚ୍ଛା ଠାକୁରଙ୍କର ଯାହା ବରାବ, ଆଉ ଆପଣମାନଙ୍କର ଆଶୀର୍ବାଦ ହେଲେ ଯାଇପାରିବି ବୋଲି ଆଶା କରିଛି ଆଉ।
1: ଆଚ୍ଛା, ଆପଣ ଆପଣ ନିହାତି ଭାବରେ କେଦାରନାଥ ଯାଆନ୍ତୁ, ବହୁତ ସୁନ୍ଦର ଜାଗା, ସମସ୍ତଙ୍କ ଡ୍ରିମ୍ ପ୍ଲେସ୍, ମୋର ବି ଡ୍ରିମ୍ ପ୍ଲେସ୍ କି କେବେ ଯାଇକି ଠାକୁରଙ୍କର ଦର୍ଶନ ହବ। ସେ ଠାକୁରଙ୍କର ଡକା ଆସିଲେ ଆମେ ନିହାତି ଯାଇ ପହଞ୍ଚିବା, ଆଉ ଆପଣ ଯଦି ଶ୍ରଦ୍ଧା ଓ ଭକ୍ତିରେ ଚାହିଁଛନ୍ତି ଆପଣଙ୍କୁ ପ୍ରଭୁ ଭୋଲାନାଥ ନିହାତି ଡାକିବେ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ରଜ ତ ମୁଁ ବହୁତ ଭଲ ଭାବରେ କଟେଇଲି, ଆଶା କରୁଛି ଆପଣ ବି ବହୁତ ସୁନ୍ଦର ଭାବରେ କଟେଇଥିବେ। ପୋଡ ପିଠା ଖାଇଛି, ଚକୁଳି ପିଠା ଖାଇଛି, ଆଉ ମତେ ମିଠା ଆଇଟମ ବହୁତ ଭଲ ଲାଗେ। ଆଗରୁ ଆକ୍ଚୁଆଲି ମୋର ଟିକେ ଖଟା ଆଉ ରାଗ ପ୍ରତି ରୁଚି ଥିଲା, କିନ୍ତୁ ଏବେ ଧୀରେ ଧୀରେ ମିଠା ପ୍ରତି ରୁଚି ବଢିଛି। ତ ମିଠାରେ ରସଗୋଲା ହେଲା, ଛେନାପୋଡ ହେଲା, ଜିଲାପି ହେଲା, ଏସବୁ କିଛି ଖିଆ ହେଇଛି। ରଜ ପୁରା ଧୁମଧାମରେ ମନା ହେଇଛି, ଆଶା କରୁଛି ସମସ୍ତେ ବହୁତ ସୁନ୍ଦର ଭାବରେ ଓଡ଼ିଶାର ଗଣପର୍ବ ରଜକୁ ପାଳନ କରିଥିବେ।
0: ନିଶ୍ଚିତ ଭାବେ, ଆପଣ ବହୁତ ବଢିଆ କଥା କହିଲେ, ଆମର ବି ସେଇ କଥା ଏକମତ, ଆମେ ବି ସେମିତି ବହୁତ ବଢିଆରେ ରଜ କଟେଇଲୁ, ତେଣୁକରି ଆପଣ କଟେଇଦେବୁ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ମ୍ୟାମ, ରହିଲି, ନମସ୍କାର।
1: ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି, ଏମ୍ସି କଣ କହୁଛନ୍ତି ଆଜିର ଟପିକକୁ ନେଇକି। ହ୍ୟାଲୋ,
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ଆଜ୍ଞା ନମସ୍କାର, ଆପଣ କୋଉ ଜାଗାକୁ ଯିବା ପାଇଁ ମନରେ ଭାବିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଯାଇପାରି ନାହାନ୍ତି?
2: ଗୁପ୍ତେଶ୍ୱର ମହାଦେବ ମନ୍ଦିର।
1: ଆଚ୍ଛା, ଗୁପ୍ତେଶ୍ୱର ମହାଦେବ ମନ୍ଦିର ଯିବା ପାଇଁ ଭାବିଛନ୍ତି, କାହା ସହିତ ଯିବା ପାଇଁ ପ୍ଲାନ କରିଛନ୍ତି ଆପଣ?
2: ନାଇଁ, ମୁଁ ଏକୁଟିଆ ଯିବା ପାଇଁ ଯାଏ।
1: ଆଚ୍ଛା, କିନ୍ତୁ ଏପର୍ଯ୍ୟନ୍ତ ସେଟା ଫଳପ୍ରଦ ହେଇପାରିନି?
2: ନାଇଁ ନାଇଁ, ଯାଇପାରିନି ଆଉ।
1: ତାହେଲେ କେବେ ଗୋଟେ ଦିନ ଭାବିକି କୋଉ ଦିନ ବି ଗୋଟେ ବାହାରି ଯାଆନ୍ତୁ, ଶୁଭବେଳା ଦେଖି ସୋମବାର ଦେଖି ସକାଳୁ ସକାଳୁ ବାହାରି ଯାଆନ୍ତୁ।
2: ଏଇ ବର୍ଷ ଯିବାର ପ୍ଲାନ ଅଛି, ଦେଖାଯାଉ ପ୍ରଭୁଙ୍କର ଯଦି ଡୋରି ଲାଗିଲା ତାହେଲେ ନିଶ୍ଚିନ୍ତ ଭାବେ ଯିବି ଆଉ। ଏଇ ତ କୋରାପୁଟ ଜୟପୁର, ଆଉ ଜୟପୁର ଠୁ କିଛି ବାଟରେ ଗୁପ୍ତେଶ୍ୱର ମହାଦେବ ମନ୍ଦିର ଆଉ।
1: ଆଜ୍ଞା, ଏଇ ବର୍ଷ ନୁହଁ, ମୋ ହିସାବରେ ଆପଣ ଏଇ ମାସେ ଦୁଇ ମାସ ଭିତରେ ଆପଣଙ୍କର ଯାହା ମନରେ ଅଛି ସେ ମନପାଞ୍ଛା ଆପଣଙ୍କର ପୂରଣ ହେଇଯାଉ।
2: ଆଜ୍ଞା ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚାଲନ୍ତୁ ଦେଖିବା ନେକ୍ସଟ ଆମର କିଏ କଲର ଅଛନ୍ତି, ସେ କଣ କହୁଛନ୍ତି ଆଜିର ଟପିକକୁ ନେଇକି। ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ,
1: କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଜୟ ଜଗନ୍ନାଥ, ନମସ୍କାର, ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର, ଜଗତସିଂହପୁର।
1: ଆଜ୍ଞା କୁହନ୍ତୁ, ଆପଣଙ୍କର କୋଉଠିକି ଯିବାକୁ ମନେ ଅଛି ଏବଂ ଏପର୍ଯ୍ୟନ୍ତ ଫଳପ୍ରଦ ହେଇପାରିନି?
3: ଏମିତି ତ ମଣିଷର ଆଶା ବୈତରଣୀ, ହ୍ୟୁମାନ ୱାଣ୍ଟସ ଆର୍ ଅନଲିମିଟେଡ୍। ମୋର ନିଶ୍ଚିନ୍ତ ଭାବରେ ଇଚ୍ଛା ଅଛି ଟିକେ ଅଷ୍ଟ୍ରେଲିଆ, ସ୍ୱିଜରଲ୍ୟାଣ୍ଡ, ଗ୍ରେଟ୍ ବ୍ରିଟେନ୍, ନ୍ୟୁଜିଲାଣ୍ଡ, ଏଇସବୁ ଦେଶ ଯିବା ପାଇଁ, ବୁଲିବା ପାଇଁ କି ଆଉ।
1: ଆଚ୍ଛା, ଭାରତ ବାହାରକୁ ଯିବାକୁ ଆପଣଙ୍କର ଇଚ୍ଛା ଅଛି, ନିହାତି ଭାବରେ ଆଶା ରହିବ,
3: ଇଚ୍ଛା ଅଛି ଆଉ। ମୁଁ ତା ଫଳପ୍ରଦ କରିବା ପାଇଁ ମୁଁ ବି କୋସିସ ଜାରି ରଖିଛି, ନିଶ୍ଚିନ୍ତ ଭାବରେ ଯିବି, ଆଉ ଯେବେ ବି ଯିବି ଯଦି ହବ ଆପଣଙ୍କୁ ଡାକିବି, ସାଙ୍ଗ ହେଇକି ଯିବା ବୁଲି ଆସିବା ଟିକେ ଫରେନ୍ ଟୁର୍ ଆଉ।
1: ଆଚ୍ଛା, ନିହାତି ଭାବରେ ଆପଣଙ୍କର ଭିସା ବହୁତ ଜଲ୍ଦି ହେଇଯାଉ ଆପଣଙ୍କର।
3: ଟିକେ କୁଲୁ, ମନାଲି, ଆପଣଙ୍କର ଜାମ୍ମୁ କାଶ୍ମୀର ଥଣ୍ଡା ଏରିଆ ଟିକେ ବୁଲାବୁଲି କରିବାକୁ ବହୁତ ଇଚ୍ଛା ଅଛି।
1: ଶୀତ ଦିନ ଆସିଲେ ଆପଣ ନିହାତି ଭାବରେ ବୁଲି ଯାଆନ୍ତୁ, ପ୍ରଥମେ ଭାରତ ଭିତରେ ଯାହା ଯାହା ଜାଗା ଅଛି ସେସବୁ ବୁଲି ଯାଆନ୍ତୁ ଯାହା ଆପଣଙ୍କର ଇଚ୍ଛା ଅଛି, ତାପରେ ଆଉଟ୍ ଅଫ୍ ଇଣ୍ଡିଆ ଆପଣ ଯେମିତି କହିଲେ ଆପଣଙ୍କର ବହୁତ ଜଲ୍ଦି ଭିସା ହେଇଯାଉ, ଆପଣ ନିହାତି ଭାବରେ ବୁଲିକି ଆସନ୍ତୁ, ମନ ଖୁସି କରି ଆସନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
3: ଆପଣ ମାସଗୁଡ଼ା ଘଣ୍ଟ ଉଡେଇଥାନ୍ତି, ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ଦେବମିତ୍ରା ସହିତ, କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତାକ୍ ସହିତ। କିନ୍ତୁ ଏବେ ପାଇଁ ଏଭଳ ପୋଷାକ ଗୀତ କେକେ କଣ୍ଠରେ, କେବଳ ଆଉ କେବଳ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ବାସ ଆଉ କିଛି ସମୟର ଅପେକ୍ଷା ଆଉ କିଛି ସମୟ ଭିତରେ ଆପଣମାନେ ଶୁଣିପାରିବେ ସ୍କୁଲ ଟାଇମ୍, ଯେଉଁଠି ଛାତ୍ରମାନଙ୍କ ପାଇଁ ରହିଛି ସୁନ୍ଦର କାର୍ଯ୍ୟକ୍ରମ ଆଉ ଆମେ ନେଇ ଆସିଛୁ ଖାସ କରି ଏଫ୍ଏମ୍ ରେନ୍ବୋରେ ଆପଣମାନଙ୍କ ପାଇଁ। ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସ୍କୁଲ ଟାଇମ୍ ବାଇ ଭାରତ ମସାଲା।

0: ଜୀବନରେ ଆଉ ବହୁ ବୋଉର ଭାରି ଇଚ୍ଛା ଥିଲା ବାପାଙ୍କର ବି ଇଚ୍ଛା ଥିଲେ ଟିକେ ଯାଇଥାନ୍ତେ ମୁଁ ବହୁତ କଷ୍ଟ ତାଙ୍କୁ ତିରୁପତି ନେଇକି ଯାଇଥିଲି ଆଉ ଶିରିଡି ଯାଇଥିଲି ପୁରା
1: ତାଙ୍କର ଆଶା ତ ଆପଣ ପୂରଣ କରିଛନ୍ତି ତାଙ୍କୁ ତିରୁପତି ନେଇକି ଯାଇଥିଲେ
0: ସିଏ କହିଲେନି ମୁଁ ଖୁସିରେ ବାପା ବୋଉ ଶାଶୁ ଶ୍ୱଶୁର ଆମେ ଦି ଝିଅ ଆମେ ଆଠ ଜଣ ଯାଇଥିଲୁ ତିରୁପତି
1: ଆଜ୍ଞା
0: ବୁଲେଇକି ଆଣିଥିଲି କିନ୍ତୁ ମୋ ବାପା ବାପାରେ ଖୁସି ହେଲେ କିନ୍ତୁ ତାଙ୍କର ଇଚ୍ଛା ଥିଲା ଟିକେ ଶିରିଡି ଯିବା ପାଇଁ ତାରି ଭିତରେ ବୋଉ ଚାଲିଗଲେ ତାରି ଭିତରେ ବାପା ଚାଲିଗଲେ
1: କିଛି କଥା ନାହିଁ ଆପଣ ମନ ଦୁଃଖ କରନ୍ତୁନି ତାଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କର ଉପରେ ଅଛି ଏବଂ ବାବାଙ୍କର ଆଶୀର୍ବାଦ ବି ଆପଣଙ୍କ ଉପରେ ଅଛି ଆପଣ ନିହାତି ଭାବରେ ତାଙ୍କୁ ମନରେ ରଖି ତାଙ୍କୁ ହୃଦୟରେ ଧରି ଥରେ ଯାଇ ଶିରିଡି ଦର୍ଶନ କରି ଆସନ୍ତୁ ନିହାତି ଭାବରେ ଏହି ବର୍ଷ ଆପଣ ବୈଷ୍ଣୋଦେବୀଙ୍କୁ ଦର୍ଶନ କରନ୍ତୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ଜୟ ଜଗନ୍ନାଥ ଆପଣ ବି କଲ୍ କରିପାରିବେ ଅନ୍ୟ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ଦେବ ମିତ୍ର ସହିତ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ହ୍ୟାଲୋ
2: ହ୍ୟାଲୋ ମ୍ୟାଡମ୍ ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି ଆପଣଙ୍କର କୋଉ ଜାଗା ଯିବାକୁ ଇଚ୍ଛା ଅଛି କିନ୍ତୁ ଏପର୍ଯ୍ୟନ୍ତ ଯାଇପାରି ନାହାନ୍ତି
2: ମୋର ସବୁଠୁ ଫେଭରାଇଟ୍ ଜାଗା ହେଉଛି ପୁରୀ ଜଗନ୍ନାଥ ମନ୍ଦିର ସବୁବେଳେ ଇଚ୍ଛା ମୁଁ ସେଇଠି ଯିବି
1: ଆଚ୍ଛା ଆପଣ ଏଇ ବର୍ଷ ଜଗନ୍ନାଥ ଦର୍ଶନ କଲେଣି ନା ନାହିଁ
2: ଏବେ ଯାଇଥିଲି 15 ଦିନ ତଳେ
1: ଆଚ୍ଛା ତାହେଲେ ଆପଣଙ୍କର ଯେତେବେଳେ ଇଚ୍ଛା ହୁଏ ତାହେଲେ ଯାଇ ଜଗା ଦର୍ଶନ କରି ଆସନ୍ତି
2: ସବୁବେଳେ ମୋର ଜଗା ହେଉଛି ଅଲ୍ ଦ ବେଷ୍ଟ
1: ଚାରିଧାମ ଭିତରୁ ସବୁଠୁ ବଡ ଧାମ ପୁରୀ ତ ଆପଣ ନିହାତି ଭାବରେ ପୁରୀ ଯାଉଛନ୍ତି ଜଗା ଦର୍ଶନ କରି ସୁଖୀ ହେଉଛନ୍ତି ଆଉ ଆପଣଙ୍କଠୁ ସୁଖୀ ମଣିଷ କିଏ ହେଇପାରେ ନମସ୍କାର ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ଆପଣ ବି କଲ୍ କରିପାରିବେ ଅନ୍ ଦି ନମ୍ବର 0671230315 ଏବଂ ସେୟାର କରିପାରିବେ କୋଉ ପ୍ଲେସ୍ ଆପଣଙ୍କର ବୁଲିବା ପାଇଁ ଇଚ୍ଛା ଅଛି କିନ୍ତୁ ଏପର୍ଯ୍ୟନ୍ତ ଆପଣ ଏକ୍ସପ୍ଲୋର କରିପାରିନାହାନ୍ତି ନିହାତି ଭାବରେ ସେୟାର କରନ୍ତୁ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏନ୍ସି କଣ କହୁଛନ୍ତି ଆଜିର ଟପିକକୁ ନେଇକି ହ୍ୟାଲୋ ନମସ୍କାର ଶୁଭ ସକାଳ କିଏ କହୁଛନ୍ତି କୋଉଠୁ କହୁଛନ୍ତି ଆଜିର ଟପିକ ଉପରେ କଣ କହିବେ ଆପଣ କୋଉ ଜାଗା ବୁଲିବା ପାଇଁ ଇଚ୍ଛା କରିଛନ୍ତି କିନ୍ତୁ ଯାଇପାରିନି
3: ମୁଁ ତ ସେଇ ଜାଗାକୁ ଦେଖିନି କିନ୍ତୁ ଶୁଣିଛି ମହାରାଷ୍ଟ୍ର ନାସିକ ବୋଲି ଯେ ଜାଗା ଅଛି ସେ ଯୋଉ ପ୍ରତ୍ୟେକ ଗାଁରେ ଯୋଉ ଘରର ଦୁଆର ମୁହଁ ନାହିଁ ଆଉ ପ୍ରତ୍ୟେକ ଦୋକାନ ବଜାରରେ ମାନେ ଘରେ ମାଲିକ ଯିଏ ବସି ନାହାନ୍ତି ଏଠି ନିଜେ କିଣିବ ନିଜେ ପଇସା ରଖିକି ଆସିବ ତେଣୁ ସେଇ ଜାଗାକୁ ଯିବାକୁ ଭାରି ମାନେ ଇଚ୍ଛା ଆଗ୍ରହ ଯଦି ଭଗବାନ କେବେ ଚାହାନ୍ତି ତ ସେଇଠିକୁ ମୁଁ ଯିବାକୁ ଚାହିଁବି
1: ଆଚ୍ଛା ମହାରାଷ୍ଟ୍ର ନାସିକ ପାଖାପାଖି ଏ ସହର ଅଛି କି
3: ହଁ ମ୍ୟାମ୍ ମୁଁ ଶୁଣିଛି ମୁଁ ଦେଖିନି କିନ୍ତୁ ସେଇ ଗାଁଟେ ଅଛି ସେଠି ପ୍ରତ୍ୟେକ କୌଣସି ଘରେ ଦୁଆର ମୁହଁ ନାହିଁ ଆଉ ସବୁ ପୁରା ଓପନ୍
1: ଆଚ୍ଛା ଆପଣଙ୍କ ଠାରୁ ଶୁଣିକି ବି ମତେ ବହୁତ ଇଚ୍ଛା ହେଲାଣି ସେମିତି ଜାଗାକୁ ଯାଇ ଦେଖିବା ପାଇଁ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର କଥାଟି କହିଲେ ମୁଁ ନିହାତି ଭାବରେ ଖୋଜି ବାହାର କରିବି ଏମିତି କୋଉ ଜାଗା ଅଛି ଏବଂ ଦେଖିବା ପାଇଁ ମୁଁ ବି ଚେଷ୍ଟା କରିବି ଆପଣଙ୍କଠୁ ଜାଣିକି ବି ବହୁତ ଭଲ ଲାଗିବ ନିହାତି ଭାବରେ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ରହୁଛି ନମସ୍କାର ଆଜି ପାଇଁ ତ ସମୟ ହେଇଗଲାଣି ଆମେ ଡାର୍ଲିନ୍ ଲାଇଭ କାର୍ଯ୍ୟକ୍ରମକୁ ଏଇଠି ରଖିବା କିନ୍ତୁ ହଁ ଯେତେବେଳେ ବି ସମୟ ମିଳୁଛି ନା ବାସ୍ କିଛି ପଇସା ନିଜ ପକେଟରେ ରଖି ବାହାରି ଯାଆନ୍ତୁ ବୁଲିବା ପାଇଁ ବୁଲିକି ଆସନ୍ତୁ ଦେଖିବେ ମନ ଖୋଲା ହେଇଯିବ ହୃଦୟ ଖୋଲା ହେଇଯିବ ଏବଂ ଆପଣଙ୍କର ଯଦି କୌଣସି କାମରେ ମନ ଲାଗୁନି ନା ତାହେଲେ ଏଥର ନିହାତି ଭାବରେ ମନ ଲାଗିବ କାମ କରିବା ପାଇଁ ତାହେଲେ ଗୋଟେ ଟୁର୍ ନିଜ ପାଇଁ କେବେ ବୁଲିବାକୁ ଚାହାନ୍ତୁ ନିଜ ମନ ପସନ୍ଦର ଜାଗାକୁ ବୁଲିବାକୁ ଚାହାନ୍ତୁ ଏବଂ ନିଜ ପାଇଁ ବଞ୍ଚନ୍ତୁ ଶୁଣୁଥାନ୍ତୁ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକରେ ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସ୍କୁଲ ଟାଇମ୍ ବାଇ ଭାରତ ମସାଲା କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକରେ

0: ପିଲାମାନେ ମୁଁ ଭାରତ ମସଲାର ଭରତ ମଉସା। ରଜ ତିନି ଦିନ କେମିତି କାଟିଲରେ ପିଲେ ଭାବୁଛି ତମମାନେ ରଜରେ ଭାରି ମଜା କରିଥବ। ପୋଡ଼ ପିଠା ନାଲି ଖିଲିପାନ ରଜ ଦୋଳି ପୁଣି ସାଙ୍ଗସାଥି ମେଳେରେ ବଢିଆ ଭାବରେ ବୁଲିଥିବ। ହଉ ହେଲେ ଯାହାଙ୍କ ପରିକଳ୍ପନାରେ ଆମର ଏହି କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ, ସିଏ ହେଲେ କିଏ ସ୍ୱୟଂ ସିଧା ନନ୍ଦିତା ପଣ୍ଡା ମହୋଦୟା। ସବୁବେଳେ ତମକୁ ଗୋଟିଏ କଥା କହୁଛନ୍ତି ରେ ପିଲେ, ଆଜି ସମୟ କାଲିକି କେବେ ବି ଆସିବନି। ତାହେଲେ ଚାଲରେ ପିଲେ ସମସ୍ତେ ମନ ଦେଇକି ଶୁଣିବା, ସ୍ୱୟଂ ସିଧା ନନ୍ଦିତା ପଣ୍ଡା ତମ ମାନଙ୍କୁ କଣ କହୁଛନ୍ତି।
1: ଆଜିର ଭାରତ ମସଲା ସ୍କୁଲ ଟାଇମ ପିଲାମାନଙ୍କୁ ତଥା ଅଭିଭାବକ ମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି। ଏବେ ତ ପିଲାମାନେ ସ୍କୁଲ ଛୁଟି ଅଛି, ସବୁ ଘରେ ଥିବେ ପିଲାମାନେ, ଆଉ ବହୁତ ମଜା ମସ୍ତି ବି କରୁଥିବେ। ମୁଁ ଚାହୁଁଛି କି ପିଲାମାନେ ତୁମେ ମାନେ ଆଜିର ଶିଶୁ କାଲିର ଭବିଷ୍ୟତର ନାଗରିକ ହବ। କିଏ କୋଉ ପଥ ଦେଇକି ଯିବ, କିଏ ଡାକ୍ତର ହବ, କିଏ ଇଞ୍ଜିନିୟର ହବ, କିଏ ଆହୁରି କେତେ କଣ ହେବ, ଦେଶକୁ ବି ଚଲେଇବ। ତେଣୁ କରି ତୁମର ଏଇ ଯୋଉ ସମୟଟା, ଏଇ ସମୟ ତ ଆଉ ଆସିବ ନାହିଁ। ଆଜି ଯୋଉଟା 2026 ମସିହା ଅଛି, ଆର ବର୍ଷକୁ ସେଟା 2027 ମସିହା ହେଇଯିବ। ମୁଁ ଚାହୁଁଛି ଯେ ତୁମେ ମାନେ ମୂଲ୍ୟବାନ ସମୟକୁ ଜମା ନଷ୍ଟ କରନି, ନିଜ ଘରେ ବର୍ତ୍ତମାନ ପାଇଁ ଅଛ, ନିଜ ଘରକୁ ଭାବ, ଏଇଟା ଆମର ସ୍କୁଲ। ତୁମେ ମାନେ ମନ ଲଗେଇ ପାଠ ପଢିଲେ ନିଶ୍ଚିନ୍ତ ଭବିଷ୍ୟତରେ ବଡ ମଣିଷ ହବ, ଯାହା ପାଇଁ କି ବି ତୁମ ବାପ ମା ପରିବାର ଲୋକ ଗର୍ବ କରିବେ, ଆଉ ତୁମକୁ ବି ନିଜକୁ ସାଟିସ୍ଫାଏଡ୍ ଲାଗିବ। ତେଣୁକରି ମୋର ଆଜିର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ତୁମମାନଙ୍କୁ ମୁଁ ଅନୁରୋଧ କରୁଛି, ପିଲାମାନେ କେବେ ଆଜିର ସମୟକୁ ନଷ୍ଟ ହେବାକୁ ଦିଅନି। ଟିଚର ମାନେ ତୁମକୁ ଅନଲାଇନ୍ରେ ଯୋଉ ପାଠ ଦେଇଛନ୍ତି ତାକୁ ବି ସବୁ ପିଲାମାନେ ତୁମେ ସବୁ କରିବ, ଏବଂ ଛୁଟି ପରେ ତାକୁ ସବୁ ସବମିଟ୍ କରିବ କିମ୍ବା ଅନଲାଇନ୍ ମାଧ୍ୟମରେ ଦବ। ସ୍କୁଲର ଟିଚର ମାନେ ଯେମିତି ତୁମକୁ ସବୁ କହିଥିଲେ ଛୁଟି ପୂର୍ବରୁ, ଛୁଟି ଟାଇମ୍ରେ ତୁମେ ମାନେ କେମିତି ସମୟକୁ ବିନିଯୋଗ କରିବ, କେବେ ନିଜର ସମୟକୁ ଅପଚୟ କରିବନି। ଏଇ ଆଶା ମୁଁ ଆଜିର ଏଇ କାର୍ଯ୍ୟକ୍ରମରେ ତୁମମାନଙ୍କ ଠାରୁ ରଖୁଛି। ତୁମର ସବୁ ସ୍କୁଲ ଖୋଲିଯିବ, ସେତେବେଳେ ମୁଁ ବି ମଝିରେ ମଝିରେ ତୁମମାନଙ୍କ ସହିତ ଯାଇକି ଯୋଡ଼ି ହେବି, ଆଉ ଆମର ଏଇ ଭାରତ ମସଲା ସ୍କୁଲ ଟାଇମ୍ରେ ତୁମମାନଙ୍କୁ ବିଭିନ୍ନ ପ୍ରକାର କୋଶ୍ଚିନ୍ ପଚରାଯିବ, ତୁମେ ମାନେ ତାର ଆନ୍ସର ଦବ ବୋଲି ମୁଁ ଆଶା ରଖୁଛି। ଆଉ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ତୁମେ ମାନେ ନିଶ୍ଚୟ ବଡ ମଣିଷ ହବ, ଆଉ ଆମ ଭାରତ ମାତାର ନିଶ୍ଚିନ୍ତ ନାଁ ଉଜ୍ଜଳ କରିବ ବୋଲି ମୁଁ ତୁମମାନଙ୍କ ଠାରୁ ଆଶା ରଖୁଛି।
0: ଧନ୍ୟବାଦ ମ୍ୟାଡମ। ଏଇ ଦେଖ ସବୁଦିନ ଭଳି ଆଜିର ଅଧ୍ୟାୟରେ ଆମ ସିଆର୍ସିସି ଦିଦି ଲକ୍ଷ୍ମୀପ୍ରିୟା ରାଉତ ମହୋଦୟା କୁନି କୁନି ପିଲାମାନଙ୍କ ଲାଗି ରଙ୍ଗକୁ ନେଇ କେମିତିକା କଥା ଉପସ୍ଥାପନ କରୁଛନ୍ତି, ଆସ ଆମେ ସମସ୍ତେ ମନ ଦେଇକି ଶୁଣିବା।
2: ଆଚ୍ଛା କହିଲ ପିଲାମାନେ ତୁମକୁ ସକାଳୁ କିଏ ଉଠାନ୍ତି? କହିଲ ହଁ ସକାଳୁ ତୁମକୁ କିଏ ଉଠାନ୍ତି? ମମି ଉଠାନ୍ତି, ଆଉ କିଏ ଉଠାନ୍ତି? କାଉ ଉଠାନ୍ତି। ଆଚ୍ଛା କାଉ କେମିତି କହେ, କାଉ କା କା କହେ? ଆଚ୍ଛା କହିଲ କାଉର ରଙ୍ଗ କିପରି? କାଉର ରଙ୍ଗ କଳା। ହଁ ଆଚ୍ଛା ସେଇ କଳା ରଙ୍ଗର ଆଉ କେତେ ଗୁଡିଏ ପକ୍ଷୀ ନା ଜାଣିଛ ତମେ ପିଲାମାନେ? ଜାଣିଛ କହିପାରିବ? ହଁ ଆଜି ମୁଁ ତୁମକୁ ଏଇ ଏପିସୋଡରେ କେତେକ ରଙ୍ଗ ବିଷୟରେ ଧାରଣା ଦେବି। ଆମେ ଜାଣିବା ଆମର ପକ୍ଷୀ ଫୁଲ ଫଳ ଏସବୁ କିଏ କେଉଁ ରଙ୍ଗର, ମୁଁ ଆଜି ତୁମମାନଙ୍କୁ ଆଂଶିକ ଧାରଣା ଦେବି। ତାହେଲେ ଆଜି ଗୋଟେ ଗୀତ ଗାଇବା, ତମେ ଗୀତ ଶୁଣିବାକୁ ଭଲ ଲାଗେ ନା? ଭଲ ଲାଗେ, ତାହେଲେ ମୁଁ ଗାଉଛି, ଶୁଣ ମନ ଦେଇ ଶୁଣିବ।

ତାହେଲେ କହିଲ କିଏ କଳା? କାଉ କଳା, କୋଇଲି କଳା, କଜଳପତି କଳା, ଆଉ ହନୁମାନଙ୍କର ମୁହଁଟି କଳା, ଆଉ କିଏ କଳା? ନା, ଜଙ୍ଗଲର ହାତୀ ମଧ୍ୟ କଳା। ତାହେଲେ ମନେ ରହିଲା। ଏବେ ତୁମକୁ ଧଳା ରଙ୍ଗ ବିଷୟରେ ଧାରଣା ଦେବି। ତେବେ ଶୁଣ, ବଡ

0: ପିଲାମାନେ ମୁଁ ତୁମକୁ କେତେ ଗୁଡିଏ ରଙ୍ଗ ବିଷୟରେ ଧାରଣା ଦେଲି, ଯଥା କଳା ରଙ୍ଗ, ନାଲି ରଙ୍ଗ, ଧଳା ରଙ୍ଗ, ହଳଦୀ ରଙ୍ଗ, ସବୁଜ ରଙ୍ଗ ଏବଂ ନୀଳ ରଙ୍ଗ। ତମେ ମାନେ ଭଲ ଭାବରେ ଗୀତଟିକୁ ଶୁଣି ଅଭ୍ୟାସ କରିବ, ନିଶ୍ଚୟ ଭଲ ଲାଗିଥିବ। ଆଉ ଭଲ ଲାଗିଲେ ମତାମତ ଦେବାକୁ ଜମା ଭୁଲିବ ନାହିଁ।
1: ଧନ୍ୟବାଦ ଦିଦି। ପିଲାମାନେ ଆଜିର ଅଧ୍ୟାୟରେ ଆମ ସହିତ ଯୋଡି ହେଇଛନ୍ତି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଟକର ପ୍ରିନ୍ସିପାଲ ମହୋଦୟ
2: ନିରଞ୍ଜନ ସାହୁ।
1: ସାର୍, ଆମର ଏଇ ନୂତନ ପାଠ୍ୟ ପୁସ୍ତକକୁ ନେଇ ଆମ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କଟକ ତରଫରୁ କି କି ପଦକ୍ଷେପ ମାନ ନିଆଯାଇଛି ଏବଂ ଆପଣ କିଭଳି ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି, ଦୟାକରି ସାର୍ ଟିକେ କୁହନ୍ତୁ।
3: ସମସ୍ତଙ୍କୁ ଧନ୍ୟବାଦ, ବିଶେଷ କରି ଭାରତ ମସଲାର ଏହି ପ୍ରୟାସ ପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ସମସ୍ତେ ଜାଣିଥିବେ ଶିକ୍ଷାର ବ୍ୟାପକ ପରିବର୍ତ୍ତନ ପାଇଁ 2020 ମସିହାରେ ସାରା ଦେଶରେ ନୂତନ ଭାବରେ ପାଠ୍ୟପୁସ୍ତକ ପ୍ରଣୟନ କରାଗଲା। ଆମ ଓଡ଼ିଶାରେ ରାଜ୍ୟ ଶିକ୍ଷା ଓ ଗବେଷଣା ପରିଷଦ ତରଫରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 55 ପାଠ୍ୟପୁସ୍ତକ ପ୍ରଣୟନ କରାଯାଇଛି। ଏଥିରେ ପାଠ୍ୟକ୍ରମ ସହିତ ଖେଳ, ଯୋଗ, କଳା, ଧନ୍ଦାମୂଳକ ଶିକ୍ଷା ବିଷୟରେ ଗୁରୁତ୍ୱ ଦିଆଯାଇଛି। ତେଣୁ ପିଲାମାନେ, ଶିକ୍ଷକମାନେ କିଭଳି ଭାବରେ ଛୁଟି ଖୋଲିଲା ପରେ ପିଲାମାନଙ୍କୁ ପାଠ ପଢ଼ାଇବେ, ସେଥିପାଇଁ ପାଠପଢ଼ା ଶୈଳୀ, କୌଶଳ ଏବଂ ନୂତନ ପାଠ୍ୟବସ୍ତୁ ଉପରେ ଆମର ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ତରଫରୁ ସମସ୍ତ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ତେଣୁ ଛୁଟି ଖୋଲିଲା ପରେ ପିଲାମାନଙ୍କୁ ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ନୂତନ ଭାବରେ ନୂତନ ଶୈଳୀରେ ପାଠ ପଢ଼ାଇବେ। ଓଡ଼ିଶା ସରକାରଙ୍କ ତରଫରୁ ଶିକ୍ଷା ବ୍ୟବସ୍ଥା ଉପରେ ବ୍ୟାପକ ପରିବର୍ତ୍ତନ କିପରି ଆସିବ ସେଥିପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ସେହି ଯୋଜନାକୁ କିପରି କାର୍ଯ୍ୟକାରୀ କରାଯିବ ତା ଉପରେ ଆମମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ଆମେ ସମସ୍ତ ଶିକ୍ଷକମାନଙ୍କୁ ନୂତନ ଭାବରେ କିଭଳି ଭାବରେ ପାଠ ପଢ଼ାଇବେ ସେଥିପାଇଁ ଆମେ ତାଲିମ ଦେଉଛୁ। ସରକାରଙ୍କ ତରଫରୁ ନୂତନ କୌଶଳ ଏବଂ ଶିକ୍ଷଣ ସାମଗ୍ରୀ ଯଥା ଯଦୁପେଡ଼ି ଗୋଟେ ନୂତନ ଉଦ୍ଭାବନ କରାହେଇଛି ଏବଂ ଦିଆହେଇଛି ପ୍ରତି ସ୍କୁଲକୁ। ୟାକୁ ବ୍ୟବହାର କରିକି ଗଣିତ କିଟ୍, ୟାକୁ କେମିତି ବ୍ୟବହାର କରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ଆମେ ଯତ୍ନବାନ ଅଛୁ। ଆମେ ମଧ୍ୟ ବୁଲି ବୁଲି ବିଦ୍ୟାଳୟ ମାନଙ୍କରେ ଦେଖୁଛୁ ଠିକ ଭାବରେ ପାଠପଢା ହଉଛି କି ନାହିଁ। ପିଲାଟି ଯେତେବେଳେ ସ୍କୁଲରେ ରହୁଛି ସେତିକି ସମୟରେ ଶିକ୍ଷକ ମାନଙ୍କର ଦାୟିତ୍ୱ, କିନ୍ତୁ ଯେତେବେଳେ ଘରେ ରହୁଛି ସେତେବେଳେ ଅଭିଭାବକ ମାନଙ୍କର ଦାୟିତ୍ୱ ରହିଲା ପିଲା ପାଠ ପଢୁଛି କି ନାହିଁ ତାକୁ ଜଗିବା। ତେଣୁ ଏଇ ଯୋଉ ସମର ଲର୍ଣ୍ଣିଂ କ୍ୟାମ୍ପ କରାଗଲା, ଏ ବାବଦରେ ଭାରତ ମସଲା ଯୋଉ ନୂତନ ପଦକ୍ଷେପ ନେଇଛନ୍ତି, ଏହା ଘରେ ଘରେ ସମସ୍ତ ଅଭିଭାବକମାନଙ୍କୁ ଏବଂ ପିଲାମାନଙ୍କ ପାଇଁ ନିଶ୍ଚିତ ଭାବେ ଏକ ପ୍ରଥମ ପ୍ରଦର୍ଶନ କରିବ। ତେଣୁ ଅଭିଭାବକମାନଙ୍କୁ ଏତିକି କହିବି ଯେ ଆପଣଙ୍କ ପାଖରେ ପିଲାମାନେ ଯେତେବେଳେ ରହିଛନ୍ତି ସେତେବେଳେ ସେମାନେ କିପରି ଭାବରେ ପାଠ ପଢୁଛନ୍ତି ଏବଂ ବିଦ୍ୟାଳୟରେ ପାଠ ପଢାଗଲା, ଆପଣଙ୍କର ଦାୟିତ୍ୱ ପିଲା ପଢିଲା କି ନାହିଁ ତାକୁ ଜଗିବେ। ତେଣୁ ପିଲା ପଢିବା ଠାରୁ ପାଠ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଏଇଟା ବଡ଼ କାମ। ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ମାନେ ଏ କାର୍ଯ୍ୟ ନିଭାଉଛନ୍ତି, କିନ୍ତୁ ଆପଣମାନେ ପିଲାଙ୍କର ଆଗ୍ରହ ବୃଦ୍ଧି ପାଇଁ ନିଜର ସଫଳତା ଏବଂ ବିଫଳତାର କାହାଣୀ ଏବଂ ଆପଣଙ୍କ ଅଞ୍ଚଳରେ ଥିବା ସଫଳ ବ୍ୟକ୍ତିତ୍ୱ ବିଷୟରେ

0: ପିଲାଙ୍କୁ ଜ୍ଞାନ ପ୍ରଦାନ କଲେ ପିଲାମାନେ ବର୍ତ୍ତମାନ ମୋବାଇଲ ଯୁଗରୁ କିଏ ଦୂରେଇ ରହିକି ପାଠ ପ୍ରତି ଆକୃଷ୍ଟ ହେବେ। ଏହି ସମର ଲର୍ଣ୍ଣିଂ କ୍ୟାମ୍ପରେ ପିଲାମାନେ ଖେଳ ସହିତ କିପରି ଭାବରେ ପାଠ ଠାରୁ ଦୂରେଇ ନଯିବେ ସେଥିପାଇଁ ଏହି ସମର ଭେକେସନରେ ବିଦ୍ୟାଳୟ ଭାବି ପାଠ ସହିତ ଯୋଗସୂତ୍ର ରଖିବା ପାଇଁ ଏ ବ୍ୟବସ୍ଥା ଓଡ଼ିଶା ସରକାର କରିଛନ୍ତି। ତାକୁ ଭାରତ ମସଲା ଭରତ ମଉସାଙ୍କ ଉପସ୍ଥାପନାରେ କିପରି ଭାବରେ ପିଲାମାନେ ଆଗକୁ ବଢ଼ିବେ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ଆଶା ରଖୁଛି ଭାରତ ମସଲାର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଏବଂ ଏହିଭଳି ଭାବରେ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ରୋଷେଇ ଶାଳରୁ ବାହାରି ପିଲାଙ୍କ ପାଖରେ ଶିକ୍ଷାର ବାର୍ତ୍ତା ପହଞ୍ଚାଇ ଆହୁରି ଆମ ରାଜ୍ୟରେ ପିଲାମାନେ ଏବଂ ଅଭିଭାବକମାନେ ଉପକୃତ ହେବେ ଏଥିରେ ସନ୍ଦେହ ନାହିଁ।
1: ଧନ୍ୟବାଦ ସାର। ଶୁଣରେ ପିଲେ, ଇଏ ହଉଛନ୍ତି ଜଣେ ପ୍ରଧାନ ଶିକ୍ଷକ। ଆଜିର ଅଧ୍ୟାୟରେ କେମିତିକା କଥା ରଖିଛନ୍ତି ଶୁଣ।
2: ମୁଁ ଶ୍ରୀ ଅମ୍ବରୀଶ ମିଶ୍ର, ପ୍ରଧାନ ଶିକ୍ଷକ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ନେତାଜୀ ନଗର, କଟକ। ସରକାରଙ୍କର ଏଇ ଯୋଉ ସମର ଲର୍ଣ୍ଣିଂ ପ୍ରୋଗ୍ରାମ ସ୍ୱାଗତ ଯୋଗ୍ୟ, ଆଉ ଭାରତ ମସଲାକୁ ମଧ୍ୟ ଅଶେଷ ଧନ୍ୟବାଦ। ତେଣୁ ପିଲାମାନଙ୍କ ପାଇଁ ଦୁଇ ପଦ ମୁଁ କହିବି ଯେ ଏ ଯୋଉ ସମର ଭେକେସନ, ୟାକୁ ନର୍ମାଲି ପିଲାମାନେ ବୁଝନ୍ତି ଯେ ଆଜି ଫେଇଟା ଗୋଟେ ନୋ ଆକାଡେମିକ ସ୍ଲଟ, ମାନେ କିଛି ପାଠ ପଢାପଢି କରିବାର ନାହିଁ। ଗାଁକୁ ଯିବେ, ବୁଲାବୁଲି କରିବେ, ଲେଟ୍ରେ ଉଠିବେ, ଟିଭି ଦେଖିବେ, ଇତ୍ୟାଦି ଇତ୍ୟାଦି କର୍ମରେ ବ୍ୟସ୍ତ ରୁହନ୍ତି। କିନ୍ତୁ ଅସଲ କଥା ହଉଛି ଯେ ଗୋଟେ ବିଦ୍ୟାର୍ଥୀକୁ ନିଜର ଦୋଷ ଦୁର୍ବଳତାକୁ ସଜାଡି ଆଗକୁ ବଢ଼ିବାକୁ ହେଲେ ଏଇଟା ହଉଛି ସବୁଠାରୁ ଉତ୍କୃଷ୍ଟ ସମୟ। ସେମାନେ ନିଜ ପାଇଁ ଏକ ସଠିକ ରୁଟିନ୍ ତିଆରି କରିବା କଥା ଏଇ ସମର ଭେକେସନ ପାଇଁ। ଆଉ ଆପଣମାନେ ଜାଣନ୍ତି, ଇଣ୍ଟରନେଟ୍ ଏବଂ ଟେକ୍ନୋଲୋଜି ଦ୍ୱାରା ସାରା ପୃଥିବୀ ଚିରନ୍ତନ ଭାବରେ ଆଗକୁ ବଢି ଚାଲିଛି। ସେଥିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗ ହେଉଛି ସେମାନେ ଆଗ ଭଳି ସମର ଭେକେସନରେ ବିଦ୍ୟାଳୟ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଠାରୁ ଆଉ ଡିଟାଚ ନ ରହି ସେମାନେ ନିରନ୍ତର ଭାବରେ ଶିକ୍ଷକମାନଙ୍କ ସାଙ୍ଗରେ ଅନ୍ଲାଇନ୍ ମାଧ୍ୟମରେ ସମ୍ପର୍କରେ ରହିପାରିବେ, ନିଜର ପାଠପଢାରେ ଥିବା ସିଲାବସ୍କୁ ଆଗକୁ ନେଇପାରିବେ, ନିଜ ଭିତରେ ଥିବା ଡାଉଟ୍ ଗୁଡ଼ିକୁ ବାରମ୍ବାର ପଚାରି ସୁଧାରି ପାରିବେ। ତେଣୁ ଏଇଟା ଗୋଟେ ଏକଦମ ସୁବର୍ଣ୍ଣ ସୁଯୋଗ ପିଲାମାନେ ନିଜର ଫାଉଣ୍ଡେସନକୁ ସଜାଡ଼ିବା ପାଇଁ, ସିଲାବସ୍କୁ ଆଗକୁ ନେବା ପାଇଁ, ସୋ ଦ୍ୟାଟ୍ ଆଗକୁ ସ୍କୁଲ ଫିଟିଲା ପରେ ତେଣୁ ଏଇ ଯୋଉ ଅନ୍ଲାଇନ୍ ମାଧ୍ୟମରେ ଚାଲିଥିବା ପାଠ୍ୟକ୍ରମ ନିଶ୍ଚିତ ଭାବରେ ପିଲାକୁ ହେଲ୍ପ କରିବ।
1: ପିଲାମାନେ, ବର୍ତ୍ତମାନ ଆମର CRCC ଲକ୍ଷ୍ମୀପ୍ରିୟା ଦିଦି ତମକୁ କହିବେ ତମର ଯୋଉ ନୂତନ ପାଠ୍ୟ ପୁସ୍ତକ ସମ୍ପର୍କରେ।
3: ଆମର କ୍ଲାସ ୱାନ୍ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆମର 55 ଖଣ୍ଡ ବହି ପ୍ରସ୍ତୁତ ହେଇଛି। ବିଶେଷ କରି କ୍ଲାସ ୱାନ୍ ପିଲାମାନଙ୍କ ପାଇଁ 2 ଖଣ୍ଡ ଓଡ଼ିଆ ଆଉ ଗଣିତ, ସେମିତି ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ 2 ଖଣ୍ଡ, ତୃତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ 6 ଖଣ୍ଡ, ଚତୁର୍ଥ ଶ୍ରେଣୀ ପାଇଁ 6 ଖଣ୍ଡ, ପଞ୍ଚମ ଶ୍ରେଣୀ ପାଇଁ 6 ଖଣ୍ଡ, ଷଷ୍ଠ ଶ୍ରେଣୀ ପାଇଁ 11 ଖଣ୍ଡ ବହି, ସପ୍ତମ ଶ୍ରେଣୀ ପାଇଁ 11 ଖଣ୍ଡ, ଅଷ୍ଟମ ଶ୍ରେଣୀ ପାଇଁ 11 ଖଣ୍ଡ, ଏମିତି ଆମର 55 ଖଣ୍ଡ ବହି ପବ୍ଲିଶ ହେଇଛି। ପୂର୍ବରୁ ଯୋଉ ବହି ଯେମିତି ଥିଲା ସେ ଢଙ୍ଗରେ ଆଉ ନାହିଁ। ପିଲାମାନଙ୍କର ଅଭିଜ୍ଞତା ଆଧାରିତ ଶିକ୍ଷା ଦିଆହଉଛି, ପିଲାମାନଙ୍କର ଦକ୍ଷତା ଆଧାରିତ ଶିକ୍ଷା ଦିଆହଉଛି। ବହୁତ ସୁନ୍ଦର ପଦକ୍ଷେପ ଓଷିବାଙ୍କ ତରଫରୁ। ଏଇ ଯୋଉ ଶିକ୍ଷଣ ଗ୍ରୀଷ୍ମକାଳୀନ, ସେମାନେ ଭାବିବେନି ଯେ ଛୁଟି ହେଇଗଲେ ଆମେ ଘରେ ପାଠ ପଢୁନି, ଏଭଳି କିଛି ଧାରଣା ଆସିବନି। ଆଜିକାଲି ଯେମିତି ସେ ସ୍କୁଲରେ ପଢୁଥିଲେ, ଘରେ ସେମିତି ତାଙ୍କର ବିଦ୍ୟାଳୟ ଭାବିକିରି ପାଠ ପଢିବେ। ତା ସହିତ ଗାର୍ଡିଆନ ମାନଙ୍କର ସହଯୋଗ ନିହାତି ଦରକାର। ଆମ ପାଖରେ ସବୁ ପ୍ରକାର ସୁବିଧା ଅଛି। ଯଦି ଆମର ମନୋବୃତ୍ତି ନ ରହିବ, ଆମର ଏକାଗ୍ରତା ନ ରହିବ, ଆମର ଇଚ୍ଛା ଶକ୍ତି ନ ରହିବ, ତାହେଲେ ଆମେ କିଛି କରିପାରିବୁନି। ଜଣେ ଟିଚର ତାର ନଲେଜ ଅଛି, ହାର୍ଡ ୱାର୍କ କରୁଛି, ଯେ ଆଫେକ୍ସନ ଦଉଛି ପିଲାଙ୍କୁ, କିନ୍ତୁ ରେଜଲ୍ଟ ଆସୁନି। କଣ ପାଇଁ? ଯଦି ଆଟିଚ୍ୟୁଡ୍ ନଥିବ ଜଣଙ୍କର, ଆମେ ଯେତିକି ପରିଶ୍ରମ କଲେ ବି ମୋର ଏତେ ଇଚ୍ଛା ଶକ୍ତି ନଥିବ, ତାହେଲେ କିଛି ହବନି। ତେଣୁ ଗାର୍ଡିଆନ ମାନଙ୍କ ଅନୁରୋଧ, ଆମେ ଏତେ ସୁନ୍ଦର ପ୍ରୟାସ, ଏତେ ସୁନ୍ଦର ପଦକ୍ଷେପ ଯେହେତୁ ସରକାର ନେଇଛନ୍ତି ଆମ ପିଲାମାନଙ୍କ ପାଇଁ, ତେଣୁ ଗାର୍ଡିଆନ ମାନଙ୍କର ସହଯୋଗ ନିହାତି ଆବଶ୍ୟକ, ଟିଚର ମାନଙ୍କର ସହଯୋଗ ଆବଶ୍ୟକ। ଗୋଟେ ତ୍ରିଭୁଜର ତିନୋଟି କୋଣ କହିଲେ ଜଣଙ୍କୁ ଛାଡିକି କେହି ଅନ୍ୟ ଜଣଙ୍କର କିଛି ଶକ୍ତି ନାହିଁ, ତେଣୁ ଉଭୟଙ୍କୁ ନେଇକି ଚାଲିବେ।
1: ହଉ ପିଲାମାନେ, ସମୟ କହିଲାଣି, ଆଜି ସେଇଠି ଥାଉ। ହଉ, ଆଉ ଆଗକୁ ଯିବାନି, ମୋ କଥା ବି ସରି ଆସିଲାଣି, ଯାହା ପାଖରେ ଥିଲା ସବୁ ଶୁଣେଇଦେଲି। ପିଲାମାନେ, ତେବେ ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ଇଦିକା ମହାପାତ୍ର ପଞ୍ଚମ ଶ୍ରେଣୀ କଟକରୁ, ମହିମ ଦାସ ତୃତୀୟ ଶ୍ରେଣୀ ପୋତାପୋଖରୀ କଟକରୁ, ଏବଂ ପୂର୍ବୀ ମହାପାତ୍ର ପଞ୍ଚମ ଶ୍ରେଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଗତସିଂହପୁରରୁ ତମମାନଙ୍କୁ ଭାରତ ମସଲା ସ୍କୁଲ ଟାଇମ୍ ତରଫରୁ ଅନେକ ଅନେକ ଅଭିନନ୍ଦନ। ତାହେଲେ ମନେ ରଖ, ଆଜି ଅଧ୍ୟାୟର ପ୍ରଶ୍ନଟି ହେଲା, କଳା ରଙ୍ଗକୁ ନେଇ କେତୋଟି ପକ୍ଷୀଙ୍କର ନାଁ କୁହରେ ପିଲେ? ଆମକୁ ଉତ୍ତର ଲେଖି ପଠେଇବାର ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8847862377। ତାହେଲେ ଆଜି ପାଇଁ ଭରତ ମଉସାକୁ ବିଦାୟ ଦିଅରେ ପିଲାମାନେ, ନମସ୍କାର।

କିଛି ଆପଣଙ୍କର ହୃଦୟର ଗୀତ ଆଉ କିଛି ମୋର କଥା। ଏଇଥିପାଇଁ ତ ଆମେ ଶୋ ନେଇକି ଆସିଥାଉ ରେନ୍ବୋ ଏସ୍ଏମ୍ଏସ୍ ର, ଯୋଉଠି ଆପଣମାନେ ଶୁଣିଥାନ୍ତି ଆପଣଙ୍କ ହୃଦୟର ଗୀତ ଆମ ଥ୍ରୋରେ। ୟେସ୍, ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ ଦିଲ ସେ ଦିଲ ତକ କୋନ ଦିଲ ସେ ଦିଲ ତକ। ଦେବମିତ୍ର ଅଛି ଆପଣଙ୍କ ସହିତ। ଆଉ ହଁ, ଯଦି ଆପଣମାନେ ନିଜର ଖାସ ଲୋକମାନଙ୍କୁ କିଛି ଖାସ ଗୀତ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାହେଲେ ବିଲକୁଲ ବି ଲେଟ୍ କରନ୍ତୁନି। ନିଜର ଇନବକ୍ସ କୁ ଯାଆନ୍ତୁ, ଟାଇପ୍ କରନ୍ତୁ ଏଫ୍ ଏମ୍ ଆର୍ ସି ସ୍ପେସ୍ ଦେଇ ଆପଣ କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ, ସ୍ପେସ୍ ଦେଇ ଗୀତଟି କୋଉ ଫିଲ୍ମ ବା ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ, ଏବଂ ପରେ ପରେ ଯାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଲେଖନ୍ତୁ। ତାଙ୍କ ପାଇଁ ଯଦି କିଛି ବ୍ୟୁଟିଫୁଲ ସମ୍ ମେସେଜ୍ ଅଛି ଆପଣ ନିହାତି ଭାବରେ ମେନ୍ସନ୍ କରିପାରିବେ, ଏବଂ ପରେ ପରେ ଆପଣଙ୍କ ନାଁ ଗାଁ ଠିକଣା ଲେଖି ପଠେଇ ଦିଅନ୍ତୁ ଆମ ପାଖକୁ। ଆମ ପାଖକୁ ପଠେଇବା ପାଇଁ ନମ୍ବରଟି ହେଉଛି 09495963210। ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କର ରିକ୍ୱେଷ୍ଟ ବାଲା ସଙ୍ଗ ନିହାତି ଭାବରେ ପଠେଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8855254200। ୟେସ୍, ଆପଣମାନଙ୍କ ଏସ୍ଏମ୍ଏସ୍ ଅପେକ୍ଷାରେ ଦେବମିତ୍ରା ସିଓର ରହିବ। ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଏସ୍ଏମ୍ଏସ୍ କିଏ କୋଉଠୁ ଲେଖୁଛନ୍ତି ଏବଂ କଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ କରୁଛନ୍ତି ନାରାୟଣ ପ୍ରଧାନ, ବି ବ୍ରହ୍ମପୁର, ବୁଗୁଡ଼ା, ଗଞ୍ଜାମରୁ, ଏବଂ ଶୁଣିବାକୁ ଚାହିଁଛନ୍ତି ଧର୍ମାତ୍ମା ଚଳଚ୍ଚିତ୍ରରୁ କ୍ୟା ଖୁବ୍ ଲାଗ୍ତି ହୋ। ନିହାତି ଭାବରେ ବ୍ରହ୍ମପୁର ସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣିବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ରିକ୍ୱେଷ୍ଟ ଆଡ଼କୁ ବଢ଼ିବା। ପରବର୍ତ୍ତୀ ଏସ୍ଏମ୍ଏସ୍ ଆସୁଛି ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ, ଏବଂ ଲେଖୁଛନ୍ତି ଆମ ପାଖକୁ ସୋମନାଥ ସାହୁ। ଶୁଣିବାକୁ ଚାହିଁଛନ୍ତି ଧର୍ମର ହେବ ଜୟରୁ ତୋ ପାଇଁ ସାଥିରେ, ଏବଂ ତା ସହିତ ଲେଖିଛନ୍ତି ଦେବମିତ୍ରା ମ୍ୟାମ୍ ନମସ୍କାର ଆଣ୍ଡ ଜୟ ଜଗନ୍ନାଥ, ଏବଂ ଏଫ୍ଏମ୍ ରେନ୍ବୋ ଫ୍ୟାମିଲିର ସମସ୍ତ ଲିସନର୍ସ ମାନଙ୍କୁ ସହିତ ଲେଖୁଛନ୍ତି ପ୍ରେଜେଣ୍ଟେସନ ଅଫ୍ ମର୍ଣ୍ଣିଂ ଟ୍ରାନ୍ସମିଶନ ଇଟ୍ସ ସୋ ମଚ୍ ଫ୍ୟାବୁଲସ୍, ଥ୍ୟାଙ୍କ ୟୁ, ଥ୍ୟାଙ୍କସ ଅ ଲଟ୍ ଫର୍ ୟୋର ବ୍ୟୁଟିଫୁଲ୍ କମେଣ୍ଟ। ତା ସହିତ ଲେଖିଛନ୍ତି ସ୍ପେଶାଲ ଥ୍ୟାଙ୍କସ ଟୁ ଆୱାର ଆଜି ଦେବମିତ୍ରା ମ୍ୟାମ୍, ଥ୍ୟାଙ୍କ ୟୁ ସୋ ମଚ୍। ଆପଣଙ୍କର ରିକ୍ୱେଷ୍ଟର ଯୋଉ ଗୀତ ଅଛି ମୁଁ ତାକୁ ନିହାତି ଶୁଣେଇବି। ତାହେଲେ ଚାଲନ୍ତୁ ଆଉ ବିଲକୁଲ ବି ଲେଟ୍ ନ କରି ଶୁଣି ନବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍, ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକ।

ଗୁଡିକ ଶୁଣି ବହୁତ ଭଲ ଲାଗିଲା, ଆମ ସମସ୍ତଙ୍କୁ ବହୁତ ଭଲ ଲାଗିଲା, ସେଥିପାଇଁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ମା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏତେ ସୁନ୍ଦର ବାର୍ତ୍ତା ଆମ ପାଖକୁ ପହଞ୍ଚାଇ ଥିବାରୁ। ଏହି ଏସ୍ଏମ୍ଏସ୍ ଟି ଆମ ପାଖକୁ ଆସି ପହଞ୍ଚିଛି, ଢେଙ୍କାନାଳରୁ ପଠାଇଛନ୍ତି ରାହାସ କୁମାର ବେହେରା, ଏବଂ ସେ ଶୁଣିବାକୁ ଚାହିଁଛନ୍ତି ୱେ ମାହି ଗୀତଟିକୁ ଅରିଜିତ ସିଂଙ୍କ କଣ୍ଠରେ କେଶରୀ ଚଳଚ୍ଚିତ୍ରରୁ ଯାହା ଆସୁଛି, ଏବଂ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ସମସ୍ତ ଲିସନର୍ସ ଏବଂ ସମସ୍ତ ଆର୍ଜିସ୍ ମାନଙ୍କୁ। ନିହାତି ଭାବରେ ଆପଣଙ୍କ ମନ ପସନ୍ଦର ଗୀତ ମୁଁ ଆପଣଙ୍କୁ ନିହାତି ଶୁଣେଇବି। ଚାଲନ୍ତୁ ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ପଢ଼ିବା, କିଏ ଆଉ କୋଉଠୁ ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି। नेक्स्ट फरमाइश आ रही है हमारे पास बड़ा बॉम्बे सुपाई साई गांव से, लिख रहे हैं हमें देवेंद्र तंती, राकेश तंती, प्रकाश तंती और उनका साथी, और उनका फरमाइश है बेटा चलचित्र से कोयल से तेरी बोली। श्योर आपका फरमाइश हम जरूर पूरा करेंगे। তাহলে চলন্ত বিলকুল বি লেট নকরি শুনে নবা ব্যাক টু ব্যাক এই দুটি বিউটিফুল ট্র্যাক। স্টে কানেক্টেড অ্যান্ড স্টে মিউজিক্যাল।

जमा हो चकाचक फिर लो पान चबाए। आहा।

0: ଶୁଣନ୍ତୁ, କଣ ଆପଣ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
1: ଭାରତ ସରକାର କା ଲକ୍ସ ସୋଲର ପାୱର ସେ ବିଜୁଳି ବିଲ୍ ଜିରୋ କରନେ କା ବି ହେ।
0: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ, ମାନେ ବିଜୁଳି ବିଲ୍ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ୍ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ୍ କରନ୍ତୁ pmsuryaghar.gov.in।

100% ଏହି ଏସଏମଏସ ଲେଖୁଛନ୍ତି ହିତେନ୍ଦ୍ର ଦାସ ସୋନବିଲ କୁଦାଳି ଆସାମରୁ ଲେଖୁଛନ୍ତି ଏବଂ ଏନି ସଙ୍ଗ ସେ ଶୁଣିବାକୁ

ସାଂସଦୀ ରେଖା ନିଜର ପ୍ରାଥମିକ ଶିକ୍ଷା ଚେନ୍ନାଇରେ ଗ୍ରହଣ କରିଥିଲେ। ପରିବାରର ଆର୍ଥିକ ପରିସ୍ଥିତି ଓ ଅଭିନୟ କ୍ଷେତ୍ରରେ ପ୍ରବେଶ କରିବାର କାରଣରୁ ସେ ଅଧିକ ଶିକ୍ଷା ଗ୍ରହଣ କରିପାରିନଥିଲେ, କିନ୍ତୁ ନିଜର ଅଧ୍ୟବସାୟ ଓ ପରିଶ୍ରମ ଦ୍ୱାରା ସେ ନିଜ ଜୀବନର ବହୁତ ଉଚ୍ଚସ୍ଥାନରେ ପହଞ୍ଚିପାରିଛନ୍ତି।

వెల్కమ్ బ్యాక్ వన్స్ అగైన్. ట్యూన్ వచ్చింది 100.4 ఆకాశవాణి ఎఫ్ఎం డెన్వర్ కటక్ దిల్ సే దిల్ తక్ సోచలిచి కళాకార్. ଏକାଅଶୀ ମସିହାରେ ମୁକ୍ତିଲାଭ କରିଥିବା ଉମରାଓ ଜାନ ଚଳଚ୍ଚିତ୍ରରେ ରେଖାଙ୍କ ଅଭିନୟ ତାଙ୍କ କ୍ୟାରିୟରର ଏକ ମାଇଲଖୁଣ୍ଡ ହୋଇଥିଲା. ହଁ ସାଥୀ, ଏହି ଚଳଚ୍ଚିତ୍ରରେ ଜଣେ ତାବାୟଙ୍କ ଚରିତ୍ରରେ ଅତ୍ୟନ୍ତ ଚମତ୍କାର ଅଭିନୟ କରିଥିଲେ ରେଖା, ଯେଉଁଥିପାଇଁ କି ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ. ରେଖା ନିଜର ଅସାଧାରଣ ଅଭିନୟ ପାଇଁ ଅନେକ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇଛନ୍ତି. ସେ ଅନେକ ଥର ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି. 2010 ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଥିଲେ. ଏହା ଭାରତର ଏକ ଉଚ୍ଚ ନାଗରିକଙ୍କୁ ସମ୍ମାନ ଦିଆଯାଏ।

ରେଖା ଜଣେ ସରଳ ଓ ଶୃଙ୍ଖଳିତ ଓ ପରିଶ୍ରମୀ ବ୍ୟକ୍ତି ଭାବରେ ପରିଚିତ। ସେ ସବୁବେଳେ ନିଜର ସ୍ୱାସ୍ଥ୍ୟ, ଯୋଗ, ନୃତ୍ୟ ଓ ସକାରାତ୍ମକ ଚିନ୍ତାଧାରାକୁ ଗୁରୁତ୍ୱ ଦେଇଆସିଛନ୍ତି। ତାଙ୍କ ଜୀବନ ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।

0: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
1: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକାଟକ ଦିଲ୍ସା ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋଇ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ସଙ୍ଗୀତ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ ଏହା ହେଉଛି ଆମ ମଣିଷ ଜୀବନର ମସ୍ତିଷ୍କ ଉପରେ ଏକ ଗଭୀର ମଧ୍ୟ ପ୍ରଭାବ ପକାଇଥାଏ ଯେମିତି ବିଭିନ୍ନ ଗବେଷଣାରୁ ମଧ୍ୟ ଜଣାପଡ଼ିଛି ଯେ ସଙ୍ଗୀତ ମଣିଷର ସ୍ମରଣ ଶକ୍ତିକୁ ବୃଦ୍ଧି କରିବାର ସହାୟକ ହୋଇପାରିଥାଏ ପାଠପଢ଼ା ସମୟରେ ଅନେକ ଛାତ୍ରଛାତ୍ରୀ ଲାଇଟ୍ ମ୍ୟୁଜିକ୍ ଶୁଣିବାକୁ ବହୁତ ପସନ୍ଦ କରନ୍ତି କାରଣ ଏହା ମନକୁ ଶାନ୍ତ ରଖିବା ସହ ଏକାଗ୍ରତା ମଧ୍ୟ ବଢ଼ାଇଥାଏ ଯାହାଦ୍ୱାରା ପଢ଼ା ବିଷୟଗୁଡ଼ିକ ସହଜରେ ମନେ ରଖିବା ସମ୍ଭବ ହୋଇଥାଏ କିନ୍ତୁ ସାଥୀ ବର୍ତ୍ତମାନ ସମୟ ହେଇଛି ଗୋଟେ ବ୍ୟୁଟିଫୁଲ୍ ସା ଟ୍ରାକ୍ର ଏନ୍ଜୟ କରିଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସା ଦିଲ୍ ତକ୍ ସହିତ

ଉପକାରୀ ବୋଲି ମଧ୍ୟ ପ୍ରମାଣିତ ହୋଇସାରିଛି। ଯେମିତିକି ସ୍ମୃତିହାନୀ ରୋଗରେ ପୀଡ଼ିତ ଅନେକ ବ୍ୟକ୍ତି ପୁରୁଣା ପରିଚିତ ଗୀତ ଶୁଣିବା ଦ୍ୱାରା ନିଜର ଅତୀତର କିଛି ପୁରୁଣା ସ୍ମୃତିକୁ ମନେ ପକାଇ ପାରନ୍ତି, ଯାହା ପ୍ରମାଣ କରେ ସଙ୍ଗୀତ ମଣିଷର ମସ୍ତିଷ୍କରେ ସ୍ମୃତିକୁ ଜାଗ୍ରତ କରିବାରେ ଅଦ୍ଭୁତ କ୍ଷମତା ରଖିଥାଏ।

ହଁ ସାଥୀ, ସ୍ମୃତି ଓ ସଙ୍ଗୀତ ପରସ୍ପରର ପରିପୂରକ। ସଙ୍ଗୀତ ବିନା ସ୍ମୃତି ଅପୂର୍ଣ୍ଣ ମନେ ହୁଏ ଓ ସ୍ମୃତି ବିନା ସଙ୍ଗୀତର ଆବେଗ ମଧ୍ୟ ଅସମ୍ଭବ।